Tu me irrita.

ଆକାଶବାଣୀ ଭବାନୀପାଟଣା ସୋମବାର 48 ଶତାବ୍ଦ ଆଷାଢ଼ ପ୍ରଥମ ଦିନ 24 ମସିହା ଜୁନ 22 ତାରିଖ କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ତଥା ଅଭିବାଦନ ଏବଂ ସେହି ବିଶ୍ୱନିୟନ୍ତା ପରମବ୍ରହ୍ମ ପରମେଶ୍ୱରଙ୍କ ପାଦପଦ୍ମରେ ସକଳ ମଙ୍ଗଳ କାମନାର ପ୍ରାର୍ଥନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଜ, ଏଫ୍ଏମ୍ ଯୋଗେ 100.3 ମେଗା ହର୍ଜ ଏବଂ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାତଃ 5:58।

ମୋର ଗୋଟିଏ ମା ଚଳେଇ ଏ ମନରୁ ମୋର ସବୁ ଖୁଞ୍ଚେ କଣ୍ଠରେ ଶୁଣନ୍ତୁ ଏଇ ଭକ୍ତି ଗୀତଟି।

ಕಾರ್ಯಕ್ರಮ ಬಂಧನ ಪಟ್ಟಣ ಕೇಂದ್ರರು ಸುಭಾಷ ದಾಸ್ ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନାରୁ ଆସିଥିଲି କାଳିଆ ତୋ ଦର୍ଶନ ପାଇଁରେ ତତେ ଛାଡ଼ି ଯିବାକୁ ନାହିଁରେ।

କାର୍ଯ୍ୟକ୍ରମ ବାନ୍ଧନା ଶେଷ ହେଲା। ଉପସ୍ଥାପନ କରିଛନ୍ତି ଡକ୍ଟର

ଇତିହାସରେ ଏଭଳି କେତେକ ବ୍ୟକ୍ତିତ୍ୱ ଥିଲେ ଯେ ରହିବାକୁ ଚାହୁଁନଥିଲେ, ଜୀବନ ଭଲ ଲାଗିବା ସେ ନିଜ ଜୀବନକୁ ଶେଷ କରିଦେବାକୁ ବସିଥିଲେ। ସେ କିଏ ନିଜ ଉପରକୁ ଗୁଳି ଫୁଟେଇଥିଲା, କିଏ ବିଷ ଖାଇଥିଲା, ତଥାପି ସେମାନେ ମରିନଥିଲେ, ଭାବରେ ଉଭା ହେଇ ଇତିହାସରେ ନାଁ ରଖିଗଲେ। କଥାରେ ଅଛି, ରଖେ ହରି ମାରେ କିଏ, ତାକୁ ଭଗବାନ ତାକୁ ଦୂରର କଥା, ନିଜ ବୟସ ହେଲା ନିଜେ ମରିଯିବା, ବନ୍ଧୁ କିନ୍ତୁ ଜୀବନ କିନ୍ତୁ ବଞ୍ଚୁ ନାହିଁ, ମରିଯାଉଛି। ଇଏ ହେଉଛି କାଳର ବିଚିତ୍ର କାରବାର। ତେବେ କେତେ ଚେଷ୍ଟା କରି ମଧ୍ୟ ରହିପାରେ, ମୃତ୍ୟୁ ମୁଖରୁ ଫେରିବା, କାଳ କାହାକୁ ନବ କାହାକୁ ଛାଡ଼ିବ ସେ କଥା ତା ଇଚ୍ଛା। ମୁକୁଳି ବୁଝିବ ଯେ ସେମାନଙ୍କର ପରମାୟୁ ଆହୁରି ଅଛି, ସେମାନେ ସୃଷ୍ଟି ପାଇଁ ଭଗବାନ ଫେରେ। ତେବେ ପ୍ରଥମ କଥା ହେଲା

ଈଶ୍ୱରଙ୍କ ପ୍ରତି ଆମେ କୃତଜ୍ଞ ରହିବା ଏବଂ ସମ୍ପୂର୍ଣ୍ଣ କରିବା। ଯଦି ଆମର ଶକ୍ତି ସମୟ ସବୁ ଯେ ଦେଇଛନ୍ତି ମୃତ୍ୟୁକୁ ଖୁବ୍ ଗୋଟିଏ ବଡ଼

ଉପସ୍ଥାପନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ଶ୍ରୀମଦ ଭାଗବତ।

0: ସହିତ ଶ୍ରୀ ମୋଦି କହିଛନ୍ତି କେନ୍ଦ୍ର ସରକାର ଗଲା 12 ବର୍ଷରେ ଭିନ୍ ଭିନ୍ କ୍ଷେତ୍ରର ବହୁଟି ନୀତିଗତ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି। ନୌସେନାଥି 3 ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଆଉ ଆଇଏନ୍ଏସ୍ ଅଗ୍ରୟ ସାମିଲ କରାଯାଇଛି। ତାମିଲନାଡୁର ତିରୁଭାଲୁନର ବା ଏମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତ ଶ୍ରମିକମାନଙ୍କର ପରିବାରକେ ମୁଖ୍ୟମନ୍ତ୍ରୀ ସମବେଦନା ଜଣାବାର ସହିତ ଆହତ ଓଡ଼ିଆ ଶ୍ରମିକମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁ ମୁଖ୍ୟ ସଚିବଙ୍କ ସହିତ କଥା ହୋଇକରି ଓଡ଼ିଆ ଶ୍ରମିକମାନଙ୍କର ଦରକାରୀ ଚିକିତ୍ସା ଓ ସାହାଯ୍ୟ ବାବଦେ ଆଲୋଚନା କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ଶ୍ରମିକ ଆଉ ସେମାନଙ୍କର ପରିବାର ଲୋକଙ୍କୁ ଦରକାରୀ ସହଯୋଗ ଯୋଗାଇ ଦେବା ଲାଗି ଓଡ଼ିଶାର 3 ବରିଷ୍ଠ ଅଧିକାରୀ ତିରୁଭଲ୍ଲୁର ଯାଇଛନ୍ତି। ଇତାର ସହିତ ରାଜ୍ୟ ସରକାର ତାମିଲନାଡୁ ପ୍ରଶାସନ ସାଙ୍ଗେ ନିରନ୍ତର ଯୋଗାଯୋଗ ଅଛନ୍ତି। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଶେଷ କ୍ଷେପେ ପହଞ୍ଚିଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଗଲାକାଲି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଡିଜିଟାଇଜେସନ୍ କେନ୍ଦ୍ର ପରିଦର୍ଶନ କରିଛନ୍ତି। ରାଜ୍ୟ ଏତକ 3,30,00,000 ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟା ସରିଛି, ଯେଉଁଟାକି 99.75% ଆଏ। ସେଥିର୍ ଭିତରୁ 81.23% ଫର୍ମର ଡିଜିଟାଇଜେସନ୍ କାମ ଶେଷ ହୋଇଛି। ବାକି ସବୁ କାମକେ ଯୁଦ୍ଧକାଳୀନ ଭିତ୍ତିଥି ସାରବାରକେ ସେ ନିର୍ଦ୍ଦେଶ ଦେଇଛନ୍। ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟା ଲାଗି ସବୁ ଯୋଗ୍ୟ ଭୋଟରମାନଙ୍କ ନାଁ ତାଲିକାଥି ରହିବାର ସୁନିଶ୍ଚିତ କରାଯାଉ ବୋଲି ଶ୍ରୀ ଗୋପାଳନ କହିଛନ୍ତି। ଏବେ 28 ଭିତରେ ସବୁ ସଂଶୋଧନ କାମ ସାରବାର ଉପରେ ସେ ଜୋର ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ 12 ଶ୍ରେଣୀର ଉତ୍ତର ଖାତା ଯାଞ୍ଚ ଆଉ ପୁନଃ ମୂଲ୍ୟାୟନ ଫଲାଫଲ ବାହାର କରବାର ମୂଲ କରିଛି। ଏପତକ ମୋଟ ଆବେଦନର 87% ନୁ ଅଧିକା ଫଲାଫଲ ଖେପ୍ ଖେପ୍ କରି ଘୋଷଣା କରିସାରିଛି ବୋଲି ବୋର୍ଡ ତରଫରୁ କୁହାଯାଇଛି। ଛାତ୍ରଛାତ୍ରୀମାନେ ଆବେଦନର ସ୍ଥିତି ବାବଦେ results.digilocker.gov.in ୱେବ୍ସାଇଟ୍ରୁ ଯାଞ୍ଚ କରିପାରିବେ। ସମ୍ବଲପୁର ଜିଲ୍ଲା ଜମିନକିରା ବ୍ଲକ ପରିସରନ ଗଲା 18 ମୂଲ ହୋଇଥିବା ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କେନ୍ଦ୍ର ସରକାରଙ୍କ 12 ଆଉ ରାଜ୍ୟ ସରକାରଙ୍କ 2 ଉପଲବ୍ଧି ବାବଦେ ଆଲୋଚନା କରିଥିଲେ। ଏ ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ହିତାଧିକାରୀମାନଙ୍କୁ ଭିନ୍ ଭିନ୍ ସାହାଜ ବିଲ୍ ବାଣ୍ଟିଥିଲେ। ଇତାର ସହିତ ଚାଷୀ ସମାବେଶୀ ସମାଜସେବୀ ଅବସରପ୍ରାପ୍ତ ଶିକ୍ଷକ ଆଉ ଏସ୍ଏଚ୍ଜି ଗ୍ରୁପ୍ମାନଙ୍କୁ ବିଲ୍ ସମ୍ମାନିତ କରାଯାଇଥିଲା। ମନୁଷ୍ୟ ସମାଜ ଲାଗି ଜଙ୍ଗଲ ଗୁରୁତ୍ୱ ବାବଦେ ଲୋକ ସଚେତନ କରବାର ଲକ୍ଷ୍ୟଥି ଫି ବଛର ଆଜିର ଦିନକେ ବିଶ୍ୱ ବୃଷ୍ଟିପୁଷ୍ଟ ଅରଣ୍ୟ ଦିବସ ୱାର୍ଲଡ ରେନ୍ ଫରେଷ୍ଟ ଡେ ଭାବେ ପାଳନ କରାଯାଉଛି। ବୃଷ୍ଟିପୁଷ୍ଟ ଜଙ୍ଗଲକେ ସୁରକ୍ଷା ଦେବାଟା ଏ ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। ପରିବେଶକେ ପ୍ରଦୂଷଣମୁକ୍ତ କରବାର ଆଉ ବର୍ଷା ପାଣିକେ ନିୟନ୍ତ୍ରଣ କରବାର ଦିଗେ ଏ ଜଙ୍ଗଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନ୍ୟୁଜିଲାଣ୍ଡର ହୋଇଥିବା ଏଫ୍ଆଇଏଚ୍ ନେସନ୍ସ କପ୍ ମହିଳା ହକି ପ୍ରତିଯୋଗିତାଥି ଭାରତ ଚାମ୍ପିୟନ୍ ହୋଇଛି। ଭାରତ ପୂରା ପ୍ରତିଯୋଗିତାଥି ଗୋଟେ ବି ମ୍ୟାଚ୍ ନାଇଁ ହାରିକରି ଫାଇନାଲ୍ଥି ଘରୋଇ ଦଲ୍କେ 2-0 ଗୋଲ୍ଥି ହରେଇକରି 2 ଥର ଲାଗି ଚାମ୍ପିୟନ୍ ହୋଇଛି। ପହିଲା ଥର 2022 ଉଦ୍ଘାଟନୀ ସଂସ୍କରଣଟି ବିଲ୍ ଭାରତ ଚାମ୍ପିୟନ୍ ହୋଇଥିଲା। ଭାରତୀୟ ମହିଳା ଦଳର ଏହି ସଫଳତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଲବୈଶିକ ପ୍ରଭାବଥି ଭିନ୍ ଭିନ୍ ଜିଲ୍ଲାର ବର୍ଷା ହୋଇଯାଇଛି। ଏବେ 24 ଭିତରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡ଼ିଶାର କେତେଟା ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଇତାର ସହିତ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କ ସହିତ ରାଜ୍ୟର 22 ଜିଲ୍ଲାର ଧୂକାଗଡ଼ି ସହିତ ଚଡ଼କ ମାରିକରି ବର୍ଷା ହେବ। ସେଆଡ଼େ ଏବେ 6-7 ତକ ରାଜ୍ୟ ସବୁନୁ ଜହ ତାପମାତ୍ରାଥି କେନ୍ସି ପରିବର୍ତ୍ତନ ଦେଖାନାହିଁ ଦିଏ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି ଜୁହାର।
1: प्रसार भारती के पास है भारतीय संस्कृति की अनमोल धरोहर। इसमें शामिल है शास्त्रीय संगीत, नृत्य, साहित्य, नाट्य विधाएं, धारावाहिक, वृत्तचित्र और अन्य दुर्लभ रिकॉर्डिंग और अब आप आकाशवाणी और दूरदर्शन के खजाने की डीवीडीज और सीडीज हासिल कर सकते हैं भारत में अपने संग्रह के लिए। प्रसार भारती के कार्यक्रमों का खजाना अगर है आपको पाना तो लॉग ऑन कीजिए www.prasarbhartiarchives.co.in। याद रहे www.prasarbhartiarchives.co.in।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାମିଲନାଡୁର ତିରୁଭଲ୍ଲୁର୍ଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏବଂ ଆହତଙ୍କ ମଧ୍ୟରେ କେତେକ ଓଡ଼ିଆ ଶ୍ରମିକ ଥିବାର ଆଶଙ୍କା କରାଯାଉଛି। ତେବେ ପରିସ୍ଥିତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟ ସରକାର ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ସେଠାକୁ ପଠାଇଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ କମିଟି ସଦସ୍ୟଙ୍କୁ କୁହାଯାଇଛି। ଗ୍ୟାସ୍ ଲିକ୍ ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହେବା ସହ 70ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଜନବିଶ୍ୱାସ ଆଇନ 2026 ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂତନ ଆଇନ ଅନୁଯାୟୀ ରେଳ ଆଇନ 1999 ବିଭିନ୍ନ ଧାରାରେ ସଂଶୋଧନ କରାଯାଇଛି। ଆଇନ ଉଲ୍ଲଂଘନ କ୍ଷେତ୍ରରେ ଜରିମାନା ରାଶି ବୃଦ୍ଧି କରାଯାଇଛି। ବେଆଇନ ରେଳଯାତ୍ରା କ୍ଷେତ୍ରରେ ଜରିମାନା ରାଶି 250 500 ବୃଦ୍ଧି ହୋଇଛି। ବାରମ୍ବାର ନିୟମ ଉଲ୍ଲଂଘନ କ୍ଷେତ୍ରରେ କାରାଦଣ୍ଡ ସହ 5,000 ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବାକୁ ନୂତନ ଆଇନରେ ବ୍ୟବସ୍ଥା ରହିଛି। ଏକତା ମଧ୍ୟରେ ବିବିଧତା ହେଉଛି ଭାରତର ସର୍ବଶ୍ରେଷ୍ଠ ଶକ୍ତି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ଅନୁଷ୍ଠିତ ପଶ୍ଚିମବଙ୍ଗ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ପ୍ରତ୍ୟେକ ଭାଷା, ସଂସ୍କୃତି, ପରମ୍ପରା ଏବଂ ଗୋଷ୍ଠୀ ଦେଶର ଏକତା ମଧ୍ୟରେ ବିବିଧତାକୁ ସମୃଦ୍ଧ କରୁଛି। ଏହି ଅବସରରେ ପଶ୍ଚିମବଙ୍ଗର ଐତିହ୍ୟ ସଂସ୍କୃତି ଉପରେ ଆଧାରିତ ଏକ ଅଡିଓ ଭିଜୁଆଲ୍ ପ୍ରଦର୍ଶିତ ହୋଇଛି। ରାଜ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଗତକାଲି ସୁଦ୍ଧା ମୋଟ 99.75% ଅର୍ଥାତ୍ 3,33,15,897 ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ସଂଗୃହୀତ ହୋଇଥିବା ମୋଟ ଫର୍ମ ମଧ୍ୟରୁ 2,71,31,312 ଜଣଙ୍କର ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଗତକାଲି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ଡିଜିଟାଇଜେସନ କେନ୍ଦ୍ର ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଆସନ୍ତା 28 ତାରିଖକୁ ସମସ୍ତ ପ୍ରକ୍ରିୟାର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଅପେକ୍ଷାରତ ଭତ୍ତା ହିତାଧିକାରୀଙ୍କ ମଧ୍ୟରୁ 91%ରୁ ଅଧିକଙ୍କୁ ଭତ୍ତା ପ୍ରଦାନ କରାଯାଇ ସାରିଲାଣି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମକୁ ଏନ୍ଏସ୍ଏସ୍ ପର୍ସ ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି। ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ହୋଇଥିବା ଏହି କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ ପରୀକ୍ଷା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତ୍ୟେକ ଦିନ 2 ଶିଫ୍ଟରେ ଏହି ପରୀକ୍ଷା କରାଯିବ। କନିଷ୍ଠ ଗବେଷକ ଫେଲୋସିପ୍, ଜେଆର୍ଏଫ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ଏନ୍ଟିଏ ୱେବ୍ସାଇଟ୍ରେ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଉପଲବ୍ଧ ରହିଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଦତ୍ତ ସମସ୍ତ ବିବରଣୀକୁ ସମ୍ପୂର୍ଣ୍ଣ ଭାବେ ପଢ଼ି ଅବଗତ ହେବାକୁ ଏନ୍ଟିଏ ପରାମର୍ଶ ଦେଇଛି। ରାଜ୍ୟରେ ବିଦ୍ୟୁତ୍ଜନିତ ଦୁର୍ଘଟଣାକୁ ପ୍ରତିହତ କରିବା ଏବଂ ସୁରକ୍ଷା ସମ୍ପର୍କିତ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ଗ୍ରିଡ୍ ସହିତ ନୂତନ କିମ୍ବା ନବୀକରଣୀୟ ବିଦ୍ୟୁତ୍ ଲାଇନ୍ ସଂଯୋଗୀକରଣ ଏବଂ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସରଳ ତଥା ସୁବ୍ୟବସ୍ଥିତ ଲକ୍ଷ୍ୟ ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ନିୟମାବଳୀ 2023 ଅଧୀନରେ ରାଜ୍ୟ ସରକାର ଏହି ନୂତନ ନିୟମାବଳୀ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

0: ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣୀ ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ଗୁଜରାଟର ଅହମ୍ମଦାବାଦଠାରେ ଅନୁଷ୍ଠିତ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ମହିଳା 4x100 meter ମିଡିଲେ ରିଲେରେ ଓଡ଼ିଶା ଦଳକୁ ରୌପ୍ୟ ପଦକ ମିଳିଛି। ଏହି ପ୍ରତିଯୋଗିତାରେ ମହିଳା 100x200 meter ବ୍ୟାକ୍ଷ୍ଟ୍ରୋକ୍ରେ ଓଡ଼ିଶାର ପ୍ରତ୍ୟାଶା ରାୟ ସ୍ୱର୍ଣ୍ଣ ଏବଂ 50m ବ୍ୟାକ୍ଷ୍ଟ୍ରୋକ୍ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ସହ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଗତକାଲି ପ୍ରାୟ ସମସ୍ତ ସ୍ଥାନର ତାପମାତ୍ରା 40°C ତଳେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କଘାତ, ଆଲୋଚନା କରିଛନ୍ତି ଡକ୍ଟର ସୁଧାଂଶୁ ଶେଖର ମିଶ୍ର।
2: ଆମ ଶରୀର ମଧ୍ୟରେ ରକ୍ତ ଏକ ଆବଦ୍ଧ ପ୍ରଣାଳୀ ମଧ୍ୟରେ ପ୍ରବାହିତ ହୁଏ। ହୃତ୍ପିଣ୍ଡର ସଙ୍କୋଚନ ଯୋଗୁଁ ଧମନୀ ମଧ୍ୟ ଦେଇ ରକ୍ତ ଶରୀରର ପ୍ରତ୍ୟେକ କୋଣ ଅନୁକୋଣକୁ ପ୍ରବାହିତ ହୋଇଥାଏ। ଏହି ପ୍ରବାହ ଧମନୀର ପାର୍ଶ୍ୱବେଷ୍ଟନୀ ଉପରେ ଏକ ଚାପ ପ୍ରୟୋଗ କରିଥାଏ। ଧମନୀର ପାର୍ଶ୍ୱବେଷ୍ଟନୀର ନମନୀୟତା ବୟସ ବଢ଼ିବା ସଙ୍ଗେ ସଙ୍ଗେ କ୍ରମଶଃ ହ୍ରାସ ପାଏ, ତେଣୁ ରକ୍ତର ଚାପ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଏ। କେତେକ ଚର୍ବିଜାତୀୟ ପଦାର୍ଥ ରକ୍ତନଳୀର ଭିତର ପାଖରେ ଜମିଯିବାରୁ ରକ୍ତନଳୀର ଗୋଲେଇ ସଙ୍କୁଚିତ ହୋଇଥାଏ। ଏହିସବୁ କାରଣରୁ ରକ୍ତଚାପ ବଢ଼ିଯାଏ। ମସ୍ତିଷ୍କ ମଧ୍ୟରେ ଥିବା ଅତି ସୂକ୍ଷ୍ମ ଧମନୀ ସବୁ ଅଧିକ ଚାପ ସହି ନପାରି ଫାଟିଯାଆନ୍ତି। ମସ୍ତିଷ୍କର ସ୍ନାୟୁତନ୍ତୁ ମଧ୍ୟରେ ରକ୍ତକ୍ଷରଣ ହୁଏ ଏବଂ ଏହା ପାର୍ଶ୍ୱସ୍ଥ ସ୍ନାୟୁକୋଷଗୁଡ଼ିକୁ ଚିପିଦିଏ। ଯଦି ରକ୍ତକ୍ଷରଣ ଅଧିକ ହୁଏ, ଏହା ଏକ ପାର୍ଶ୍ୱର ମସ୍ତିଷ୍କକୁ ବିପରୀତ ପାର୍ଶ୍ୱକୁ ଠେଲିଦିଏ, ଯାହାଫଳରେ ମୃତ୍ୟୁ ଘଟିପାରେ। ଅନେକ ସମୟରେ ରକ୍ତ ମସ୍ତିଷ୍କ ପ୍ରକୋଷ୍ଠ ମଧ୍ୟରେ ଥିବା ମସ୍ତିଷ୍କ ସୁଷୁମ୍ନା ରସରେ ମିଶିଯାଏ, ଫଳରେ ଏହା ମସ୍ତିଷ୍କ ସୁଷୁମ୍ନା ରସର ପ୍ରବାହ ଏବଂ ସମ୍ମିଶ୍ରଣରେ ବ୍ୟାଘାତ ସୃଷ୍ଟି କରେ। ଫଳରେ ଏହା ଜମି ରହି ମସ୍ତିଷ୍କ ମଧ୍ୟରେ ଅଧିକ ଚାପ ସୃଷ୍ଟି କରେ ଏବଂ ରୋଗୀର ଆରୋଗ୍ୟ ଲାଭରେ ବାଧା ସୃଷ୍ଟି କରେ। ମସ୍ତିଷ୍କ ମଧ୍ୟରେ କ୍ଷରିତ ରକ୍ତ କ୍ରମଶଃ ସଙ୍କୁଚିତ ହୁଏ। କେତେକ ବୃହଦାକାୟ କୋଷ କ୍ଷରିତ ରକ୍ତର ଅଂଶଗୁଡ଼ିକୁ କ୍ରମେ କ୍ରମେ ଭକ୍ଷଣ କରି ସେହି ସ୍ଥାନରୁ ଅପସାରଣ କରିଥାନ୍ତି। ପ୍ରାୟ 4-6 ମାସ ମଧ୍ୟରେ ଏହା ପୂର୍ବାବସ୍ଥାର ନିକଟତର ହୁଏ। ମସ୍ତିଷ୍କ ମଧ୍ୟରେ ରକ୍ତସ୍ରାବର ପରିମାଣ ଓ ସ୍ଥାନ ଉପରେ ରୋଗର ଲକ୍ଷଣ ଏବଂ ଅଗ୍ରଗତି ନିର୍ଭର କରେ। ଅର୍ଦ୍ଧାଧିକ ସ୍ଥଳରେ ପୁଟାମେନ୍ ଏବଂ ନିକଟବର୍ତ୍ତୀ ଇଣ୍ଟର୍ନାଲ୍ କ୍ୟାପ୍ସୁଲ୍ରେ ରକ୍ତକ୍ଷରଣ ହୁଏ। ଟେମ୍ପୋରାଲ୍ ପ୍ୟାରାଇଟାଲ୍ ଏବଂ ଫ୍ରଣ୍ଟାଲ୍ ଲୋବ୍ର ଶ୍ୱେତ ସ୍ତରରେ ଥାଲାମସ୍, ପନ୍ସ ବା ଅନୁମସ୍ତିଷ୍କରେ ମଧ୍ୟ ରକ୍ତସ୍ରାବ ହୋଇପାରେ। ମୋଟା, ଅତିପୁଷ୍ଟ ଏବଂ ଉଚ୍ଚ ରକ୍ତଚାପ ବିଶିଷ୍ଟ ଜଣେ ପୁରୁଷ ବ୍ୟକ୍ତି ହଠାତ୍ ଅଚେତ ହୋଇଗଲେ ମସ୍ତିଷ୍କର ରକ୍ତସ୍ରାବ ବୋଲି ସନ୍ଦେହ କରାଯାଏ। ବେଳେବେଳେ ଏହି ରକ୍ତକ୍ଷରଣ ଧୀରେ ଧୀରେ ହେଲେ ରୋଗର ଲକ୍ଷଣ ଦେଖାଦେବାକୁ ପ୍ରାୟ 24 ଘଣ୍ଟା ଲାଗିଯାଏ। ମସ୍ତିଷ୍କର ସୁପ୍ତ ଅଞ୍ଚଳର ଛୋଟ ଛୋଟ ରକ୍ତସ୍ରାବ ହେଲେ ତାହା ଜଣା ନ ପଡ଼ିପାରେ। ଉଚ୍ଚ ରକ୍ତଚାପ ଜନିତ ମସ୍ତିଷ୍କର ରକ୍ତସ୍ରାବ କୃଷ୍ଣକାୟମାନଙ୍କଠାରେ ଅଧିକ ଦେଖାଯାଏ। ଏହା ସାଧାରଣତଃ ବ୍ୟକ୍ତିର ଜାଗ୍ରତ ଅବସ୍ଥାରେ ହୁଏ। ଉଚ୍ଚ ରକ୍ତଚାପ ଯେକୌଣସି କାରଣରୁ ହୋଇପାରେ, ଯଥା କିଡ଼ନୀର ରୋଗ, ଅନ୍ତଃସ୍ରାବୀ ଗ୍ରନ୍ଥିମାନଙ୍କର ଅସନ୍ତୁଳିତ କ୍ଷରଣ, ଗର୍ଭଜନିତ ବିଷକ୍ରିୟା ଅଥବା ଭୀଷଣ ଉତ୍ତେଜନା। ରକ୍ତକ୍ଷରଣ ଅଧିକ ହେଲେ ବ୍ୟକ୍ତି ଅଚେତ ହୋଇଯାଏ, ଶରୀରର ଅର୍ଦ୍ଧେକ ଅଚଳ ହୋଇଯାଏ ଏବଂ ଦେଖୁ ଦେଖୁ ଏହା ବଢ଼ିବାରେ ଲାଗେ। ଅନ୍ୟ କେତେକ ରୋଗୀ କେବଳ ମୁଣ୍ଡ ବ୍ୟଥା ବା ମୁଣ୍ଡ ଭିତରେ ଏକ ଅସାଧାରଣ ଅନୁଭୂତି ହେବାର କହନ୍ତି। କିଛି ମିନିଟ୍ ମଧ୍ୟରେ ମୁହଁ ବଙ୍କା ହୋଇଯାଏ, କଥା କହିବା ବାଧାପ୍ରାପ୍ତ ହୁଏ, ଗୋଡ଼ ଓ ହାତ ଦୁର୍ବଳ ହୋଇଯାଏ, ଆଖି 2 ବିପରୀତ ଦିଗକୁ ବୁଲିଯାଏ। କ୍ରମେ କ୍ରମେ ରୋଗୀଟି ଅଚେତନ ଅବସ୍ଥା ଆଡ଼କୁ ଯାଏ। ନିଶ୍ୱାସ ପ୍ରଶ୍ୱାସର ଅନିୟମିତତା ଦେଖାଯାଏ ଏବଂ ରୋଗୀଟି ବିଚଳିତ ହୁଏ। ସେ କ୍ଷେତ୍ରରେ ମୁଣ୍ଡ ବ୍ୟଥା ନ ହୋଇ କେବଳ ହାତ ବା ଗୋଡ଼ ଦୁର୍ବଳ ହୋଇପାରେ। ରକ୍ତଚାପ ଜନିତ ମସ୍ତିଷ୍କର ରକ୍ତସ୍ରାବରେ ମୁଣ୍ଡ ବ୍ୟଥା ଏବଂ ବାନ୍ତି ପ୍ରାୟ ହୋଇଥାଏ। କେବଳ ଶତକଡ଼ା 10% କ୍ଷେତ୍ରରେ ବାତ ମାରିପାରେ। ଅଣ୍ଟାରେ ଛୁଞ୍ଚି ଫୋଡ଼ି ମସ୍ତିଷ୍କ ସୁଷୁମ୍ନା ରସ ସଂଗ୍ରହ କରି ତାହାର ପରୀକ୍ଷା କଲେ ମସ୍ତିଷ୍କର ରକ୍ତସ୍ରାବ ହୋଇଥିବା ଜଣାପଡ଼େ। ତୁରନ୍ତ ଚିକିତ୍ସା ଦ୍ୱାରା ରୋଗୀର ଜୀବନ

0: ସମ୍ଭବ। ରକ୍ତଚାପର ନିୟନ୍ତ୍ରଣ, ଶ୍ୱାସକ୍ରିୟା, ହୃଦଯନ୍ତ୍ର ତଥା ମସ୍ତିଷ୍କ ମଧ୍ୟସ୍ଥ ଚାପର ସନ୍ତୁଳନ ଏହି ରୋଗର ଚିକିତ୍ସା ଅଟେ। କେତେକ ସ୍ଥଳରେ ଅସ୍ତ୍ରୋପଚାରର ଆବଶ୍ୟକତା ମଧ୍ୟ ପଡ଼େ। ରକ୍ତଚାପର ଅତ୍ୟଧିକ ହ୍ରାସ ଘଟିଲେ ମସ୍ତିଷ୍କର ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ। ପରୀକ୍ଷା ଦ୍ୱାରା ଜଣାଯାଇଛି, ଯଦି ମସ୍ତିଷ୍କର ରକ୍ତ ସଞ୍ଚାଳନ 3 ମିନିଟ୍ରୁ ଅଧିକ ସମୟ ବନ୍ଦ ହୋଇଯାଏ, ତେବେ ସ୍ନାୟୁକୋଷଗୁଡ଼ିକ ମରିଯାଆନ୍ତି ଏବଂ ମସ୍ତିଷ୍କ ସମ୍ପୂର୍ଣ୍ଣ କାର୍ଯ୍ୟହୀନ ହୋଇପଡ଼େ। ରୋଗୀ ଅଚେତ ହୋଇଯାଏ। ରକ୍ତଚାପ ଅଳ୍ପ ହ୍ରାସ ଘଟିଲେ ମୁଣ୍ଡ ବୁଲାଏ, କାମ କରିବାକୁ ଆଗ୍ରହ ଏବଂ ସ୍ଥିରତା ଆସେ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଉଚ୍ଚ ରକ୍ତଚାପ ଓ ମସ୍ତିଷ୍କଘାତ। ଆଲୋଚନା କରିଥିଲେ ଡକ୍ଟର ସୁଧାଂଶୁ ଶେଖର ମିଶ୍ର। ଆକାଶବାଣୀ କଟକ, ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି UGC ନେଟ୍ ପରୀକ୍ଷା। ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ସେଉପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନକୁ ଗସ୍ତ କରିବେ। ଗସ୍ତ କାଳରେ ରାଷ୍ଟ୍ରପତି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ନେଇ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚିତାବାଘଙ୍କ ଯତ୍ନ ନେଉଥିବା ସହଯୋଗୀ, ବନ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଗତକାଲି ରାଷ୍ଟ୍ରପତି ଚିତା ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚିତା ପ୍ରକଳ୍ପ ସମ୍ପର୍କିତ ପ୍ରଦର୍ଶନୀ ଦେଖିଥିଲେ। ସୂଚନା ଅନୁଯାୟୀ ଭାରତରେ ଏବେ 52 ଚିତାବାଘ ଥିବାବେଳେ କୁନୋ ଜାତୀୟ ଉଦ୍ୟାନରେ 49 ଚିତାବାଘ ଅଛନ୍ତି। ରାଷ୍ଟ୍ରପତିଙ୍କୁ ବନ ବିଭାଗ ପକ୍ଷରୁ କୁନୋ ଜାତୀୟ ଉଦ୍ୟାନରେ ପଶୁପକ୍ଷୀଙ୍କ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ନୂଆଦିଲ୍ଲୀରେ ଆଜିଠାରୁ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ 2-ଦିନିଆ ସମ୍ମିଳନୀ ଆରମ୍ଭ ହେଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଏହି ସମ୍ମିଳନୀରେ ଯୋଗଦେବେ। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ ହେବାର କାର୍ଯ୍ୟକ୍ରମ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ 2026କୁ ବିଶ୍ୱସ୍ତରରେ ସଫଳ ଭାବେ ପାଳନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଦେଶର ବିଭିନ୍ନ ବର୍ଗର ଜନସାଧାରଣ ଯୋଗାଭ୍ୟାସରେ ଭାଗ ନେଇଥିଲେ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିକୁ ଶେଷ କରିବା ଏବଂ ଉଭୟ ଦେଶ ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୂର୍ଣ୍ଣ ରୂପ ଦେବା ଉଦ୍ଦେଶ୍ୟରେ ଗତକାଲିଠାରୁ ସ୍ୱିଜରଲ୍ୟାଣ୍ଡର ବର୍ଜେନ୍ଷ୍ଟକ୍ଠାରେ ଆମେରିକା ଏବଂ ଇରାନ ପ୍ରତିନିଧିମାନଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବାବେଳେ ଇରାନର ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ୍ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରାଗଛି ଇରାନୀ ପ୍ରତିନିଧି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଆଲୋଚନାରେ କତାର ଏବଂ ପାକିସ୍ତାନ ମଧ୍ୟସ୍ଥତା କରୁଥିବା ଜଣାପଡ଼ିଛି। ବୈଠକ ପୂର୍ବରୁ ତେହେରାନ ଇସ୍ରାଏଲ୍ର ଲେବାନନ ଉପରେ ଆକ୍ରମଣ ଯୋଗୁଁ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖାଯାଇଥିବା କହିଥିବାବେଳେ ଆମେରିକା ସମସ୍ତଙ୍କ ପାଇଁ ଏହି ପ୍ରଣାଳୀ ମୁକ୍ତ ରହିଥିବା ଦାବି କରିଥିଲା। ଉଭୟ ଦେଶ ମଧ୍ୟରେ ଗତ ସପ୍ତାହରେ 14-ସୂତ୍ରୀ ବୁଝାମଣାର ପ୍ରମୁଖ ସର୍ତ୍ତ ମଧ୍ୟରେ ଲେବାନନ ଉପରେ ଆକ୍ରମଣ ବନ୍ଦ କରିବା ପ୍ରସ୍ତାବ ରହିଥିଲା। ଆମେରିକା ଉପରାଷ୍ଟ୍ରପତି

ରାଷ୍ଟ୍ରପତି ଇରାନ୍ର ବରିଷ୍ଠ ନେତାମାନଙ୍କ ସହ ସାକ୍ଷାତ କରି ଆଣବିକ କାର୍ଯ୍ୟକ୍ରମ ଆଞ୍ଚଳିକ ସ୍ଥିରତା ଏବଂ ହର୍ମୁଜ୍ ପ୍ରଣାଳୀ ମୁକ୍ତ ରଖିବା ନେଇ ଆଲୋଚନା କରିଥିଲେ। ବୈଠକ ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି କହିଥିଲେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଏକ ଐତିହାସିକ ଘଟଣା। ଗତକାଲିଠାରୁ ଆଲୋଚନା ଆରମ୍ଭ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଇରାନ୍ ଉପରେ ଆକ୍ରମଣ କରିବା ନେଇ ଚେତାବନୀ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଟ୍ରମ୍ପ କହିଛନ୍ତି ଯଦି ଇରାନ୍ ତା କାର୍ଯ୍ୟକଳାପକୁ ବନ୍ଦ ନ ରଖେ ତେବେ ପୂର୍ବଭଳି ଆକ୍ରମଣ କରାଯିବ। ଅନ୍ୟପକ୍ଷରେ ଇରାନ୍ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ମାସୁଦ୍ ପେଜେସ୍କିଆନ୍ କହିଛନ୍ତି କତାର ଅଧୀନରେ ଥିବା ଆମେରିକାର $6 ବିଲିୟନ୍ ଚୁକ୍ତି ଅନୁଯାୟୀ ଇରାନ୍କୁ ପ୍ରଦାନ କରିବାକୁ ପଡ଼ିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆଜିଠାରୁ UGC ନେଟ୍ ପରୀକ୍ଷା ଆୟୋଜନ କରାଯାଉଛି। କମ୍ପ୍ୟୁଟର ଆଧାରିତ ଏହି ଜାତୀୟ ସ୍ତରୀୟ ପରୀକ୍ଷା ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ 2 ଶିଫ୍ଟରେ ଅନୁଷ୍ଠିତ ହେବ। ଜୁନିୟର ରିସର୍ଚ୍ଚ ଫେଲୋସିପ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ PhD ନିମନ୍ତେ ଏହି ପରୀକ୍ଷା କରାଯାଉଛି। ଏନ୍ଟିଏ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟ ବିଷୟରେ ଅବଗତ ହେବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ହୋଇଥିବା ତ୍ରୁଟି ଓ ପୁନଃ ମୂଲ୍ୟାୟନ ଫଳାଫଳ ପ୍ରକାଶ କରିବା ଆରମ୍ଭ କରିଛି। CBSE ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ଅଭିଯୋଗ ନେଇ ଆସିଥିବା ଆବେଦନଗୁଡ଼ିକ ମଧ୍ୟରୁ ଗତକାଲି 87% ଅଭିଯୋଗର ତଥ୍ୟ ଦିଆଯାଇଛି। ଅନ୍ୟାନ୍ୟ ଅଭିଯୋଗଗୁଡ଼ିକର ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ଆବେଦନକାରୀମାନେ results.digilocker.gov.in ପୋର୍ଟାଲରେ ଲଗ୍ଇନ୍ କରି ସେମାନଙ୍କର ଆବେଦନର ସ୍ଥିତି ଜାଣିପାରିବେ। ପ୍ରତ୍ୟେକଟି ଆବେଦନକୁ ସ୍ୱଚ୍ଛ ଢଙ୍ଗରେ ଯାଞ୍ଚ କରାଯାଉଥିବା CBSE ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI 62,42,00,000 ବ୍ୟାଙ୍କ ଠକେଇ ମାମଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। CBI ପକ୍ଷରୁ କୁହାଯାଇଛି ଇଣ୍ଡିଆନ୍ ବ୍ୟାଙ୍କର ମୁମ୍ବାଇସ୍ଥିତ ଶାଖାରେ ଠକେଇ ହୋଇଥିବା ନେଇ ଚଳିତ ମାସ 18 ତାରିଖରେ ଏକ ମାମଲା ପଞ୍ଜିକୃତ ହୋଇଥିଲା। ଏହି ମାମଲାରେ CBI ପକ୍ଷରୁ ମୁମ୍ବାଇସ୍ଥିତ ଏକ କମ୍ପାନୀ ଓ ତା ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି। ଭ୍ରମାତ୍ମକ ଋଣ ଗ୍ରହଣ ତଥ୍ୟ ପ୍ରଦାନ କରି ଏହି ଠକେଇ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି 2026 ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ 15 ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଓ ନ୍ୟୁଜ୍ ଅନ୍ AIR ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01171717 2331 4441 2331 1048 ନମ୍ବରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890944 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAIR ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ICC ମହିଳା T20 କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ଗ୍ରୁପ୍ ଏ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 6 ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 158 ରନ୍ ସ୍କୋର କରିଥିଲା। ସେଭଳି ବର୍ମା ସର୍ବାଧିକ 31 ରନ୍ ସ୍କୋର କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା 5 ବଲ୍ ବାକି ଥାଇ 161 ରନ୍ କରିବାକୁ ସକ୍ଷମ ହୋଇଥିଲା। ତେବେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଗତକାଲିର ମ୍ୟାଚ୍ରେ 200ତମ ଆନ୍ତର୍ଜାତିକ T20 ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳି ମାନ୍ୟତା ହାସଲ କରିଛନ୍ତି। ଫିଫା ବିଶ୍ୱକପ୍ର ଗ୍ରୁପ୍ ଏଚ୍ର କେପ୍ ଭର୍ଦେ ଏବଂ ଉରୁଗୁଏ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ 2-2 ଅମୀମାଂସିତ ରହିଛି। ପୂର୍ବରୁ ଗ୍ରୁପ୍ ଜି'ର ଗତକାଲି କାଲିଫର୍ଣ୍ଣିଆରେ ଖେଳାଯାଇଥିବା ଇରାନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ମଧ୍ୟ ଅମୀମାଂସିତ ରହିଛି। ଗ୍ରୁପ୍ ଏଚ୍ର ଅନ୍ୟ ଏକ ମ୍ୟାଚ୍ରେ ସ୍ପେନ୍ 4-0 ସାଉଦି ଆରବକୁ ପରାସ୍ତ କରିଛି। 2 ମ୍ୟାଚ୍ରୁ ସ୍ପେନ୍ 4 ପଏଣ୍ଟ ହାସଲ କରିଥିବାବେଳେ ସାଉଦି ଆରବ ମାତ୍ର 1 ପଏଣ୍ଟ ହାସଲ କରିଛି। ଆଜି ଗ୍ରୁପ୍ ଜି'ରେ ନ୍ୟୁଜିଲାଣ୍ଡ ଓ ଇଜିପ୍ଟ ଏବଂ ଗ୍ରୁପ୍ ଜେ'ରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସାମ ଓ ମେଘାଳୟରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଓଡ଼ିଶା, ବିହାର

ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ଗୋଆ ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ମଧ୍ୟପ୍ରଦେଶର କୁନୁ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି UGC ନେଟ୍ ପରୀକ୍ଷା। ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

କାର୍ଯ୍ୟକ୍ରମ ଶୁଣୁଛନ୍ତି 248 ମିଟର ତଥା 1206 କିଲୋହର୍ଜ 100.3 MHz ଏବଂ ଏଆର୍ ଏଫ୍ ମାଧ୍ୟମରେ ଭବାନୀପାଟଣା କେନ୍ଦ୍ରରୁ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ଅନେକ ବର୍ଷ ତଳେ ଏକ ବିବାହ ଭୋଜିରେ ଯୋଗଦାନ କରିଥାଏ। ଭୋଜି ଖାଇବା ପାଇଁ ଲୋକଙ୍କ ପ୍ରବଳ ଭିଡ଼। ବର୍ତ୍ତମାନର ବଫେ ସିଷ୍ଟମରେ ଖାଇବା ଚାଲିଥାଏ। ରାତି 8:30ଟାରୁ ଭୋଜି ଆରମ୍ଭ ହୋଇଯାଇଥାଏ। ଭାବିଲି ଭିଡ଼ ସାମାନ୍ୟ କମିଲେ ଖାଇବା। ଭିଡ଼ କମୁ କମୁ 9:30 ହୋଇଗଲା। ଖାଇବା ପ୍ରାୟ ସରି ଆସିଥାଏ। ପ୍ଲେଟଟେ ଧରି ଯାହା ବି ଥିଲା ଖାଇବା ଆରମ୍ଭ କଲି, କିନ୍ତୁ ଏମିତି ଲାଗିଲା ମୁଁ କେଉଁ ଶ୍ମଶାନରେ ଛିଡ଼ା ହୋଇ ଖାଉଛି। ଚାରିଆଡ଼େ ଖାଲି ହାଡ଼। ଲୋକ ଖାଇବା ପରେ ଏଣେତେଣେ ଫିଙ୍ଗିଥାନ୍ତି। ଏକପଟେ ଆମେ ନିଜକୁ ସଭ୍ୟ ବୋଲି କହୁଛୁ, ବଫେ ଭଳି ସିଷ୍ଟମ ବାହାର କରିଛୁ, ଅପରପଟେ ଏଭଳି କାମ କରୁଛୁ ଯାହାକି ଆମକୁ ଆଦିମ ସଭ୍ୟତାକୁ ନେଇଯାଉଛି। କେତେକ ବଡ଼ ବଡ଼ ସହରରେ ମୁଁ ଦେଖିଛି ବଫେ ସିଷ୍ଟମରେ ଲୋକ ଖୁବ୍ ନମ୍ର ଭାବରେ ଆସନ୍ତି, ଖାଆନ୍ତି ଏବଂ ଚାଲିଯାଆନ୍ତି। ଯାହାର ଯାହା ଦରକାର ପ୍ଲେଟରେ ଅଳ୍ପ ଅଳ୍ପ ନେଇ ଖାଆନ୍ତି। ଏ ତ ଗଲା ଭୋଜିର କଥା। ସାର୍ବଜନୀନ ପୂଜା, ପର୍ବପର୍ବାଣି, ପିକନିକରେ ମଧ୍ୟ ଆମେ ଏଭଳି ଆଚରଣ କରୁଛୁ। ସାଧାରଣତଃ ଆମେ ଭାବୁ କେବଳ ଆମ ଘର ସ୍ୱର୍ଗଠାରୁ ସୁନ୍ଦର। ସହର, ରାସ୍ତାଘାଟ, ମଣ୍ଡପ, ରେଳ ଷ୍ଟେସନ, ବସ୍ ଷ୍ଟେସନ କିମ୍ବା ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନ ପରର ନହେଲେ ସରକାରଙ୍କର। ଏଭଳି ସ୍ୱାର୍ଥପର ମନୋଭାବ ଦ୍ୱାରା ଯେଉଁ ଅପୂରଣୀୟ କ୍ଷତି ଘଟୁଛି ତାକୁ ଆମେ ହୃଦୟଙ୍ଗମ କରୁନାହୁଁ। ଏହାଦ୍ୱାରା ଜାଗା ତ ଅସନା ହେଉଛି, ତା ସହିତ ଦେଖିବାକୁ ଅପରିଷ୍କାର ଲାଗୁଛି, ଦୁର୍ଗନ୍ଧ ଆସୁଛି ଏବଂ ବିଭିନ୍ନ ସମୟରେ ସଂକ୍ରାମକ ରୋଗ ମଧ୍ୟ ବ୍ୟାପୁଛି। ସେହିପରି ସାର୍ବଜନୀନ ପୂଜା ପାର୍ବଣ ସମୟରେ ଯେଉଁ ମଣ୍ଡପ ଲାଗୁଛି କିମ୍ବା ମେଳା ବସୁଛି, ଉଠିଗଲା ପରେ ସେ ସ୍ଥାନର ଅବସ୍ଥା ନ କହିବା ଭଲ। କେତେଦିନ ପର୍ଯ୍ୟନ୍ତ ସେମିତି ପଡ଼ି ରହିଥିବ କହିହେବ ନାହିଁ। ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ତରଫରୁ ଡଷ୍ଟବିନ୍ ବା କୂଡ଼ାବାକ୍ସ ତ ରଖାଯାଇଥାଏ, କିନ୍ତୁ ତାର ବ୍ୟବହାର ଖୁବ୍ କମ୍ ହୋଇଥାଏ। ଯେଉଁ ସ୍ଥାନରେ ଖିଆପିଆ ଚାଲିଛି ସେହି ସ୍ଥାନରେ ଫିଙ୍ଗିଦେଲେ କଥା ସରିଲା, କିଏ ଦେଖୁଛି? ଡଷ୍ଟବିନ୍ ତା ଜାଗାରେ ଥାଉ। ସହରର ଯେଉଁ ଯେଉଁ ସ୍ଥାନରେ ମଇଳା ଓ କୁଡ଼ା ଜମୁଛି, ପ୍ରଶାସନ ତାର ସମୀକ୍ଷା କରି ଅଧିକ ସଂଖ୍ୟକ କୁଡ଼ାବାକ୍ସର ବନ୍ଦୋବସ୍ତ କରିବାର ଆବଶ୍ୟକତା ରହିଛି। ଲୋକଙ୍କ ମଧ୍ୟରେ ମଧ୍ୟ ସଚେତନତା ବଢ଼ିବା କଥା। ପ୍ରଶାସନ ବ୍ୟତୀତ ଘରୋଇ ଦୋକାନ ଏବଂ ହୋଟେଲ ଆଦି ମଧ୍ୟ ଡଷ୍ଟବିନ୍ର ବ୍ୟବସ୍ଥା କରିବା ଉଚିତ, ଫଳରେ ଲୋକଙ୍କ ମଧ୍ୟ ଅଭ୍ୟାସ ହେବ ଏବଂ ଦୋକାନ ତଥା ଦୋକାନ ବାହାର ପରିଷ୍କାର ପରିଚ୍ଛନ୍ନ ରହିବ। ସ୍ୱଚ୍ଛତା ଏକ ସଂସ୍କୃତି, ଏହି ସଂସ୍କୃତିକୁ ଗଢ଼ିବାର ଅଛି, ଅଭ୍ୟାସରେ ପରିଣତ କରିବାର ଅଛି, ତାହେଲେ ଯାଇ ଆମେ ସ୍ୱଚ୍ଛ ରହିପାରିବା।

ଅଭିଯାନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ଉପସ୍ଥାପନ କରିଥିଲେ ଦାସ ବିରଚିତ ଶ୍ରୀ ରାମଚରିତ ମାନସ ଶୁଣନ୍ତୁ କାର୍ଯ୍ୟକ୍ରମର 143ତମ ଭାଗ।

0: विरचित श्री रामचरित मानस भूपेंद्र सिंह एवं चेसर कथा
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ସାରୁ, କୁନ୍ଦୁରୁ, ମାଖନ ଆରୁ, ଲଇନି, ତ ଇସବୁ ଚାଷ୍ କରବାର୍ ସନେ ସନେ କିଛି ଏନ୍ତା ବି ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ କି ତାଙ୍କର ସମୟ କରି କରି ଇ ମାଛ ଚାଷ୍ ବି କରିଥିସନ୍। ଇ ମାଛ ଖାଇବାକେ ଯେନ୍ତା ସ୍ୱାଦ, ତାର ଚାହିଦା ବି ଚାର୍ ବାଟେ ବେଶୀ ଏ। ମାଛ ଚାଷ୍ ଗୁଟେ ଆମର୍ ଚାଷୀ ଦାଦାମାନଙ୍କର ଲାଗି ଲାଭ ହେଲା ଭଳିଆ ଇଟା ଚାଷ୍ ଗୁଟେ। ମାତ୍ର କଥା ହଉଛେ ଇ ଚାଷ୍ ଲାଗି ତାର ଠିକ୍ ପରିଚାଳନା ଆରୁ ଅମଲ କରିସାରିଲା ପଛେ ତାର ଠିକ୍ ଯତ୍ନ ରତନ କେନ୍ତା ହେବାର କଥା, ଇ କଥା ଗୁଟେ ଆମର୍ ଚାଷୀ ଦାଦାମାନଙ୍କେ ଠିକ୍ ହେବା ସେ ବୁଝିସୁଝି କରି ଇ ଚାଷ୍ କେ ଆରମ୍ଭ କରବେ, ସେମାନେ ଇ ଚାଷ୍ ନେ ଲାଭବାନ ହେଇପାରିବେ। ଖଣିଜ ପଦାର୍ଥ ଲୁହା ମିଳିଥିସି, ଇନେ ଓମେଗା 3 ଫ୍ୟାଟି ଏସିଡ, ଲିନୋଲିକ ଏସିଡ, ଇପିଏ ଆରୁ ଡିଏଚ୍ଏ ଆରୁ ଏସିଡ୍ ଇ ଭିତରେ ପ୍ରଚୁର ମାତ୍ରାରେ ଭରି ରହିଛେ, ଯେନ୍ଟାକି ରକ୍ତଚାପ ଜନିତ ରୋଗର ପ୍ରତିରକ୍ଷା ତାର ସଙ୍ଗେ ଆର୍ଥାଇଟିସ୍ ରୋଗ ଭଳିଆ କରିଥିସି। ମାତ୍ର ଗୋଟେ କଥା ହଉଛେ ଇନେ ନାଇଟ୍ରୋଜେନ୍ସ ର ପରିମାଣ ନ୍ୟୁଟ୍ରାଲ ପିଏଚ୍ ଆରୁ ଶତକଡ଼ା 70 ଭାଗ ପାଣିର ପରିମାଣ ଥିବାର କାରଣରୁ ଇଟା ଜୀବନ ସହଜେ ଆସିଯାଇଥିସି। ମାଛ ତାର ଗାଲସି ଆରୁ ତାର ଅନ୍ତଃନଳୀନେ ସାଧାରଣ ପାଖେ ଜୀବନ ରହିଥିସନେ, ଯେନ୍ଟାକି ମାଛ ଅମଲ କଲା ପଛେ ଧୀରେ ବିସ୍ତାର କରି କରି ନଷ୍ଟ କରିଦେଇଥିସନ। ସେଥିର୍ଲାଗି ମାଛର ପଛର ଯତ୍ନ କେନ୍ତା ନେବାକେ ପଡ଼ବା, ଇ କଥା ଗୋଟେ କି ବି ଆମ ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ଇ ଅମଲ କରବାର ସମୟନେ ଚାଷୀ ଦାଦାମାନେ ଇ ସମୟନେ ଜାକ୍ତିଆର ନେଇ ହେବେ ବୋଇଲେ ମାଛ ନଷ୍ଟ ହେବାର ସମ୍ଭାବନା ବେଶୀ ରହିଛି। ଏନ୍ତା ହେବାର ଲାଭ ପାଇବାର କଥା ସେତିକି ନେଇ ପାଇପାରନ୍। ସେଥିର୍ ଲାଗି କେତେଟା ଜିନିଷ ଉପରେ ଆମକେ ଧ୍ୟାନ ଦେବାକେ ପଡ଼ବା, ଯେନ୍ତାକି ମାଛ ମାନଙ୍କେ ଠିକ୍ ସମୟନେ ଆରୁ ଠିକ୍ ଆକାରନେ ଅମଲ କରବାକେ ପଡ଼ବା। ତାର ପଛେ ଅମଲ ସଫା ସୁତରା କରି କର୍ମା ସାଧାରଣ

କାଷ୍ଟ ବୋଲି କରି କହେସନ୍, ସେଟାକେ କରବାକେ ପଡ଼ବା। ଯଦି କରୁଛୁଁ ବୋଲେ ଡ୍ରାଗନେଟ୍ ବୋଲିକରି କହେସନ୍, ସେଟାକେ ଆମେ ବ୍ୟବହାର କରିପାରମା। ସେନ୍ତା ଗଭୀର

ଏତିକି କରି ରଖବା କେ ପଡ଼ବା ଯେ ଯେନ୍ତାକି ସାଙ୍ଗେ ସାଙ୍ଗ ସେ ପଡ଼ବା ପଚାର ବୁଝି ସୁଝି କରି ଆମେ

Sumi, c'è. ರಕಾಚಕ್ರಮ ಉಡಿಸಿಗಿತ ರಚನರು ಕವಿ ಶಿಲ್ಪಿ ಸುಜಾತಾ ದಾಸ್.

ଆନ୍ତର କାର୍ଯ୍ୟକ୍ରମ ପୁରାତନରେ କେତୋଟି ଓଡ଼ିଶୀ ଗୀତ ବର୍ତ୍ତମାନ ସକାଳ ଆଠଟା ହେବାକୁ ଯାଉଛି। ପ୍ରଥମେ ମର୍ଣ୍ଣିଂ ନ୍ୟୁଜ୍ ଦିଲ୍ଲୀରୁ।

0: a great day.
1: ପ୍ରଚାରକଲୁ ଆକାଶବାଣୀ ଦିଲ୍ଲୀରୁ ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଶିଳ୍ପୀ ନରେନ୍ଦ୍ର କୁମାରଙ୍କ ପରିବେଷିତ କେତୋଟି ଭକ୍ତିଗୀତ ଅଲେଖ ବିଶ୍ୱାଳଙ୍କ ରଚନାରୁ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କଣ୍ଠଶିଳ୍ପୀ ନରେନ୍ଦ୍ର କୁମାର, ଗାଇଛନ୍ତି ଅଲେଖ ବିଶ୍ୱାଳଙ୍କ ରଚନାରୁ କେତୋଟି ଭକ୍ତି ଗୀତ।

ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କବି ସମ୍ରାଟ।

ବୀନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ସବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣନ୍ତୁ କାର୍ଯ୍ୟକ୍ରମର 62ତମ ଭାଗ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ପୈଦେହୀ ସବିଳାସର ସଙ୍ଗୀତାତ୍ମକ ପରିବେଷଣ। ବର୍ଣ୍ଣନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। କଣ୍ଠଶିଳ୍ପୀମାନେ ଥିଲେ ସଙ୍ଗୀତା ଗୋସାଇଁ, ଭିକାରୀ ଚରଣ ବଳ, ରାମହରି ଦାସ ଏବଂ ମମତା ସାହୁ।

ସଙ୍ଗୀତ ପରିଚାଳନା ଅଖିଲ କୁମାର ଲେଙ୍କା, ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଫପନିପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ ଖାମୋସିଆ କଥାଚିତ୍ରରୁ ରଶ୍ମି ସିଂଙ୍କ ଗୀତ ରଚନାରୁ କଣ୍ଠଦାନ କରିଛନ୍ତି ଅରିଜିତ ସିଂ। ସଙ୍ଗୀତ ନିର୍ଦ୍ଦେଶନା ଜିତ୍ ଗାଙ୍ଗୁଲି। କଥାଚିତ୍ର ଖାମୋସିଆଁ

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ହୋଲିରେ କଥାଚିତ୍ରରୁ ଆସନ୍ତୁ ଶୁଣିବା ଇର୍ଷାଦ କାମିଲଙ୍କ ରଚିତ ଗୀତଟି। ପ୍ରୀତମଙ୍କ ସ୍ୱର ସଂଯୋଜନାରେ କଣ୍ଠଦାନ କରିଛନ୍ତି ଅରିଜିତ ସିଂ। କଥାଚିତ୍ର ହୋଲିରେ।

ମେରେ ୟାର କି ସାଦି ହେ କଥାଚିତ୍ରରୁ ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି। କଣ୍ଠଦାନ କରିଛନ୍ତି ଆଶା ଭୋସଲେ, ଗୀତିକାର ଜାଭେଦ ଅଖତର, ସଙ୍ଗୀତକାର ଜିତ ପ୍ରୀତମ, କଥାଚିତ୍ର ମେରେ ୟାର କି ସାଦି ହେ।

ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପାଗଳ କରିଛି ପାଉଁଜି ତୋର, କଥାଚିତ୍ରରୁ ଶୁଣନ୍ତୁ। ନିବେଦିତାଙ୍କ କଣ୍ଠରେ ଶ୍ରୀକାନ୍ତ ଗୌତମଙ୍କ ରଚିତ ଗୀତଟି, ସ୍ୱର ସଂଯୋଜନା ପ୍ରେମ ଆନନ୍ଦ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଛାତିରେ ଲେଖିଛି ତୋରିନା କଥାଚିତ୍ରର ଗୀତଟି, ଯୁଗଳକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର। କଥାଚିତ୍ର ଛାତିରେ ଲେଖିଛି ତୋରିନା।

ଶୁଣୁଛନ୍ତି ପାଗଳ ପ୍ରେମୀ କଥାଚିତ୍ରରୁ କୁମାର ପାପି ଗାଇଥିବା ଗୀତଟି। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ମନ୍ମଥ ମିଶ୍ର।

କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ଶୁଣିବା ଧଉଳି ଏକ୍ସପ୍ରେସ୍ କଥାଚିତ୍ରରୁ। ସ୍ୱରଚନା ସ୍ୱର ସଂଯୋଜନାରେ ଗାଇଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ। କଥାଚିତ୍ର ଧଉଳି ଏକ୍ସପ୍ରେସ୍।

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 10ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ମିରମ୍ ୱେବ୍ରେ 248 ମିଟର ତଥା 1206 କିଲୋ ହଜ୍, ଏଫ୍ଏମ୍ ଯୋଗେ 100.3 ମେଗା ହଜ୍ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ଉପସ୍ଥାପନାରେ ମୁଁ ଆପଣଙ୍କ ସାଥୀ ରୀନା। ନମସ୍କାର।

ମାନବ ଚେତନାର ବିବର୍ତ୍ତନ ଇତିହାସରେ ସମୟ ସ୍ମୃତି ଏବଂ ସଭ୍ୟତା ପରସ୍ପର ସହିତ ଜଡ଼ିତ। ସମୟର ନିରନ୍ତର ପ୍ରବାହରେ ସ୍ମୃତି ହେଉଛି ମଣିଷର ସଞ୍ଚିତ ସମ୍ବଳ ଏବଂ ଏହି ସ୍ମୃତିର ଭିତ୍ତିଭୂମି ଉପରେ ଗଢ଼ି ଉଠେ ସଭ୍ୟତାର ଭବ୍ୟ ପ୍ରସାଦ। ସମୟ ଅଦୃଶ୍ୟ, ସ୍ମୃତି ଆଭ୍ୟନ୍ତରୀଣ ଏବଂ ସଭ୍ୟତା ହେଉଛି ତାହାର ବାହ୍ୟ ଅଭିବ୍ୟକ୍ତି। ସମୟ ଏକ ଅସ୍ତମିତ ନଦୀ ପରି ଯାହା କାହାରି ପାଇଁ ଅପେକ୍ଷା କରେ ନାହିଁ। ସମୟକୁ କାଳ କୁହାଯାଏ, ଯାହା ସୃଷ୍ଟି, ସ୍ଥିତି ଏବଂ ପ୍ରଳୟର ମୂଳ କାରଣ। ସମୟ ପ୍ରତିଟି ମୁହୂର୍ତ୍ତକୁ ଅତୀତର ଗର୍ଭକୁ ଠେଲି ଦିଏ। ଯାହା ଏବେ ବର୍ତ୍ତମାନ ପରକ୍ଷଣରେ ତାହା ଇତିହାସ। ସମୟ କାହାରି ପ୍ରତି ପକ୍ଷପାତିତା କରେ ନାହିଁ। ରାଜା ହେଉ କି ପ୍ରଜା, ସଭ୍ୟତା ହେଉ କି ଅରଣ୍ୟ, ସମସ୍ତଙ୍କୁ ସମୟ ନିଜ ଚକ୍ରରେ ପରିବର୍ତ୍ତନ କରେ। ଯଦି ସମୟ ସବୁକିଛି ବିଲୀନ କରିଦିଏ, ତେବେ ମଣିଷ ପାଖରେ ଥିବା ଏକମାତ୍ର ପ୍ରତିରୋଧର ଅସ୍ତ୍ର ହେଉଛି ସ୍ମୃତି। ସମୟର ପ୍ରବାହକୁ ନିଜ ଭିତରେ ବାନ୍ଧି ରଖିବାର ଏକ ଆଧ୍ୟାତ୍ମିକ ଓ ମାନସିକ ପ୍ରୟାସ ହେଉଛି ସ୍ମୃତି। ସ୍ମୃତି ହେଉଛି ସେହି ତର୍ପଣ ଯେଉଁଠାରେ ଅତୀତ ତା'ର ମୃତ୍ୟୁ ପରେ ଜୀବିତ ରହେ। ବ୍ୟକ୍ତିଗତ ସ୍ମୃତି ମଣିଷକୁ ତା'ର ଆତ୍ମପରିଚୟ ଦିଏ। ଯେତେବେଳେ ଏହି ସ୍ମୃତି ସମାଜ ମାଧ୍ୟମରେ ସଂରକ୍ଷିତ ହୁଏ, ତାହା ସାମୂହିକ ସ୍ମୃତି ରୂପ ନିଏ। ଏହି ସ୍ମୃତି ହିଁ ପରମ୍ପରା, ସଂସ୍କୃତି, କିମ୍ବଦନ୍ତୀ ଓ ପୁରାଣ ଭାବରେ ରୂପାନ୍ତରିତ ହୋଇଥାଏ। ସ୍ମୃତି ନଥିଲେ ମଣିଷ ପ୍ରତି ମୁହୂର୍ତ୍ତରେ ଜଣେ ଅପରିଚିତ ବ୍ୟକ୍ତି ପରି ଜୀବନ ଜିଉଁଥାନ୍ତା। ଏହା ଅତୀତର ଅନୁଭୂତିକୁ ବର୍ତ୍ତମାନର ପ୍ରଜ୍ଞା ସହ ଯୋଡ଼ିଥାଏ। ସଭ୍ୟତା କେବଳ ଇଟା ପଥର କିମ୍ବା ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସମାହାର ନୁହେଁ, ଏହା ହେଉଛି ସମୟର ପୃଷ୍ଠାରେ ସ୍ମୃତି ଦ୍ୱାରା ଖୋଦିତ ଏକ ଜୀବନ୍ତ ଲେଖା। ଯେତେବେଳେ ଏକ ଜାତି ନିଜର ସ୍ମୃତି ଓ ଇତିହାସକୁ ଭୁଲିଯାଏ, ସେତେବେଳେ ତା'ର ସଭ୍ୟତାର ପତନ ଆରମ୍ଭ ହୁଏ। ବିସ୍ମୃତି ହେଉଛି ସଭ୍ୟତାର ସବୁଠାରୁ ବଡ଼ ସ୍ମୃତି ଶତ୍ରୁ। ସମୟ, ସ୍ମୃତି ଓ ସଭ୍ୟତା ତ୍ରିବେଣୀ ସଙ୍ଗମ। ସମୟ ଗତିଶୀଳ ଓ ନିରନ୍ତର କ୍ଷୟ କରେ, ସୃଷ୍ଟି କରେ। ସ୍ମୃତି ସ୍ଥିର ଓ ସଂରକ୍ଷଣଶୀଳ ଅନୁଭୂତିକୁ ସଞ୍ଚୟ କରେ, ଆଉ ସଭ୍ୟତା ବିକାଶମୁଖୀ ଓ ଦୃଶ୍ୟମାନ ମାନବ ମୂଲ୍ୟବୋଧର ବିସ୍ତାର କରେ। ସମୟ ସଭ୍ୟତାକୁ ଜନ୍ମ ଦିଏ ଏବଂ ଦିନେ ଦିନେ ନିଜ ଗର୍ଭରେ ଲୀନ ମଧ୍ୟ କରିଦିଏ। ସଭ୍ୟତା ନିଜର ସାହିତ୍ୟ, କଳା, ସ୍ଥାପତ୍ୟ ଓ ଦର୍ଶନ ମାଧ୍ୟମରେ ସ୍ମୃତିର ଏପରି ଏକ ସ୍ତମ୍ଭ ସ୍ଥାପନ କରେ, ଯାହା ସମୟର କାଳଜୟୀ ପ୍ରବାହକୁ ମଧ୍ୟ ଆହ୍ୱାନ ଦେଇପାରେ। ତେଣୁ ସମୟର ପରିବର୍ତ୍ତନକୁ ସ୍ୱୀକାର କରି ନିଜର ଗୌରବମୟ ସ୍ମୃତିକୁ ପାଥେୟ କରି ଏକ ସନ୍ତୁଳିତ ସଭ୍ୟତା ଗଠନ କରିବା ହିଁ ମାନବ ଜୀବନର ଶ୍ରେଷ୍ଠ ସାର୍ଥକତା।

ଏବେକାର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଅନ୍ୟ ସହ ନିଜର ସମ୍ପର୍କ ଭଲ କରିବା ପୂର୍ବରୁ ପ୍ରଥମେ ନିଜ ସହ ସମ୍ପର୍କକୁ ମଜବୁତ କରନ୍ତୁ। ବିଶେଷ କରି ମହିଳାମାନେ ସବୁବେଳେ ଅନ୍ୟ ପାଇଁ ସବୁକିଛି କରୁଥିବା ବେଳେ ନିଜ ପାଇଁ ଆଦୌ ସମୟ ଦେଇନଥାନ୍ତି। ଆଧୁନିକ କହି ବୁଲୁଥିବା ଆମ ପିଢ଼ି ଏବେ କ୍ରମଶଃ ସମ୍ପର୍କକୁ ବହୁ ପଛରେ ଛାଡ଼ି ଆସିଲେଣି। ଡିଜିଟାଲ ଦୁନିଆରେ ମାଟି ରହିବା ସହ ନିଜ ଲୋକଙ୍କଠାରୁ ଦୂରତା ବଢ଼ାଇ ଚାଲିଛନ୍ତି ସେମାନେ, ଏପରିକି ନିଜଠାରୁ ମଧ୍ୟ ଦୂରେଇ ଚାଲିଛନ୍ତି, ଯାହାଫଳରେ ଆଜିକାଲି ମାନସିକ ସ୍ୱାସ୍ଥ୍ୟଜନିତ ସମସ୍ୟା ବଢ଼ି ଚାଲିଛି। ତେଣୁ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଅନ୍ୟ ସହ ସମ୍ପର୍କ ସୁଧାରିବା ପରିବର୍ତ୍ତେ ନିଜ ସହ ନିଜର ସମ୍ପର୍କକୁ ମଜବୁତ କରିବା। ଅନେକ ସମୟରେ ଲୋକଙ୍କ ସହ ସାମାଜିକ ହେବାକୁ ଯାଇ ଆମେ ନିଜର ପସନ୍ଦ ନାପସନ୍ଦ ସବୁକିଛି ଭୁଲି ଯାଇଥାଉ। କେଉଁ ଜିନିଷ ଖୁସି ଦେଉଛି, କେଉଁ ଜିନିଷ ଦୁଃଖ, ଏସବୁ ପ୍ରାୟତଃ ଭୁଲି ଯାଇଥାଉ। ଏବେ ଏସବୁ ଉପରେ ଫୋକସ୍ କରିବା ଜରୁରୀ। ଏହା ଆମକୁ ନିଜ ସହ ଯୋଡ଼ି ହେବାରେ ସହଯୋଗ କରିଥାଏ। ଅନ୍ୟକୁ ନା କହିବା ସହ ନିଜର ଚିନ୍ତାଧାରାକୁ ନେଇ ସତର୍କ ରୁହନ୍ତୁ। ଯଦି କେହି ଆପଣଙ୍କ ବିଚାର ଓ ଭାବନାକୁ ମାନସିକ ଭାବେ ଦୁର୍ବଳ କରୁଥାନ୍ତି, ତେବେ ତୁରନ୍ତ ତାଠାରୁ ଦୂରେଇ ଯାଆନ୍ତୁ। ଏହା ହେଉଛି ସେହି ସୀମା ଯାହା ଆପଣଙ୍କ ନିଜ ସହ ସମ୍ପର୍କ ମଜବୁତ କରିଥାଏ।

ଏହାର ସବୁଠାରୁ ବଡ଼ କାରଣ ହେଲା ନିଜ ଭୁଲ ନ ମାନିବା, କ୍ଷମା ମାଗିବା ଏବଂ ଭୁଲ ମାନିବା ସବୁଠାରୁ ବଡ଼ ସାହସର କାମ ହୋଇଥିବା ବେଳେ ଅବଶୋଷ ସହ ଜୀଇଁବା ଦୁର୍ବଳତାର ପରିଚୟ ହୋଇଥାଏ। ପ୍ରଥମେ ନିଜକୁ ପଚାରନ୍ତୁ, ମନ ଓ ଶରୀର ଆପଣଙ୍କୁ ସହଜ ଅନୁଭବ କରୁଛନ୍ତି କି? ଏକା ରହିବା ଦ୍ୱାରା ମନରେ ଭୟ ବା ବାହାର ଦୁନିଆ ଆଡ଼କୁ ମନ ଦୌଡ଼ିନି ତ? ଯଦି ଏପରି ହେଉଥାଏ ତେବେ ମନ ନିଜ ଆଦୌ ସହଜ ହୋଇପାରୁନାହିଁ। କୌଣସି ଜିନିଷକୁ ନେଇ ମନ ଅସୁରକ୍ଷିତ ରହୁଛି, ସମୟ ଆସିଲେ ଅନୁଭବ କିମ୍ବା କୌଣସି ଜିନିଷ ସେସବୁକୁ ଉଜାଗର କରୁଛି। ପ୍ରାୟ ଲୋକ ନିଜ ଭିତରେ ଥିବା ଅଭାବକୁ ନିଜର ପରିଚୟ କରିଦେଇଥାନ୍ତି, ଫଳରେ ସେଠାରୁ ବାହାରିବା ସହଜ ହୁଏନି। ଭାବନାକୁ ଚାପି ରଖୁଥିବା ବ୍ୟକ୍ତି ମଜବୁତ ହୋଇଥାଏ ବୋଲି କହନ୍ତି। ସବୁବେଳେ ଏହି ଫର୍ମୁଲା ଆପଣେଇବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଚାପଗ୍ରସ୍ତ ହୋଇପାରେ, ବରଂ ନିଜର ଭାବନାକୁ ବୁଝିବା ସହ ଏହାକୁ ଆଗେଇ ଯିବାକୁ ଦିଅନ୍ତୁ। ଏହିଭଳି ନିଜକୁ ଭଲ ପାଇବା ଶିଖନ୍ତୁ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆମେ ସମସ୍ତେ ଜାଣିଛୁ ମା ବାପାଙ୍କୁ ଶିଶୁ ଅନୁକରଣ କରନ୍ତି। ପିଲାଙ୍କ ପାଇଁ ପ୍ରଥମ ରୋଲ୍ ମଡ଼େଲ ହେଉଛନ୍ତି ବାପା ମା, ତେଣୁ ସେମାନଙ୍କ ଜୀବନକୁ ସକାରାତ୍ମକ କରିବାକୁ ହେଲେ ବାପା ମାଙ୍କୁ ମଧ୍ୟ ସକାରାତ୍ମକ ହେବା ଆବଶ୍ୟକ। ସେଥିପାଇଁ ବାପା ମା ହେବା ପରେ ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ପଡ଼ିଥାଏ। ପିଲାଙ୍କ ବୟସ ଯେତେ ବଢ଼ିଲେ ମଧ୍ୟ ବାପା ମାଙ୍କ ଅନୁଭବରୁ ସେମାନଙ୍କୁ ବହୁତ କିଛି ଶିଖିବାକୁ ପଡ଼ିଥାଏ। ଏକଥା ମଧ୍ୟ ସତ ଯେ ପିଲାମାନେ ଜୀବନରେ ଅଧିକାଂଶ କଥା ଘରୁ ବାପା ମାଙ୍କ ଠାରୁ ଶିଖିଥାନ୍ତି। ତେଣୁ ବାପା ମା ନିଜର ଅଭ୍ୟାସ, ଜୀବନଶୈଳୀ ଓ ଭାବନାକୁ ସକାରାତ୍ମକ କରିବା ଉଚିତ। ଏପରି କରିବା ଦ୍ୱାରା ପରିବାରର ଉତ୍ତର ପିଢ଼ିଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିବ। ପିଲାଙ୍କ ପ୍ରଥମ ରୋଲ୍ ମଡ଼େଲ ହେଉଥାନ୍ତି ଅଭିଭାବିକା, ତେଣୁ ସେମାନଙ୍କ ଜୀବନକୁ ସକାରାତ୍ମକ କରିବାକୁ ହେଲେ ବାପା ମାଙ୍କୁ ମଧ୍ୟ ସକାରାତ୍ମକ ହେବାକୁ ଆବଶ୍ୟକ। ପିଲାର ଜୀବନଶୈଳୀ ସୁସ୍ଥ ଓ ସକ୍ରିୟ କରିବାକୁ ଚାହାନ୍ତି, ତେବେ ସେଥିପାଇଁ ନିଜକୁ ସେପରି ପ୍ରସ୍ତୁତ କରିବା ଆବଶ୍ୟକ। ବାପା ମା ଦିନସାରା ଟିଭି ଆଗରେ ବସିଲେ ପିଲା ବି ସେଇ କରିବ, ତେଣୁ ତାହା ପରିବର୍ତ୍ତେ ପାର୍କରେ ଚଲାବୁଲା କରିବା, ବ୍ୟାୟାମ ପାଇଁ ସମୟ ବାହାର କରିବା ସହ ପିଲାଙ୍କୁ ମଧ୍ୟ ସାମିଲ କରିବା ଆବଶ୍ୟକ। ନିଜେ ବ୍ୟାୟାମ କରିବା ସମୟରେ ପିଲାଙ୍କୁ ସ୍କିପିଂ, ଷ୍ଟ୍ରେଚିଂ ଆଦିର ଚ୍ୟାଲେଞ୍ଜ ଦେବା ଉଚିତ। ଯଦି ପିଲା ଠିକ୍ ଭାବେ କରିନପାରେ ତେବେ ମଧ୍ୟ ଖୁସି ହେବା। ପିଲାର ମନ ସାଧା କାଗଜ ପରି, ସେମାନେ ସେଥିରେ ସେମିତି ରଙ୍ଗ ଭରନ୍ତି ଯାହା ନିଜ ଆଖପାଖ ମାହୋଲରେ ଦେଖିବାକୁ ମିଳିଥାଏ। ଅଭିଭାବକ ଚେଷ୍ଟା କରିବା ଆବଶ୍ୟକ ଯେପରି ପିଲା ସମସ୍ତଙ୍କ ପ୍ରତି ସମାନ ଭାବନା ରଖିବ। ଏପରି ସ୍ଥିତି ସୃଷ୍ଟି କରିବା ପାଇଁ ଅଭିଭାବକ ପ୍ରୟାସ କରିବା ଦରକାର। ଯଦି ପଡ଼ୋଶୀଙ୍କ ସହ ସାମାନ୍ୟ ମତାନ୍ତର ହୋଇଥାଏ ତେବେ ପିଲା ଏ ବିଷୟରେ ନ ଜାଣିବା ଆବଶ୍ୟକ, ନଚେତ୍ ସେମାନଙ୍କ ଭିତରେ ମଧ୍ୟ ମତାନ୍ତର ଭାବନା ସୃଷ୍ଟି ହୋଇପାରେ। ଅଭିଭାବକ ସାମାଜିକ ବ୍ୟବହାର ଓ ଘରେ ରହିବାର ଶୈଳୀ ପିଲା ଉପରେ ଗଭୀର ପ୍ରଭାବ ପକାଇଥାଏ। ପିଲାମାନେ ଖୁବ୍ କମ୍ ସମୟରେ ଅଭିଭାବକଙ୍କୁ ଅନୁକରଣ କରିବା ଶିଖିଥାନ୍ତି, ତେଣୁ ଅନ୍ୟ ସହ ମିଶିବା ବେଳେ ହସ ହସ ଚେହେରା ସହ ଆଖିରେ ଆଖି ମିଶାଇ କଥା କରିବା ଆବଶ୍ୟକ। ଘରର ସ୍ୱଚ୍ଛତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ପିଲାମାନଙ୍କୁ ମ୍ୟୁଜିକ୍, ପେଣ୍ଟିଂ, କ୍ରାଫ୍ଟ ଆଦି କରିବାକୁ ପ୍ରୋତ୍ସାହିତ କରନ୍ତୁ। ସୃଜନଶୀଳ କାମ ଶିଖିବା ପାଇଁ କରିବା ପାଇଁ କିଛି ସମୟ ନିଶ୍ଚୟ ବାହାର କରିବା ପାଇଁ ଶିଶୁଙ୍କୁ କୁହନ୍ତୁ।

ବିଭିନ୍ନ ପର୍ବପର୍ବାଣୀରେ ଘରକୁ ସଜାଇବାରେ ପିଲାଙ୍କୁ ସହଯୋଗ କରନ୍ତୁ। ଏପରି କରିବା ଦ୍ୱାରା ତା ଭିତରେ କିଛି ସୃଜନଶୀଳତା ପ୍ରତି ଆଗ୍ରହ ବଢ଼ିଥାଏ। ପିଲାର ରୋଲ୍ ମଡ଼େଲ ହେବେ ବୋଲି ଆବଶ୍ୟକଠାରେ ଅଧିକ ଭଲ ହେବାର ପ୍ରୟାସ କରିବା ଆଦୌ ଦରକାର ନାହିଁ। ଆବଶ୍ୟକ ହେଲେ ପରିସ୍ଥିତି ଅନୁସାରେ କଠୋର ଶକ୍ତ ପଦକ୍ଷେପ ନେବା ଉଚିତ। ଏପରି କରିବା ଦ୍ୱାରା ପିଲା ଆପଣଙ୍କ ବ୍ୟକ୍ତିତ୍ୱକୁ ଆଦର୍ଶ ମାନିନାଏ। ପିଲାମାନଙ୍କୁ କେବଳ କୁହନ୍ତୁ ନାହିଁ, ବରଂ କିଛି କହିବାକୁ ମଧ୍ୟ ସୁଯୋଗ ଦିଅନ୍ତୁ, ଯାହାଦ୍ୱାରା ସେ ଠିକ୍ ଭୁଲ ଭିତରେ ଫରକ ବୁଝିପାରିବ। କ'ଣ କହିବା ଉଚିତ, କ'ଣ ନ କହିବା ଉଚିତ ପିଲାଙ୍କୁ ଜଣାଇବା ଉଚିତ। ପ୍ରାୟ ଅଭିଭାବକ ପିଲାଙ୍କୁ ସ୍ୱପ୍ନ ପୂରଣ କରିବାରେ ସହଯୋଗ କରିଥାନ୍ତି, କିନ୍ତୁ ତାର ସ୍ୱପ୍ନଟି ଯଦି ତା କ୍ଷମତାଠାରୁ ବାହାରେ ତେବେ ତାକୁ ମନା କରିଦିଅନ୍ତି। ଏପରି କରନ୍ତୁ ନାହିଁ, ପିଲାଙ୍କୁ ରିସ୍କ ନେବାକୁ ଦିଅନ୍ତୁ। ହୁଏତ ସେ ତାର ସ୍ୱପ୍ନ ପୂରଣ କରିବା ପାଇଁ ପରିଶ୍ରମକୁ ବହୁଗୁଣା ବଢ଼ାଇ ଦେଇପାରେ। ତାକୁ ବୁଝାଇବା ଉଚିତ ସବୁ ଜିନିଷ ମାଗଣାରେ ମିଳେ ନାହିଁ। ଲୋକମାନେ ଭଲରୁ ବହୁତ କିଛି ଶିଖିଥାନ୍ତି, ପିଲାକୁ ମଧ୍ୟ ଭଲରୁ ଏବଂ ଭୁଲରୁ ଶିଖିବାକୁ ଦିଅନ୍ତୁ। ଯଦି କୌଣସିଠାରେ ହାରିଯାଏ କିମ୍ବା କମ୍ ମାର୍କ ରଖେ ତେବେ ବ୍ୟସ୍ତ ହେବା ପରିବର୍ତ୍ତେ ପ୍ରୋତ୍ସାହିତ କରନ୍ତୁ। ସମୟର ମୂଲ୍ୟ ପିଲାଙ୍କୁ ବୁଝାନ୍ତୁ, ସମୟ କେବେ ଫେରେ ନା, ତେଣୁ ଯଥାସମ୍ଭବ ସମୟର ସଦୁପଯୋଗ କରିବାକୁ ଶିଖାଇବା ଉଚିତ। ସପ୍ତାହକୁ ଗୋଟିଏ ଦିନ ପିଲା ପାଖରେ ବସି ଆସନ୍ତା ସପ୍ତାହ ପାଇଁ ରୁଟିନ୍ ବା ସମୟ ସାରଣୀ ପ୍ରସ୍ତୁତ କରନ୍ତୁ। ଏହି ଅଭ୍ୟାସ ପିଲାଙ୍କୁ ଭବିଷ୍ୟତରେ ଭଲ ପ୍ଲାନର ଭାବେ ଠିଆ କରିପାରେ। ନିଜ ଶିଶୁଙ୍କୁ ନିଜେ ହିଁ ସାହାଯ୍ୟ କରନ୍ତୁ, କାହିଁକିନା ମା ବାପା ହେଉଛନ୍ତି ଶିଶୁମାନଙ୍କର ପ୍ରଥମ ଅନୁକରଣର ପାହାଚ।

ଶ୍ରୋତାବନ୍ଧୁ, ଆଧ୍ୟାତ୍ମିକ ଚେତନାରେ ଶଙ୍ଖଧ୍ୱନିକୁ ପବିତ୍ର ବୋଲି ବିବେଚନା କରାଯାଇଛି। ସନାତନ ପରମ୍ପରାରେ ହେଉଥିବା ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ଶଙ୍ଖ ବାଦନର ବିଧି ରହିଛି। ବେଦଠାରୁ ଆରମ୍ଭ କରି ପୌରାଣିକ ଶାସ୍ତ୍ର ଯଥା ମହାଭାରତ, ରାମାୟଣ ଆଦିରେ ଶଙ୍ଖଧ୍ୱନିର ପବିତ୍ରତା ବର୍ଣ୍ଣିତ ହୋଇଛି। ଶଙ୍ଖରୁ ସୃଷ୍ଟ ଧ୍ୱନି ଓଙ୍କାରର ଏକ ଅଂଶ, ଯାହା ଶାନ୍ତି, ମୈତ୍ରୀ, ବିଜୟ, ଅକ୍ଷୟ ଏବଂ ବୀରତ୍ୱର ବାର୍ତ୍ତା ଦିଏ। ମହାଭାରତରେ ଉଲ୍ଲେଖ ଅଛି, ପ୍ରଭୁ ଶ୍ରୀକୃଷ୍ଣଙ୍କ ଶଙ୍ଖର ନାମ ପଞ୍ଚଜନ୍ୟ ଏବଂ ଅର୍ଜୁନଙ୍କ ଶଙ୍ଖର ନାମ ଦେବଦତ୍ତ। ସେହିପରି ଭଗବାନ ବିଷ୍ଣୁଙ୍କ ଚାରି ୟୌଧ ମଧ୍ୟରୁ ଶଙ୍ଖ ଅନ୍ୟତମ। ଯାହା ଶଙ୍ଖାସୁର ନାମକ ଅସୁରର ଅସ୍ଥିରୁ ନିର୍ମିତ ହୋଇଥିବାର ପୌରାଣିକ ତଥ୍ୟ ରହିଛି। ଶ୍ରୀ ବିଷ୍ଣୁଙ୍କ କଳିଯୁଗ ଅବତାର ପୁରୁଷୋତ୍ତମ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିବାସ ସ୍ଥାନ ପବିତ୍ର ଶ୍ରୀକ୍ଷେତ୍ର ପୁରୀର ଭୌଗୋଳିକ ଆକୃତି ଶଙ୍ଖ ସଦୃଶ ହୋଇଥିବା କାରଣରୁ ତାହାକୁ ଶଙ୍ଖକ୍ଷେତ୍ର ବୋଲି ନାମକରଣ କରାଯାଇଛି। ଏଥିରୁ ଜଣାଯାଏ ଯେ ଆଧ୍ୟାତ୍ମିକ ପରମ୍ପରା ସହ ଶଙ୍ଖର ସମ୍ପର୍କ କାହିଁ କେଉଁ ଆଦିମ କାଳରୁ ରହିଆସିଛି। ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଶଙ୍ଖ ଫୁଙ୍କିବା ଦ୍ୱାରା ଶାରୀରିକ ଏବଂ ମାନସିକ ବିକାଶ ହୋଇଥାଏ। ଏହା ପ୍ରାଣାୟାମର ଏକ ବିଶେଷ ପ୍ରକ୍ରିୟା, ଯେଉଁଥିରେ ଶ୍ୱାସତନ୍ତ୍ରର ମାଂସପେଶୀଗୁଡ଼ିକ ଶକ୍ତ ହେବା ସହ ଫୁସ୍ଫୁସ୍ର ବ୍ୟାୟାମ ହୋଇ ତାହା ସୁସ୍ଥ ରହେ। ଶଙ୍ଖ ଫୁଙ୍କିବା ସମୟରେ ଗଳା ଉପରେ ଏକ ସକାରାତ୍ମକ ଚାପ ପଡ଼େ, ଯାହା ସ୍ୱର ପେଟିକାକୁ ସୁସ୍ଥ ରଖିବା ସହ ଗଳା ସଂକ୍ରମଣକୁ ରୋକିଥାଏ। ବୈଜ୍ଞାନିକମାନେ ଏକଥା ମଧ୍ୟ ପ୍ରମାଣିତ କରନ୍ତି ଯେ ଶଙ୍ଖଧ୍ୱନିରେ ଏପରି ଶକ୍ତି ନିହିତ ଅଛି ଯାହା କ୍ଷତିକାରୀ ଅଣୁଜୀବମାନଙ୍କୁ ନାଶ କରେ। ସେଥିପାଇଁ ଆମେ କରୋନା କାଳରେ ଶଙ୍ଖବାଦନ କରିଥିଲୁ। ଶଙ୍ଖର ଆକୃତି ସର୍ପିଳ ଏବଂ ଏହାକୁ ଦୀର୍ଘ ଶ୍ୱାସ ନେଇ ଫୁଙ୍କିଲେ ଅନୁନାଦ ମାଧ୍ୟମରେ ଏକ ଗମ୍ଭୀର ଧ୍ୱନି ବାହାରେ, ଯାହା ଭାବଶକ୍ତିକୁ ଐକକେନ୍ଦ୍ରିକ କରି ସ୍ନାୟୁତନ୍ତ୍ରକୁ ଉନ୍ନତ କରେ। ବିଶେଷ କରି ଶ୍ୱାସଜନିତ ସମସ୍ୟାରେ ପୀଡ଼ିତ ଥିବା ବ୍ୟକ୍ତି ଶଙ୍ଖ ବଜାଇଲେ ଅନେକ ଉପଶମ ମିଳିଥାଏ। ତେଣୁ ଶଙ୍ଖଧ୍ୱନିର ଗୁରୁତ୍ୱ

ଦୁଃଖକୁ ବୁଝି ତାହାକୁ ଜୀବନରେ ନୈତିକ କର୍ମ ରୂପେ ଆପଣେଇବା ଉଚିତ। ଛୋଟ ଛୋଟ ପିଲାଙ୍କୁ, ପରିବାରର ସମସ୍ତ ସଦସ୍ୟଙ୍କୁ, ଘରେ ତଥା ବାହାରେ ସମସ୍ତଙ୍କୁ ଶଙ୍ଖ ଫୁଙ୍କିବା ପାଇଁ ପ୍ରେରଣା ଦେବା ଉଚିତ।

ଶ୍ରୋତା ବନ୍ଧୁ ଆସନ୍ତୁ ଶୁଣିବା କିଛି ଆଞ୍ଚଳିକ ଖବର। କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ସହରରେ ଗତ ଶନିବାର ସନ୍ଧ୍ୟାରେ ଏକ ଭାଲୁପଶି ଆତଙ୍କ ସୃଷ୍ଟି କରିଛି। ଭାଲୁଟି ସହର ଭିତରେ ବୁଲିବା ସହ ସହରବାସୀ ଏବଂ ବନ ବିଭାଗକୁ ରାତିସାରା ନାକେଦମ କରିଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟାରେ ହଠାତ୍ ଏକ ଭାଲୁ ସହରର ଜନବସତି ଅଞ୍ଚଳକୁ ଚାଲି ଆସିଥିଲା। ସହରର ଦେବାନସାହେବପଡ଼ା ଏବଂ ବଡ଼ପଡ଼ା ଅଞ୍ଚଳରେ ଭାଲୁଟି ଲୋକର ଘର ବଗିଚାରେ ପଶିଯାଉଥିବା ବେଳେ କେତେବେଳେ ମୁଖ୍ୟ ରାସ୍ତାରେ ସ୍ୱାଚ୍ଛନ୍ଦ୍ୟରେ ବୁଲୁଥିବା ଦେଖାଯାଇଥିଲା। ଖବର ପାଇ ବନ ବିଭାଗର ର୍ୟାପିଡ୍ ରେସ୍ପନ୍ସ ଟିମ୍ ପହଞ୍ଚି ଭାଲୁର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖି ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକକୁ ଘରୁ ପଦାକୁ ନ ବାହାରିବା ପାଇଁ ସଚେତନ କରାଯାଇଥିଲା। ଭବାନୀପାଟଣା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମଠାରେ ଆନ୍ତର୍ଜାତିକ ଯୁବ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ, କ୍ରୀଡ଼ା ଓ ଯୁବସେବା ବିଭାଗ ମିଳିତ ଉଦ୍ୟମରେ ଆୟୋଜିତ ଯୋଗ ଶିବିରରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ। ମୋ ଭାରତ କଳାହାଣ୍ଡି ତରଫରୁ କର୍ଲାମୁଣ୍ଡା ବ୍ଲକ ତେରେସିଂହା ନେହେରୁ ଯୁବସଂଘ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗ ଦିବସ ଅବସରରେ ଗ୍ରାମର ଅନେକ ଯୁବକ ଯୁବତୀ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ନୂଆପଡ଼ା ବ୍ଲକ ଖଲିଆପାଣି ଗାଁରେ ଲୋକଦୃଷ୍ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ନୂଆପଡ଼ା ସ୍ଥାନୀୟ ଜିଲ୍ଲାପାଳ ଅଫିସ ପରିସରରେ ଓଡ଼ିଶା ଗ୍ରାମୀଣ

ବିକାଶ ଏବଂ ବିପଣନ ସମିତି ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ପାଞ୍ଚଦିନିଆ ଜିଲ୍ଲାସ୍ତରୀୟ ଆମ୍ବ ମେଳା ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। କଳାହାଣ୍ଡି ସ୍ଥାନୀୟ ଚାଷୀ ଓ ଉଦ୍ୟୋଗୀଙ୍କ ଉତ୍ପାଦିତ 45 ଉନ୍ନତ ପ୍ରଜାତିର ଆମ୍ବ ପ୍ରଦର୍ଶିତ ହୋଇଥିଲା ଏହି ମେଳାରେ। ଏଥିରେ ମିଆଜାକି, ଅମୃତମ୍, ଆଇସ୍ ବକ୍ସ, ବନାନା ମ୍ୟାଙ୍ଗୋ, ୟୁନିଂ ମ୍ୟାଙ୍ଗୋ, ଥାଇ ହ୍ୱାଇଟ୍, ଅରୁଣିମା, ଲାଲିମା, ନୀଳେଶ୍ୱରୀ ଓ ରୋମାନୀ ରତ୍ନ ପ୍ରଜାତିର ଆମ୍ବ ମୁଖ୍ୟ ଆକର୍ଷଣ ସାଜିଥିଲା।

ସମୟ ସ୍ରୋତରେ ସବୁ ଅତିବାହିତ ହୋଇଯାଏ, ରହିଯାଏ ମନେ କିଛି କଥା, କିଛି ଆଳାପ, କିଛି ବାର୍ତ୍ତା। ତାହେଲେ ଶ୍ରୋତାବନ୍ଧୁ, ମନେ ରଖି ନିଶ୍ଚୟ ଆପଣଙ୍କ ମତାମତର ଚିଠି ଖଣ୍ଡିଏ ଦେବେ। ଆମର ଠିକଣାଟି ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 7660001। ଆମକୁ ଫୋନ୍ ମାଧ୍ୟମରେ ମତାମତ ଦେବାର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଫୋନ୍ ନମ୍ବରଟି ପୁଣିଥରେ କହି ରଖୁଛୁ 8895994143। କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲି ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ମୁଁ ଥିଲି ରୀନା। ନମସ୍କାର।

ଆକାଶବାଣୀ ଭବାନୀପାଟଣ ସମୟ ବର୍ତ୍ତମାନ ଦିନ 12ଟା ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meter ତଥା 1206 kHz ଏବଂ ଏଫ୍ଏମ୍ ମାଧ୍ୟମରେ 103 MHz ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଅଧିବେଶନର ଆରମ୍ଭରେ ଶ୍ରୋତାବନ୍ଧୁ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ନେଇଛୁ ମୁସେ ସାଧି କରୋଗି ଏ ଚଳଚ୍ଚିତ୍ରରୁ। ମିଳିତ କଣ୍ଠରେ ଗୀତଟିକୁ ଗାଇଛନ୍ତି ସୋନୁ ନିଗମ, ଉଦିତ ନାରାୟଣ ଓ ସୁନିଧି ଚୌହାନ। ଗୀତ ରଚନା ଅରୁଣ ଭୈରବ, ସଙ୍ଗୀତ ଅନ୍ନୁ ମଲ୍ଲିକ।

ତେରେନାମ କଥା ଚିତ୍ରରେ ଶୁଣିଛନ୍ତି ଗୀତଟି। ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ଏକନେକ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହିମେଶ ରେଶମିଆ।

ତେରେନମ୍ କଥା ଚିତ୍ରରୁ ଶୁଣିଛନ୍ତି ଗୀତଟି। ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହିମେଶ ରେଶମିଆ।

ହିନ୍ଦୀ କଥାଚିତ୍ରର ଗୀତା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ନେଇଛୁ ମେ ହୁନା ଚଳଚ୍ଚିତ୍ରରୁ। ସୋନୁ ନିଗମ ଓ ଶ୍ରେୟା ଘୋଷାଲଙ୍କ କଣ୍ଠରେ, ଗୀତିକାର ଜାଭେଦ ଅଖତର, ସଙ୍ଗୀତ ଅନୁ ମଲ୍ଲିକ।

କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଦିୱାନେ ଚଳଚ୍ଚିତ୍ରର ସମୀରିକ ଗୀତ ରଚନାରୁ ଗାଇଛନ୍ତି ଉଦିତ ନାରାୟଣ ଓ କବିତା କୃଷ୍ଣମୂର୍ତ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୀବ ଦର୍ଶନ।

ଶେଷରେ ଶୁଣନ୍ତୁ ଖାକି ଚଳଚ୍ଚିତ୍ରରୁ, ଗାଇଛନ୍ତି ଶ୍ରେୟା ଘୋଷାଲ ଓ ଅଶ୍ୱିନୀ ନିଗମ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାମ ସମ୍ପଥ।

ଆପଣମାନେ ଶୁଣିଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ହେଲେ ଧନଞ୍ଜୟ ଶତପଥୀ। ଗୀତ ରଚନା କରିଛନ୍ତି ଶିବବ୍ରତ ଦାସ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ସନ୍ଧ୍ୟାରାଣୀ ମିଶ୍ର। ଗୀତ ରଚନା କରିଛନ୍ତି କିଶୋର ଚନ୍ଦ୍ର ନନ୍ଦା।

0: income robbery case in Chandauli district. In Jharkhand, at least 8 people were killed and several others injured in multiple lightning strikes reported from different parts of the state during the past 24 hours. The incidents were reported from Ramgarh, Giridih, Khunti, Deoghar, Dhanbad and Sahibganj districts. The injured have been admitted to hospitals for treatment. Officials said that some of them are in serious condition. Meanwhile, authorities have advised people to remain alert during thunderstorms and adverse weather conditions. The Indian Meteorological Department, IMD, has issued a red alert for extremely heavy rainfall over Assam and Meghalaya today. IMD has also predicted heavy rainfall conditions at isolated places over sub-Himalayan West Bengal, Karnataka, Telangana, Kerala, Goa, Odisha and northeastern parts of the country till tomorrow. Similar conditions will also prevail over Bihar, Andhra Pradesh, Tamil Nadu, Lakshadweep, Puducherry and Karaikal during the day. The Met Department has also forecast thunderstorms accompanied by lightning and gusty winds over Haryana, Chandigarh, Delhi, Punjab, Himachal Pradesh, Uttarakhand, Madhya Pradesh, Maharashtra, Andaman and Nicobar Islands, Jammu and Kashmir and Ladakh today. An explosion ripped through Qatar's key natural gas export infrastructure, injuring at least 54 people, while 18 others remain missing. According to official reports, the blast occurred in the Ras Laffan industrial area last night, one of the world's most important energy hubs, during ongoing efforts to resume operations at the facility following earlier disruptions linked to regional conflict. The incident triggered a major fire at the Barzan gas supply facility, prompting emergency response teams to rush to the site. Benchmark domestic equity indices were trading around 0.5% up in afternoon trade. Today, the Sensex climbed 360 points to 77,163, while the Nifty rose 105 points to 24,118 when reports last came in. And with that, we end this news bulletin.
1: ఇతర శణంతో జాసర్ కథ.
2: ଏନ୍ତା ତ ଆମର ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ଫୁଟଲ, କର୍ଲା, ଭେଜରା ଆରୁ ଲଇନି. ଇସବୁ ଚାଷ କଲା ଭିତରେ କିଛି ଏନ୍ତା ବି ଚାଷୀ ଦାଦାମାନେ ଅଛନ୍, ଯେନ୍ମାନେ କି ଇ ସମିଆ ଦେଖିକରି ଆମ ଗଛ ଦୁଇଟା ବି ଲଗେଇଥିସନ୍, ଆରୁ ସମିଆ ଆସିଲେ ଇ ଆମ୍କେ ସଂଗ୍ରହ କରି କରି ତାକେ ବଜାରରେ ବିକି କରି ଦୁଇ ପଇସା ଲାଭ ବି ପାଇଥିସନ୍. ଆମ୍ ହଉଛେ ଫଲମନକର ରଜା. ଆମର ଚାଷୀ ଦାଦାମାନେ ଭିନ୍ନ ଭିନ୍ନ ପ୍ରକାରର ଆମ୍ ଚାଷ କରିଥିସନ୍. ଇ ଆମ୍ ଭିତରେ ଭିଟାମିନ୍ ଏ ଆରୁ ଭିଟାମିନ୍ ସି ଥିବା କାରଣନୁ ଇଟା ଆମର ରୋଗ ପ୍ରତିରୋଧକ ଶକ୍ତିକେ ବଢ଼ାବାରନେ କାମନେ ଆସିଥିସିଏ. ତାର୍ ସଙ୍ଗେ କ୍ୟାନ୍ସର, ହୃଦୟ ରୋଗ ଇସବ୍କେ ହେବାକେ ନେଇଦିଏ, ଆରୁ ହଜମ ଶକ୍ତିକେ ବି ଠିକ୍ ରଖ୍ସି. ପିଲାଠାନୁ ବୁଢ଼ାପତ୍କେ ସବକର୍ ଇଟା ଗୁଟେ ପ୍ରିୟ ଖାଇଦେ. କିଛି ଲୋକ୍ ଇଟାକେ କାଟିକରି ଖାଇବାକେ ପସନ୍ଦ କରସନ୍, ତ କିଏ କିଏ ଇଟାକେ ରାନ୍ଧିକରି ବି ଖାଏସନେ. ତ ଚାଷୀ ଦାଦାମାନେ ଇନେ ଏନ୍ତା କିଛି ପ୍ରଜାତିର ଆମ୍ ସବୁ ଅଛି, ଯେନ୍ଟାକେ କି ଚାଷ୍ କର୍ମା ବଏଲେ ଆମ୍କେ ଦୁଇ ଗୁଣ ଅଧିକା ଲାଭ ମିଲ୍ବା. କିଛି ବଛର ପଛକେ ଜିମା ବଏଲେ ଆସାମ ରାଜ୍ୟର ଚାଷୀ ଦାଦାମାନେ ଇ ଫସଲ କର୍ବାର ଆରମ୍ଭ କରିଥିଲେ. ତାକେ ଦେଖିକରି ଧୀରେ ଧୀରେ ଆମର ଚାଷୀ ଦାଦାମାନେ ବି ଇ ଚାଷ୍ ଲାଗି ଚିନ୍ତା କରି କରି ସେମାନେ ବି ପରୀକ୍ଷାମୂଳକ ହିପାସେ ଇଟାକେ ଆରମ୍ଭ କରି କରି ସେନେ ସଫଲ ବି ହେଇଚନେ. ପନିପରିବା ଚାଷ ହଉ କି ଉଦ୍ୟାନ କୃଷି ହଉ, ସବୁଆଡେ ଭଲ ଫସଲ ହେଇପାରୁଛେ. ଆସାମର କୃଷି କ୍ଷେତ୍ର ଲାଗି ଇଟା ଗୁଟେ ଭଲ ଖବର ହେ. ହେନ୍ତା ଆମେ ଦେଖମା ଆମର ରାଜ୍ୟର ଚାଷୀ ଦାଦାମାନେ ବି ମାଲ୍ଟା ଚା, ଡ୍ରାଗନ ଫଲ, ସେଓ ଆରୁ ତରବୁଜ ଚାଷ କରବାର ବି ଆରମ୍ଭ କରିସାରିଲେ ନା. ଇ ଆମର ଭିନ୍ନ ଭିନ୍ନ ପ୍ରଜାତି ଭିତରେ ଗୁଟେ କାଶୁଛେ ଆମ୍ରପାଲି ବୋଲିକରି. ଇ ପ୍ରଜାତିର ଆମ ଚାଷ ଲାଗି ସମତଲ ଜାଗା ଆରୁ କମ୍ ସମିଆନେ ଇ ଚାଷ ଆମର ଚାଷୀ ଦାଦାମାନେ କରିପାରବେ. ଇ ଆମ୍ରପାଲିନେ ଲାଭ ବି ଭଲ ମିଲିଥିସି. ଯଦି ଆମର ଚାଷୀ ଦାଦାମାନେ ଠିକ୍ ଫର୍ଟିଲାଇଜେସନ୍ କରବେ ବୋଇଲେ ଗଛ ପିଛା 20-25 କିଲୋଗ୍ରାମ ପତକେ ଆମ ଅମଲ କରିପାରବେ. ଇ ଆମ୍ରପାଲି ଆମ ଗଛ ଦେଖବାକେ ଛୋଟ ମାତ୍ର ଅଧିକା ଅମଲ ଇନୁ ମିଲିଥିସି, ଯେନ୍ଟାକି ଚାଷୀ ଦାଦାମାନଙ୍କର ଆୟକେ ବଢ଼େଇଥିସି. ଇ ଆମ୍ରପାଲି ଗଛକେ ଲଗାବାର 1.5 ବର୍ଷ ଭିତରେ ଏକା ଇ ଗଛ ଫଲ ଦେବାର ଆରମ୍ଭ କରିଥିସି. ଆରମ୍ଭ ସମୟାନେ ଟିକେ କମ୍ ଅମଲ ହେଇଥିସି, ଯେତେବେଳେ 5-6 ବର୍ଷ ବୟସ ଇଟାକେ ହେଇଯିବା ଗଛ ଅଧିକା বড়ভাকে লাগছি। গোটে আম্রপালি আম গছ প্রায় 20-25 বছর পথকে ফল দিয়েছি। চারা লগাবার সময়তে টিকে সার আর পানির প্রয়োগ করবাকে পড়বায়। চাষি দাদামনে 20-25 বছর পথকে ফল পাবার লাগি চাহুচন।

0: କହିଲେ ଠିକ୍ ହି ପାସେ ଗଛ ଲଗାବାକେ ପଡ଼ବା ଏ ବର୍ତ୍ତମାନ ସମୟରେ ଆମର ରାଜ୍ୟର ଭିନ୍ନ ଭିନ୍ନ ଜାଗା ମାନକେ ଇ ଭଳିଆ ନର୍ସରୀ ଆମେ ଦେଖବାକେ ପାଏମା। ଯେନ୍ ଚାଷୀ ଦାଦା ମାନେ ଇ ଆମ ଗଛ କରବାର ଲାଗି ଚାହୁଁଛନ୍ ବୋଇଲେ ସେମାନେ ଇ ନର୍ସରୀ ମାନକେ ଯୋଗାଯୋଗ କରବାକେ ପଡ଼ବା। ଇନ ଗୋଟେ କଥା ଉପରେ ଆମକେ ଧ୍ୟାନ ଦେବାକେ ପଡ଼ବା ଯେ ଯେନ୍ତା ନର୍ସରୀ ନୁ ଏକା ଚାରା ଆନମା, ଅଲଗା ଜାଗାନୁ ଯେନ୍ତା ନେଇ ଆନମା। କାହିଁକା ଯେ କି ନର୍ସରୀ ଚାରା ଆମକେ ଭଲ ଅମଲ ଦେଇପାରବା। ଇ ଆମ୍ରପାଲି ଆମ ଆମେ ଯେନ୍ଟା କହୁଛୁ ଏଇଟା ଖାଇବାକେ ବେଶୀ ସ୍ୱାଦ। ଭିନ୍ନ ଭିନ୍ନ ରାଜ୍ୟର ଚାଷୀ ଦାଦା ମାନେ ଇ ଆମ୍ରପାଲି ଆମ ଗଛ ଚାଷ କରିକରି ଗୋଟେ ବଛରେ ଏକା ଲକ୍ଷେନୁ ଅଧିକା ଲାଭ ପାଇବାର ସନେ ସନେ ଭଲ ପଇସା ବି ରୋଜଗାର କରିପାରୁଛନେ। ଆର୍ ଗୋଟେ କଥା ହେଲା ଯେ ଇନେ ଏନ୍ତା ଗୋଟେ ସମୟ ଆସିଛି ଯେତେବେଳେ କି ଆମ ଗଛ ନୁ ବେଶୀ ପରିମାଣରେ ଆମ ଝଡ଼ି ଯାଇଛି। ସେଥିର୍ ଲାଗି ଚାଷୀ ଦାଦା ମାନକେ ଇ ଗଛ ମାନକେ ପ୍ରଚୁର ପରିମାଣରେ ପାଣି ଦେବାକେ ପଡ଼ବା। ଏ ଫଲ ଝଡ଼ବାର ବନ୍ଦ କରବାର ଲାଗି ଇଟା ନିହାତି ଜରୁରୀ ଏ। ସେନ୍ତା ଗୋଟେ ଲିଟର ପାଣିରେ 10 ବୁନ୍ଦା ପ୍ଲାନୋଫିକ୍ସ ମିଶେଇ କରି ଗଛ ମାନଙ୍କର ଉପରେ ସିଞ୍ଚନ କରବାକେ ପଡ଼ବା। ଏ ଆମ ବଗିଚାର ଠିକ ମଝମଝିଆ ଜାଗାକେ ଖାଲି ନେଇ ରଖିକରି ଚାଷୀ ଦାଦା ମାନେ ସେନେ ଅମୃତଭଣ୍ଡା, ସପୁରୀ ପଣସ, କଦେଲ ନେଇ ହେଲେ କମ ଦିନ ଭିତରେ ଫଲ ଧରବାର ଗଛ ମାନେ ଯେନ୍ତାକି ଝୁନଗା, ଗୁଆର ସେମି, ଭେଣି, କଖାରୁ, କାକେର ଇସବୁ ପନିପରିବା ଚାଷ ବି ଆମର ଚାଷୀ ଦାଦାମାନେ ସେନ କରିପାରବେ। ଆର୍ ଗୋଟେ କଥା ହେଲା ଇଟାର ସଙ୍ଗେ କୁଲତ, ବିରି, ମୁଗ ଇ ଭଳିଆ ଡାଲି ଜାତୀୟ ଫସଲ ଚାଷ ବି ଆମର ଚାଷୀ ଦାଦାମାନେ କରିପାରବେ। ତ ଚାଷୀ ଦାଦାମାନେ ଆମେ ସବୁ କଥାକେ ଠିକ୍ ହିପାସେ ବୁଝିସୁଝି କରି ଇ ଖରାଦିନିଆ ଆମ ଚାଷ ଲାଗି ଅଣ୍ଟା ଭିଡ଼ମା ବୋଇଲେ ଆମର ଚାଷ ତ ଭଲ ହେବା ଏକା। ତାର ସନେ ସନେ ଇଟାକେ ଆମେ ବିକି କରି ଦୁଇ ପଇସା ଅଧିକା ଲାଭ ବି ପାଇପାରମା।
1: ଶୁଣିଲେ ଚାଷର କଥା ଆକାଶବାଣୀ ଭବାନୀପାଟଣା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା, ଶୁଣିପାରିବେ ଏଇ ବିଜ୍ଞାପନ ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଏହି କାହାଣୀ ହେଉଛି ଏକ ନର୍ସ ଆଉ ତାର ଅନ୍ତରାତ୍ମାର।
1: ଆସିଗଲା ସେଲେରୀ?
0: ହଁ।
1: ଏବେ ନୂଆ ଝୁମୁକା?
0: ନା, ପ୍ରଥମେ ସଞ୍ଚୟ,
1: ପ୍ରଥମେ ଝୁମୁକା।
0: ଶୁଣ, ପ୍ରତି ମାସରେ କିଛି ବଞ୍ଚାଅ, କିଛି ନିବେଶ କର, ଆଉ କିଛି ଏମର୍ଜେନ୍ସି ପାଇଁ ବି ବଞ୍ଚେଇକି ରଖ, ଯାଦ୍ୱାରା ରହିବ ଟେନସନ ଫ୍ରି।
1: କିନ୍ତୁ ଝୁମୁକାର କ'ଣ?
0: ଯାଉଛୁ ନା, ପୁଣି ଦେବି ଇଞ୍ଜେକ୍ସନ।
2: RBI କହେ
0: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।

ବାର ମାସରେ ତେର ପର୍ବ ଓଡ଼ିଶାର ସଂସ୍କୃତି ଆଣି ଅନ୍ୟନ୍ୟ ଗର୍ବ। ସ୍ୱାଗତ ଆପଣମାନଙ୍କୁ ଶକ୍ତି ରୂପାର ଆଉ ଏକ ଅଧ୍ୟାୟକୁ। ଆଜିର ଉପସ୍ଥାପନାରେ ମୁଁ ଅନୁରାଧା, ନମସ୍କାର। ଶ୍ରୋତା ଭଉଣୀ, ଓଡ଼ିଶାର ପର୍ବପର୍ବାଣୀ କେବଳ ଉତ୍ସବ ନୁହେଁ, ଏହା ଆମ ଐତିହ୍ୟ ଓ ପରମ୍ପରାର ପରିଚୟ। ପର୍ବପର୍ବାଣୀ ଆମକୁ ଏକତ୍ର କରେ, ଭଲ ପାଇବା ଓ ଭାଇଚାରାର ବାର୍ତ୍ତା ଦିଏ। ଓଡ଼ିଶାର ପର୍ବପର୍ବାଣୀରେ ରହିଛି ଆମ ସଂସ୍କୃତିର ସୁଗନ୍ଧ। ପଖାଳରୁ ପିଠା, ରଥରୁ ରଜ, ଓଡ଼ିଶାର ପ୍ରତ୍ୟେକ ପର୍ବ ଅନନ୍ୟ। ପର୍ବପର୍ବାଣୀ ହେଉଛି ଓଡ଼ିଆ ଜୀବନଶୈଳୀର ରଙ୍ଗୀନ ଆଇନା। ଓଡ଼ିଶାର ପର୍ବପର୍ବାଣୀ ଆମ ମାଟି, ମଣିଷ ଓ ମହାନ ପରମ୍ପରାକୁ ଜୀବନ୍ତ ରଖେ। ଶ୍ରୋତା ଭଉଣୀ, ଓଡ଼ିଶା ତାହାର ବିବିଧ ପର୍ବପର୍ବାଣୀ ପାଇଁ ପ୍ରସିଦ୍ଧ। ରଜ, ରଥଯାତ୍ରା, ଦୁର୍ଗାପୂଜା, କୁମାର ପୂର୍ଣ୍ଣିମା, ମକର ସଂକ୍ରାନ୍ତି, ଶୀତଳ ଷଷ୍ଠୀ, ନୂଆଖାଇ ଇତ୍ୟାଦି।

0: ଇତ୍ୟାଦି ପର୍ବ ଆମ ସଂସ୍କୃତିର ଅମୂଲ୍ୟ ସମ୍ପଦ। ଏହି ପର୍ବଗୁଡ଼ିକ ଆମକୁ ଆନନ୍ଦ, ଉତ୍ସାହ ଓ ଭ୍ରାତୃତ୍ୱର ବାର୍ତ୍ତା ଦେଇଥାଏ। ଅନ୍ୟପଟେ ଯଦି ଆମେ ଦେଖିବା ଶ୍ରୋତାଭଉଣୀ, ଆଧୁନିକ ଯୁଗରେ ମହିଳାମାନେ କେବଳ ଘରୋଇ କାମରେ ସୀମିତ ନ ରହି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସେମାନେ ଶିକ୍ଷା, ଚିକିତ୍ସା, ବିଜ୍ଞାନ, ବ୍ୟବସାୟ, ପ୍ରଶାସନ, କୃଷି ଓ ଶିଳ୍ପ କ୍ଷେତ୍ରରେ ନିଜ ଦକ୍ଷତାର ପରିଚୟ ଦେଉଛନ୍ତି। ଏହିପରି ମହିଳାମାନଙ୍କୁ କର୍ମଜୀବୀ ମହିଳା କୁହାଯାଏ। ପର୍ବପର୍ବାଣୀ ଓ କର୍ମଜୀବୀ ମହିଳା ଆମ ସମାଜର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଂଶ। ଆମର ପର୍ବପର୍ବାଣୀ ଆମ ଜୀବନରେ ନୂତନ ଉତ୍ସାହ ଓ ଆନନ୍ଦ ଭରିଦିଏ। ଏହା ଆମକୁ ଏକାଠି ହେବା, ଖୁସି ବାଣ୍ଟିବା ଓ ସାମାଜିକ ସମ୍ପର୍କକୁ ଦୃଢ଼ କରିବାର ସୁଯୋଗ ଦେଇଥାଏ। ପର୍ବପର୍ବାଣୀ ସମୟରେ କର୍ମଜୀବୀ ମହିଳାମାନଙ୍କର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଥାଏ। ଚାକିରିର ବ୍ୟସ୍ତତା ସତ୍ତ୍ୱେ ସେମାନେ ପରିବାର ସହ ପର୍ବ ପାଳନ କରନ୍ତି। ଘର ସଜାଇବା, ପୂଜାର ଆୟୋଜନ କରିବା, ଅତିଥି ସେବା କରିବା ଓ ପରମ୍ପରାକୁ ବଜାୟ ରଖିବାରେ ସେମାନଙ୍କର ଅବଦାନ ଅତୁଳନୀୟ। ପର୍ବପର୍ବାଣୀ କର୍ମଜୀବୀ ମହିଳାଙ୍କୁ ମାନସିକ ଆନନ୍ଦ ଓ ବିଶ୍ରାମ ପ୍ରଦାନ କରେ। ଏହା ତାଙ୍କୁ ପରିବାର ସହ ସମୟ ବିତାଇବାର ସୁଯୋଗ ଦେଇଥାଏ। ସେହିପରି ବିଭିନ୍ନ ପର୍ବରେ ମହିଳାମାନେ ନିଜର ହସ୍ତଶିଳ୍ପ, ଖାଦ୍ୟ ପ୍ରସ୍ତୁତି ଓ ବ୍ୟବସାୟ ମାଧ୍ୟମରେ ଆର୍ଥିକ ଲାଭ ମଧ୍ୟ କରନ୍ତି। ତେବେ ଆସନ୍ତୁ ଶ୍ରୋତା ଭଉଣୀ, କଥା ହେବା ଆମ ଜଣେ କର୍ମଜୀବୀ ଭଉଣୀଙ୍କ ସହ। ଜାଣିବା ସେ କିପରି ସନ୍ତୁଳନ ରକ୍ଷା କରୁଛନ୍ତି ପର୍ବପର୍ବାଣୀ ସମୟରେ ନିଜର ପରିବାର ଓ କାର୍ଯ୍ୟକ୍ଷେତ୍ର ମଧ୍ୟରେ। ନମସ୍କାର ଭଉଣୀ।
1: ନମସ୍କାର,
0: ସ୍ୱାଗତ ଆପଣଙ୍କୁ ଆମ ଶକ୍ତିରୂପା କାର୍ଯ୍ୟକ୍ରମକୁ।
1: ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ।
0: ଆପଣଙ୍କ ପରିଚୟ ଆମ ଶ୍ରୋତାମାନଙ୍କୁ ଦେବେ?
1: ମୋ ନାଁ ସ୍ନିଗ୍ଧାରାଣୀ ରଥ, ମୁଁ ମନ୍ଦାର ବଗିଚା ପଡ଼ାରେ ରହେ। ଆଉ ଗୋଟେ ବେସରକାରୀ ବିଦ୍ୟାଳୟରେ ମୁଁ ଶିକ୍ଷୟତ୍ରୀ ଭାବରେ ଚାକିରି କରୁଛି।
0: ଆପଣ କେତେ ବର୍ଷ ହେଲା ଏହି କ୍ଷେତ୍ରରେ କାର୍ଯ୍ୟରତ?
1: ମୁଁ ଏହି କ୍ଷେତ୍ରରେ ମୋତେ 8-9 ବର୍ଷ ହେଇଗଲାଣି।
0: ଆପଣଙ୍କ ପରିବାର ବିଷୟରେ ଟିକେ କହିବେ?
1: ଆମେ ସଂଯୁକ୍ତ ପରିବାରରେ ରହୁଛୁ, ଯେଉଁଟା ଜଏଣ୍ଟ ଫ୍ୟାମିଲି କହୁଛୁ। ଆଉ ଏଥିରେ ଆମେ ପ୍ରାୟ 12-13 ଜଣ ସମସ୍ତେ ରହୁଛୁ, ମିଳିମିଶିକି ରହୁଛୁ। ଯେଉଁଠିକି ମୋ ଶାଶୁ ରହୁଛନ୍ତି, ମୋର ବଡ଼ଜା, ମୋ ଝିଆରୀ ମାନେ, ମୋର ଭାଣିଜୀ, ମୋର ଗୋଟେ ଶାଶୁ, ଦିଅର ସାନଜା, ତାଙ୍କ ଝିଅ ଆଉ ମୋର ପୁଅ, ଏମିତି ସବୁ ଆମେ ମିଶିକି ଗୋଟେ ଜାଗାରେ ରହୁଛୁ।
0: ଗୋଟେ ସଂଯୁକ୍ତ ପରିବାର, ସୁନ୍ଦର ପରିବାର।
1: ନିଶ୍ଚୟ ଆମକୁ ବି ବହୁତ ଭଲ ଲାଗେ ସମସ୍ତଙ୍କର ସହଯୋଗ, ସହାନୁଭୂତି, ସ୍ନେହ ଶ୍ରଦ୍ଧା ଯେଉଁଠି ଅଛି ସେଇଟା। ମୁଁ ବି ସବୁବେଳେ ନିଜକୁ ବହୁତ ଭାଗ୍ୟବତୀ ବୋଲି ଭାବେ ଯେ ଯେମିତି ମୁଁ ଗୋଟେ ଭଲ ପରିବାରଟେ ପାଇଛି।
0: ନିଶ୍ଚୟ ଭାବରେ।
1: ହଁ,
0: ଆମ ଓଡ଼ିଆମାନଙ୍କ ତ 12 ମାସରେ 13 ପର୍ବ, ଆପଣଙ୍କ ଘରେ କେଉଁ ସବୁ ପର୍ବ ପାଳନ କରନ୍ତି?
1: ଆମ ଘରେ ମଧ୍ୟ ପ୍ରାୟ ଯେମିତି ଆପଣ କହୁଛନ୍ତି 12 ମାସରେ 13 ପର୍ବ, ଠିକ ଆମ ଘରେ ମଧ୍ୟ ସେଇଭଳିଆ ପର୍ବପର୍ବାଣି ସବୁ ପାଳନ କରାଯାଏ। ଯେମିତିକି ଆମେ ଏବେ ଗଲା ଆମର ରଜ ଗଲା, କିମ୍ବା କୁମାର ପୂର୍ଣ୍ଣିମା ହେଲା, ଦଶହରା ପର୍ବ ହେଲା, କାର୍ତ୍ତିକ ପୂର୍ଣ୍ଣମୀ ହେଲା, ଇତ୍ୟାଦି ଇତ୍ୟାଦି ଭାବରେ ଯୋଉ ଯାହା ବି ପର୍ବପର୍ବାଣି ଅଛି ଯୋଉଟା ଆମର ଓଡ଼ିଶା ସଂସ୍କୃତି ସାଙ୍ଗରେ ଜଡ଼ିତ, ସେଗୁଡ଼ାକ ଆମେ ନିଶ୍ଚୟ ଭଲ ଭାବରେ ସମସ୍ତେ ସହଯୋଗରେ ତାକୁ ଆମେ ପାଳନ କରୁଛୁ।
0: ଆପଣ ଜଣେ କର୍ମଜୀବୀ, ଆପଣଙ୍କ ପ୍ରତ୍ୟେକ ଦିନର ଦିନଚର୍ଯ୍ୟା କ'ଣ?
1: ଦେଖନ୍ତୁ ଭଉଣୀ, ଦିନଚର୍ଯ୍ୟା କହିଲେ ତ ମୋତେ ଠିକ ସମୟରେ ଉଠିକି, ଆଗରୁ ଉଠିକି ସବୁ କାର୍ଯ୍ୟ, ଘରର କିଛି କାର୍ଯ୍ୟକୁ ସମ୍ପାଦନା କରିଦେଇକିରି ପୁଣି ମୋର କାର୍ଯ୍ୟକୁ ମୁଁ ପଳେଇଯାଏ। ପୁଣି ଆସିଲା ପରେ ଯେତେବେଳେ କାର୍ଯ୍ୟରୁ ଫେରିଲା ପରେ ସେମାନଙ୍କ ସହଯୋଗରେ ଯେଉଁ କାମଟା ହେଇଥାଏ, ପୁଣି ମୋ ଦ୍ୱାରା ଯେଉଁ କାମଟା ହେବ ସେଇ କାମକୁ ମୁଁ ପୁଣି ଠିକ ଭାବରେ ତୁଲେଇଥାଏ। ତା ଭିତରେ ଫେର ଅନ୍ୟାନ୍ୟ କାର୍ଯ୍ୟମାନଙ୍କୁ ବି ଦେଖିବାକୁ ପଡ଼େ, ସେ ସବୁକୁ ସହଯୋଗ ସହାନୁଭୂତି ସହ ମୁଁ ତୁଲେଇବାକୁ ଚେଷ୍ଟା କରେ। ଆଉ
0: ଆପଣ ପର୍ବପର୍ବାଣି ସମୟରେ କେମିତି ସମୟ ଅନୁସାରେ କାମ କରନ୍ତି?
1: ପର୍ବପର୍ବାଣି ଦିନ ତ ପ୍ରାୟ ଯେଉଁ ପର୍ବପର୍ବାଣି ରହୁଛି ସେଥିରେ ତ ଆମେ ଛୁଟି ଗୋଟେ ପାଉ ସ୍କୁଲ ତରଫରୁ। ସେ ଛୁଟିକୁ ଦେଖିକିରି, ଆମ ସମୟକୁ ଦେଖିକିରି, ପରିବାରରେ ଅନ୍ୟମାନଙ୍କ ସହଯୋଗ ସହ ତାକୁ ଠିକ୍ ଟାଇମ୍ରେ ସାରି ଦେଇକିରି, କିମ୍ବା ଯଦି ଛୁଟି ନ ଥାଇକି ଯଦି କିଛି ଗୋଟେ ପର୍ବ ପଡ଼ିଯାଉଛି ତାହେଲେ ତାକୁ ଆମେ ଘରେ ସେମାନଙ୍କ ସାଙ୍ଗରେ ଠିକ୍ ଭାବରେ ତୁଲେଇ ଦେଇକିରି ପୁଣି ଯାଇକିରି ନିଜର କର୍ମକ୍ଷେତ୍ରରେ ନିଜକୁ ପୁଣି ଯୋଗଦାନ ଦେଇକି ନିଜ କାମକୁ ପୁଣି କରିବାକୁ ପଡ଼େ।
0: ଘର ଲୋକଙ୍କ ସହଯୋଗ ଆପଣ ପାଉଛନ୍ତି?
1: ନିଶ୍ଚୟ ମୋ ଘର ଲୋକଙ୍କ ସହଯୋଗ ତ ବହୁତ ଭଲ ଭାବରେ ପାଇପାରୁଛି, ସେଥିପାଇଁ ମୁଁ କର୍ମଜୀବୀ ମହିଳା ଭାବରେ ବାହାରେ କାର୍ଯ୍ୟଟା ସମ୍ପାଦନ କରିପାରୁଛି। ନହେଲେ ତ ମୁଁ ମାନସିକ ସ୍ତରରେ ବି ନିଜେ ନିଜ ଉପରେ ମୋର ଭରସା ଉଠିଯାଆନ୍ତା।
0: ଏବେ ରଜ ଗଲା, ଆପଣ ପାଳନ କଲେ?
1: ହଁ ହଁ, ଆମେ ରଜ ଆମେ ପାଳନ କଲୁ, ମାନେ ଆମ ଛୁଆମାନେ ସବୁ ଖୁସି ହେଇକି, ଆମର ଭାଣିଜୀ ମାନେ ଆସିଥିଲେ, ଝିଆରୀ ମାନଙ୍କର ସାଙ୍ଗମାନେ ଆସିଥିଲେ, ଆଉ ଆମର ଯେଉଁ ନଣନ୍ଦ ମାନେ ବାହାରିଛନ୍ତି ତାଙ୍କର ଝିଅ ସବୁ ଆସିଥିଲେ। ଏଇଭଳିଆ ସବୁ ଛୁଆ ଆମ

0: ଘରେ ଗଦା ହେଇକିରି ଯେଉଁ ଭଳିଆ ଗୋଟେ ମଜା ମଜଲିସ୍ କଲେ, ପିଠାପଣା କଲୁ, ଖାଇଲେ, ସେମାନଙ୍କର ଯେଉଁ ହସ ଖୁସି ସେଗୁଡ଼ାକ ଦେଖିକି ଆମକୁ ବହୁତ ଖୁସି ଲାଗିଲା। ପ୍ରକୃତରେ କୁମାରୀ ଝିଅମାନଙ୍କର ଯେଉଁ ରଜ ପର୍ବରେ ଯେଉଁ ସେମାନଙ୍କର ଆନନ୍ଦ, ସେଇଟା ମାଆମାନଙ୍କୁ ଦେଖିଲେ ବି ନିହାତି ଭାବରେ ବହୁତ ଖୁସି ଲାଗେ।
1: ନିଶ୍ଚିତ ଭାବରେ। ଆଚ୍ଛା, ରଜରେ କ'ଣ ସବୁ ପିଠା କଲେ?
0: ଆମେ ପୋଡ଼ ପିଠା କରିଥିଲୁ, ସୁଜି କାକରା କରିଥିଲୁ, ଆଉ ଚକୁଳି କରିଥିଲୁ।
1: ଶୀତଳ ଷଷ୍ଠୀ ପାଳନ କରେ?
0: ହଁ, ଶୀତଳ ଷଷ୍ଠୀଟା ସେଇଭଳିଆ ଆମର ନାହିଁ, ଯେହେତୁ ଶିବ ଆଉ ପାର୍ବତୀଙ୍କର ଗୋଟେ ଏତେ ବଡ଼ ପର୍ବଟା, ତେଣୁକରି ଆମେ ଘରେ ବି ପିଆଜ ରସୁଣ ନ କରିକି ଖାଇବାଟା ଖାଇଦେଉ, କିନ୍ତୁ ଏଇଭଳିଆ ପୂଜା ନାହିଁ ଆମ ଘରେ।
1: ମାନେ ଜଣେ ଜଣେ ବ୍ରତ ରଖନ୍ତି?
0: ନା, ଆମର ସେଇ ବ୍ରତ ସେଇଟା ନାହିଁ, କେତେକଙ୍କ ଘରେ ଗୋଟେ ଗୋଟେ ପର୍ବ ନଥାଏ, ତେଣୁ ସେଇଟା ନାହିଁ।
1: ଆପଣ କର୍ମଜୀବୀ ମହିଳା କହିଲେ କ'ଣ ବୁଝୁଛନ୍ତି?
0: କର୍ମଜୀବୀ ମହିଳା କହିଲେ ତ ପ୍ରଥମେ ତ ସେ ନିଜେ ନିଜକୁ ଆଗ ସୁରକ୍ଷିତ କରିକି ନିଜର ଗୋଟେ ଆତ୍ମସମ୍ମାନକୁ ନେଇକିରି ନିଜର ଗୋଟେ ଆତ୍ମନିର୍ଭରଶୀଳ ହେବା ପାଇଁ ଯେଉଁ ନାରୀଟା ଆଗେଇ ଯାଉଛି ସେ ହିଁ ତ କର୍ମଜୀବୀ ହେଉଛି। ତାକୁ ତାର ପାରିପାର୍ଶ୍ୱିକ କ୍ଷେତ୍ରରେ ତାକୁ କେତେଜଣ ନିଜ ଇଚ୍ଛାରେ ଆତ୍ମନିର୍ଭରଶୀଳ ହୁଅନ୍ତି, ତାଙ୍କୁ ନିଜର ପରିବେଶ ନିଜର ପରିସ୍ଥିତି ବାଧ୍ୟ କରେ ଆତ୍ମନିର୍ଭରଶୀଳ ହେବାକୁ। ତେଣୁ କର୍ମଜୀବୀ ହେବାଟା ଏତେ ସହଜ କଥା ନୁହଁ ମୋ ମତରେ, କିନ୍ତୁ କର୍ମଜୀବୀ ହେଇକି ଆଜିକାଲି ଦୁନିଆରେ ପୁରୁଷ ଯେତେଟା କର୍ମଜୀବୀ ହେଉଛନ୍ତି ତା ଅପେକ୍ଷା ନାରୀମାନେ ଯେଉଁ କର୍ମଜୀବୀ ହେଉଛନ୍ତି, ନାରୀମାନଙ୍କର ଭୂମିକା ନିହାତି ଭାବରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଁ ଭାବୁଛି। କାରଣ ପରିବାର ଦେଖିବା ସହ ନିଜର ଅନ୍ୟାନ୍ୟ କାର୍ଯ୍ୟ ଦେଖି, ପରିବାର ଦେଖି, ଛୁଆପିଲାଙ୍କ କଥା ବୁଝି ଜଣେ କର୍ମଜୀବୀ ହେବାଟା ମହିଳାଟା ନିହାତି ଭାବରେ ଗୋଟେ ଗୌରବ କଥା ଆଉ ସମ୍ମାନର କଥା।
1: ଗୋଟେ ମହିଳାଙ୍କ ଉପରେ ଘରର ସବୁ ଦାୟିତ୍ୱ ରହିଥାଏ, ଯେହେତୁ ସେ ଯେତେବେଳେ ଗୋଟେ କର୍ମଜୀବୀ ହିସାବରେ ବାହାରକୁ କାମ କରିବାକୁ ଯାଆନ୍ତି, ତାଙ୍କ ଉପରେ ତ ପରିବାରର ସବୁ ଦାୟିତ୍ୱ
0: ନିଶ୍ଚୟ
1: କରିବା ସହ କର୍ମକ୍ଷେତ୍ରର ଦାୟିତ୍ୱ ମଧ୍ୟ
0: ରହିଥାଏ। ଏଥିପାଇଁ ନିଜକୁ ଆଗ ମାନସିକ ସ୍ତରରେ ଠିକ୍ ରଖିବାକୁ ପଡ଼ିବ। ଶାରୀରିକ ସ୍ତରରେ ତ ନିଜକୁ ସବୁବେଳେ ସଜାଗ ରଖିବାକୁ ହିଁ ପଡ଼ିବ, କିନ୍ତୁ ମାନସିକ ସ୍ତରରେ ଯଦି ତମେ ଠିକ୍ ନ ରହିଲ ତାହେଲେ କର୍ମଜୀବୀ ମହିଳା ହେବାଟା ଏତେ ସହଜ କଥା ନୁହଁ। ମାନସିକ ଭାରସାମ୍ୟଟା କେତେବେଳେ ବି ହରେଇବା କଥା ନୁହଁ। ପରିବାରକୁ ଆସନ୍ତୁ, ଆପଣ କର୍ମଜୀବୀ ହେଇକି ଯାଆନ୍ତୁ, ଏଇସବୁ କ୍ଷେତ୍ରରେ ଆମକୁ ସବୁବେଳେ ମାନସିକ ସ୍ତରରେ ଆଗ ନିଜ ଚିନ୍ତାଧାରାଟାକୁ ଠିକ୍ ରଖିବା ଦରକାର।
1: ଆପଣଙ୍କ ହିସାବରେ ଗୃହିଣୀ ହଉ କି
0: କର୍ମଜୀବୀ ହଉ,
1: ସେ ନିଜର ମାନସିକ ସ୍ଥିତିକୁ ଠିକ୍ ରଖ
0: ସବୁବେଳେ ଠିକ୍ ରଖିବା ଦରକାର।
1: ପରିବାରର ଉନ୍ନତିରେ କର୍ମଜୀବୀ ମହିଳାଙ୍କ ଭୂମିକା କ'ଣ?
0: ନିଶ୍ଚୟ ଭୂମିକା ରହୁଛି, କାହିଁକି ନା ଯଦି ଜଣେ କର୍ମଜୀବୀ ହେଲା, ସେ କିଛିଟା ତାର ଆର୍ଥିକ ଯୋଉ ପରିସ୍ଥିତି ତା କିଛିଟା ଉନ୍ନତି ହେଲା, ସେ ତା ପରିବାର ପାଇଁ କିଛିଟା ସାହାଯ୍ୟ କରିପାରିବ, ବେଶୀ ବି ନ କରିପାରିପାରିଲେ କିଛି କରିପାରିଲା, ତା ଗୋଟେ ଛୁଆ ପାଇଁ ହଉ କି ଅନ୍ୟ କାହା ପାଇଁ ହଉ, ତାର ନିଜର ରୋଜଗାରରେ ସେ ଯଦି କିଛିଟା ଗୋଟେ କିଣିପାରୁଛି କି ଦେଇପାରୁଛି କି କିଛି ସାହାଯ୍ୟ କରିପାରୁଛି, ନିଶ୍ଚୟ ତାକୁ ଆତ୍ମସନ୍ତୋଷ ବି ମିଳିବ ଆଉ ପରିବାରର ବି କିଛି ଭଲ ନିଶ୍ଚୟ ହବ, ଆଉ ନିଜେ ଜାଣିଲା ଯେ ହଁ ମୁଁ ଆତ୍ମନିର୍ଭରଶୀଳ, ସେତେବେଳେ ଆଉ କାହା ଉପରେ ବି ସେ କାହା ଆଗରେ ହାତ ପତେଇବା ଭଳିଆ କଥା ବି ହବ ନାହିଁ। ଦେଖନ୍ତୁ ଭଉଣୀ, ଗୃହିଣୀ ହେବାଟା କିଛି କରା ଗୋଟେ, ଯଦି ଆମେ ଯେମିତି ଏଇ କିଛି ଦିନ ତଳେ ଯେମିତି ଆମର ମୋଦି ସରକାର କହିଥିଲେ ଯେ ଆମର ଗୃହିଣୀମାନେ କେତେ ହଜାର ଗୋଟେ ଟଙ୍କାର କାର୍ଯ୍ୟଟା ଘରେ ତୁଲେଇ ଦେଉଛନ୍ତି, ଏଇଭଳିଆ ଗୋଟେ କହିଥିଲେ ଯେଉଁଟାକି ଆମର ସୋସିଆଲ ମିଡ଼ିଆରେ ଆସିଥିଲା। ଠିକ୍ ସେଇଭଳିଆ ଜଣେ ଯଦି ହାଉସ୍ ୱାଇଫ୍ ହେଉଛି, ତା ଘରରେ ଯେଉଁ କାମ ଦାମ କରୁଛି ସେଥିରେ କୌଣସି ହିସାବ ନାହିଁ, ଆମେ ତାକୁ ଯଦି କୌଣସି ପଇସା ହିସାବରେ ଯଦି ହିସାବ କରିବା ତାର ସେ ପଇସାକୁ ହିସାବ କରିପାରିବେନି ସେ ଯେତିକି କରୁଛି। ଗୋଟେ କର୍ମଜୀବୀ ମହିଳା କ'ଣ, ତାର ଗଲେ ବି ସେ ତାର ମାନସିକ ସ୍ତରରେ ଷ୍ଟେବୁଲ ନେଇକିରି ସେ କାମ କରୁଛି, କିନ୍ତୁ ଗୋଟେ ଗୃହିଣୀ ଯଦି କହୁଛନ୍ତି ଆପଣ ଘରେ ଯଦି ଯେ ହାଉସ୍ ୱାଇଫ୍ ହେଇକି ରହୁଛି, ସେ କେତେ ପ୍ରକାର କାର୍ଯ୍ୟ ଯେ ସକାଳୁ ରାତି ଶୋଇବା ଯାଏ ତାର ଗୋଟେ ଟାଇମ୍ ଟେବୁଲ ହିସାବରେ ସେ ଯେ କରିବ ତାର ଠିକଣା ନାହିଁ। ଯେଉଁଦିନ ଆମେ ଘରେ ରହିଯାଉଛୁ ହାଉସ୍ ୱାଇଫ୍ ହେଇଯାଉଛୁ, ହାଉସ୍ ୱାଇଫ୍ ହେଇଗଲେ ସେଦିନ ଆମେ ସେଇ ଯେଉଁ କାମ ତୁଲାଉଛୁ ସେ କାମର କୌଣସି ହିସାବ ନାହିଁ, ମାନେ ତାକୁ ଗୋଟିଏ ପରେ ଗୋଟେ ଗୋଟେ ପରେ ଗୋଟେ ଆମେ ତାକୁ ସେଟ୍ କରିକିରି ପୁରା ଗୋଟେ ଟାଇମ୍ ଲିମିଟ୍ ଭିତରେ କରିବାର ଅଛି। ତେଣୁ ଗୃହିଣୀ ହେବାଟା ବି ସବୁଠୁ ବହୁତ ଗୋଟେ ବହୁତ ବଡ଼ କଥା।
1: ଆଗ ଯୁଗର ମହିଳା ଯେମିତି ଆମର ମା ଜେଜେମା ଏବଂ ଏବର ମହିଳା କର୍ମଜୀବୀ ମହିଳା ହୁଅନ୍ତୁ କିମ୍ବା ଗୃହିଣୀ ହୁଅନ୍ତୁ, ସେମାନଙ୍କ ମଧ୍ୟରେ କେତେ ପାର୍ଥକ୍ୟ ଆସିଯାଇଛି, ପର୍ବପର୍ବାଣି ପାଳନ ଦିଗରେ ହଉ କି ଘର ଚଳେଇବା ଦିଗରେ ହଉ କି ସାମାଜିକ କ୍ଷେତ୍ରରେ ହଉ, କ'ଣ ସବୁ ପରିବର୍ତ୍ତନ ଆସିଛି?
0: ପରିବର୍ତ୍ତନ ତ ନିହାତି ଭାବରେ ଆସିଛି। ଆମେ ଯେତେବେଳେ ଆମେ ଛୋଟ ଥିଲୁ, ଆମେ ଯେତେବେଳେ ଆମର ଜେଜେମା ଆମ ଆଈମାନଙ୍କୁ ଦେଖୁଥିଲୁ ଯେଉଁଭଳିଆ ତାଙ୍କର ଘରର ଚାଲିଚଳନ ଗୃହିଣୀ ହିସାବରେ ସେମାନେ ଯେଉଁ କାମ କରୁଥିଲେ, ଏବେ ସେତିକି ମାନେ ଯେଉଁ ପରିବର୍ତ୍ତନଟା ଆଧୁନିକ ସମାଜରେ ଯେଉଁ ଯେଉଁ ପରିବର୍ତ୍ତନଟା ଆସିଛି ସେଇଟା ନିହାତି ଭାବରେ ଅଲଗା ନିଶ୍ଚୟ ସେଇଠୁ। କିନ୍ତୁ ସେତେବେଳେ କ'ଣ ହେଉଥିଲା, ସେମାନେ ଘରେ ରହୁଥିଲେ ଆଉ ଘରେ ରହିକି ସେଇ ପର୍ବପର୍ବାଣି ସାଙ୍ଗରେ ସେଇ ଦାୟିତ୍ୱ କାମ ସେମାନେ ତୁଲାଉଥିଲେ, କେବଳ ପୁରୁଷ ଲୋକ ବାହାରକୁ ଯାଇକିରି କାମ କରୁଥିଲେ। କିନ୍ତୁ ଆଜିକାଲି ତ ସମାଜର ଯେଉଁ ଉନ୍ନତି ଚିନ୍ତାଧାରା, ତାପରେ ଆମର ଆଧୁନିକତା ସହ ପୁରୁଷ ଆଉ ନାରୀ ଦୁହେଁ ଉଭୟ କାର୍ଯ୍ୟରତ ହେଇକି ଆଗକୁ ଗଲେ ସମାଜର ଆଉ ଘରର ଗୋଟେ ସବୁ ଠିକ ହବ ବୋଲିକି ଯେଉଁ ଚିନ୍ତାଧାରାଟା ଅଛି, ସେଇ ଯୋଗୁଁ ପୁରାତନ ଯୁଗ ଆଉ ଆଜି ଭିତରେ ନିଶ୍ଚୟ ତଫାତ ଅଛି। କାରଣ ସେମାନେ ବାହାରକୁ ଯାଉନଥିଲେ, ତାଙ୍କ ଭିତରେ ପରସ୍ପର ସ୍ନେହ ଶ୍ରଦ୍ଧା ସହଯୋଗ ରଖିକି ସେମାନେ ଅନ୍ୟାନ୍ୟ ପର୍ବପର୍ବାଣୀକୁ ବହୁତ ସୁରୁଖୁରୁରେ ପାଳନ କରିଦେଉଥିଲେ। କିନ୍ତୁ ଆଜିକାଲି ପର୍ବପର୍ବାଣୀକୁ ନିହାତି ଭାବରେ ପାଳନ କରୁଛି ଗୋଟେ କର୍ମଜୀବୀ ମହିଳା, କିନ୍ତୁ କାମକୁ ଦେଖିକିରି ସେଇ ପର୍ବପର୍ବାଣୀକୁ ପାଳନ କରିକି ଗୋଟେ ଏତିକି ସମୟ ଭିତରେ ମୁଁ ଏଇ ପୂଜା ପାଠଟା କରିଦେଇକିରି ମୋ କାର୍ଯ୍ୟକୁ ମୁଁ ଯିବି, ଏଇ ଜିନିଷଟାକୁ ସେ ମନରେ ସ୍ଥିର କରିକି ଯେତେବେଳେ ତାକୁ ସେ କାମ ସବୁ କରିବାକୁ ପଡ଼ୁଥିବ, ନିହାତି ଭାବରେ ତା ଉପରେ ବି କିଛି ବହୁତ ଗୁଡ଼ାଏ ଦାୟିତ୍ୱ ରହୁଥିବ ନିଶ୍ଚୟ ମୁଁ ଭାବୁଛି। ଆଉ ଆମେ ବି ସେ ଜିନିଷଟା କରୁଛେ ଯେହେତୁ, ତେଣୁ ନିହାତି ଭାବରେ ସେ କାଠିକର ପାଠ ଯଦି ନିୟମ କିଛି ଅଛି, ପାଞ୍ଚଟା ଜିନିଷ କରିବାର ଅଛି, ସେ ଜାଗାରେ ଚାରିଟା କି ତିନିଟା ଜିନିଷକୁ କରିକି ସେ କାର୍ଯ୍ୟଟା ତୁଲେଇକି ଭଗବାନଙ୍କୁ କୋଉ ସେ ପ୍ରସାଦ ଆକାରରେ ସେ କିଛି ଦେଇକିରି ସେ ତା ତରତର ହେଇକି ତା ସମୟରେ ସେ ଯାଇକି ପୁଣି ପହଞ୍ଚିବାର ଅଛି। କାହିଁକି ନା ଠିକ୍ ସମୟରେ ଯଦି ଯାଇକି ନ ପହଞ୍ଚିଲା ତା ଉପରେ ବି ତ ପୁଣି ଗୁଡ଼ାଏ କଥା ଆସିଯାଉଛି ନା। ତେଣୁ କର୍ମଜୀବୀ ମହିଳା ଯେ ସବୁ ଜିନିଷକୁ ଠିକ୍ ଭାବରେ ତୁଲେଇ ପାରିବ ଏଇଟା ବି କହି ହବନି, କେତେଟା ଜାଗାରେ କରିହୁଏ। କିନ୍ତୁ ମୁଁ ଗୋଟେ କଥା କହିବି, କର୍ମଜୀବୀ ମହିଳା ସଂସ୍କୃତି ଯେଉଁ ଆମର ପରମ୍ପରା ସଂସ୍କୃତିକୁ ତାର କାର୍ଯ୍ୟକୁ କରିକିରି ବି ସେ ତାକୁ ସୁରକ୍ଷିତ ରଖିବାର ଗୋଟେ ଯେଉଁ ଧାରାଟା ଦେଇକି ଚାଲିଛି ସେଇଟା ହିଁ ତା ପାଇଁ ଗୋଟେ ବହୁତ ବଡ଼ ଜିନିଷ, ଆମ ସମାଜ ଆଉ ସଂସ୍କୃତି ପାଇଁ ସେଟା ଗୋଟେ ବହୁତ ବଡ଼ ଜିନିଷ।
1: ନିହାତି ଭାବେ ଗୋଟେ କର୍ମଜୀବୀ ମହିଳା ଆମର ସଂସ୍କୃତିକୁ ବହନ ବି କରୁଛି, ତାର ପରପିଢ଼ିକୁ ବି ବତାଉଛି କେମିତି କର୍ମଜୀବୀ ହେଲା ପରେ ବି ସେ ନିଜ ସଂସ୍କୃତିକୁ ଆଗକୁ ନେଇପାରେ,
0: ପୂଜା ପର୍ବ ଭିତରେ ସେ ତାକୁ ମାନେ ଜାଗ୍ରତ କରିକି ରଖୁଛି, ସତେଜ କରିକି ଯେମିତି ରଖୁଛି ଯେ ମୋତେ ଏଇ ଜିନିଷ କରିକି ମୋ ସଂସ୍କୃତିକୁ ମୋ ଶାଶୁ ଘରର ଏଇ କଥା କି ମୋ ମାଆଙ୍କ ଘର ଏଇ କଥା ଏଇ ଚଳଣିରେ ମୋତେ ଚଳିବାକୁ ପଡ଼ୁଛି, ଯେଉଁଟାକୁ ସେଇଟାକୁ ସେ ନେଇକିରି ହିଁ ଚାଲିଛି। ଯଦିଓ ସେ କର୍ମଜୀବୀ ହେଉଛି, ଏମିତି ନାହିଁ ଯେ ସେ କହିବନି ଯେ ନାଇଁ ମୁଁ ଏଇଟା କରିବିନି କରିବିନି କହିକି ସେ ନ କରିବାଟା ସେଇଟା କୌଣସି ସ୍ତ୍ରୀଙ୍କ ଦ୍ୱାରା ହଉନଥିବ ମୁଁ ଭାବୁଛି କି ହେବନି ମଧ୍ୟ, କାହିଁକିନା ସେମାନେ ସେଇ ସଂସ୍କୃତି ପରମ୍ପରାକୁ ନେଇକିରି କର୍ମଜୀବୀ ହେଇକି ବି ସେମାନେ ସେ ସଂସ୍କୃତିକୁ ନେଇକି ଆଗଉଛନ୍ତି।
1: ଏଠି ଗୋଟେ ପ୍ରଶ୍ନ ମୋର, ପର୍ବପର୍ବାଣି କିପରି ପାରିବାରିକ ସମ୍ପର୍କକୁ ସୁଦୃଢ଼ କରେ?
0: ପର୍ବପର୍ବାଣି ନିଶ୍ଚୟ ଭାବରେ କରିବ। ଆମର ଏବେ ଯେଉଁ ମୁଁ ଯେମିତି ରଜ କଥା କହିଲି, ଆମର ଛୁଆମାନେ ସବୁ ଆସିଥିଲେ, ଯେଉଁ ସମସ୍ତେ ଏବେ ବି ଅଛନ୍ତି ଛୁଆମାନେ ସବୁ ସ୍କୁଲ ଖୋଲିଗଲା, କାହାର ସ୍କୁଲ କାହାର କଲେଜ ଖୋଲିଗଲା, ସବୁ ପଳେଇଲେ। କିନ୍ତୁ ଯେତେବେଳେ ସେମାନେ ଗୋଟେ ଜାଗାରେ ହେଉଛନ୍ତି ସେଇ ଭିତରେ ତାଙ୍କର ସ୍ନେହ ଶ୍ରଦ୍ଧାଟା ବଢ଼ୁଛି, ପୁଣି ସେମାନଙ୍କ ଘରୁ ଯେଉଁ ସମ୍ପର୍କୀୟ ଆମ ପାଖକୁ ଆସିଲେ, ଆମେ ଫେରେ ଯେଉଁ ଭାବରେ ଆଦାନ ପ୍ରଦାନ କରୁଛୁ, ସେ ଭିତରେ ଆମ ସମ୍ପର୍କର ନିହାତି ଭାବରେ ଗୋଟେ ନିଆରା ସ୍ନେହ ମମତା ବଢ଼ୁଛି। ଆଉ ସେଥିରେ ଆମେ ଦୁଃଖ ସୁଖ ଭଲ ମନ୍ଦ କଥାବାର୍ତ୍ତା ହେଇକି ପୁଣି ତାଙ୍କୁ ସହଯୋଗ କରିକି କି ସେମାନେ ଆସିଲା ପରେ ଆମକୁ କିଛି ସହଯୋଗ କରିକିରି ଆମଠୁ କିଛି ଆମେ ଯାହା ଭଲ ଜିନିଷ ଆମେ ବନେଇଲୁ ଖାଇଲେ ସେଇ ପୂଜାପାଠରେ ସେମାନେ ବି ଆମକୁ କିଛି ସହଯୋଗ କଲେ, ନିଶ୍ଚୟ ସହଯୋଗଟା, ସହଯୋଗ ନହେଲେ ବି କ'ଣ ଆଉ ପର୍ବପର୍ବାଣି ହେବା ସମ୍ଭବ କି? ଯେଉଁଠି ଆମେ ଆମ ଭାରତୀୟ ସଂସ୍କୃତିରେ ସେଇ ସହଯୋଗ ନେଇକି ହିଁ ଆମେ ଆମର ପର୍ବପର୍ବାଣୀକୁ ଆଗେଇ ନେଉଛୁ।
1: ନିହାତି ଭାବରେ ଆମ ଭାରତୀୟ ସଂସ୍କୃତି, ଆମ ଓଡ଼ିଶା
0: ସଂସ୍କୃତି, ଆମ ଓଡ଼ିଶା ସଂସ୍କୃତି
1: ଗୋଟେ ପାରିବାରିକ ସମ୍ପର୍କକୁ ସୁଦୃଢ଼ କରିବା
0: ନିଶ୍ଚୟ,
1: ଆଉ ଗୋଟେ ସଂଯୁକ୍ତ ପରିବାରର ସଂସ୍କୃତି କହିଲେ ଅତ୍ୟୁକ୍ତି
0: ହବ ନାହିଁ।
1: ପର୍ବପର୍ବାଣି ସାମାଜିକ ଏକତା କିପରି ଆଣେ?
0: ଏବେ ମୁଁ ଯେମିତି କହୁଛି ପରିବାରରେ ଯେମିତି ଆମେ ଗୋଟେ ଏକତା ପଳେଇ ଆସୁଛି, ସେ ଆସିଲେ ଆମର ସବୁ ପରିବାରର ସଦସ୍ୟ ଆସିଲେ ଆମେ ଗୋଟେ ସାଙ୍ଗ ହେଇକି ସେଇ ଜିନିଷ ପର୍ବପର୍ବାଣୀକୁ ପାଳନ କରୁଛୁ, ଠିକ୍ ସେମିତି ଆମେ ଏଇଟା ତ ବି କହିଲେ ଅତ୍ୟୁକ୍ତି ହବ ନାହିଁ। ଯେମିତି ନିହାତି ଆମର ଦଶହରା ପର୍ବ ହେଲା କି ଦୀପାବଳି ପର୍ବ ହେଲା, ଏବେ ଯେଉଁ ଆମର ଛତର ଯାତ୍ରା ହେଲା, ରଥଯାତ୍ରା, ଲୋକଙ୍କର ସମାଗମ ନହେଲେ, ଲୋକଙ୍କର ଭକ୍ତିଭାବ ନହେଲେ, ଲୋକଙ୍କର ସ୍ନେହ ଶ୍ରଦ୍ଧା ନହେଲେ କୌଣସି ପର୍ବ କାହିଁକି ସମ୍ଭବ ହୁଅନ୍ତା? ଯଦି ଲୋକ ନହେବେ, ଲୋକଙ୍କର ଯେଉଁ ଆଗ୍ରହ, ଲୋକଙ୍କର ଭକ୍ତି ନ ଆସିବ, ତାହେଲେ ପର୍ବପର୍ବାଣି ହବ କେମିତି? ଯିଏ ତ ଯାହା ଘରେ ଏକୁଟିଆ ଏକୁଟିଆରେ କରିଦେଇକି ଚୁପଚାପ ହେଇକି ରହିଯାଆନ୍ତେ। ଆମେ ବି ପିଠା ଟିକେ ତିଆରି କଲେ ନେଇକି ଗୋଟେ ପଡ଼ିଶା ଘରେ ଦେଉଛୁ କି ଆମ ସମ୍ପର୍କୀୟକୁ ଦେଉଛୁ, ମୁଁ ଆଜି ଏଇଟା କରିଥିଲି, ସିଏ କରିଛନ୍ତି, ସିଏ ଆମକୁ ଟିକେ ଦେଲେ। ଯେମିତି ଆମର ଗୋଟେ ଇଏ ଦିନ ହେଉଛି ଘାଣ୍ଟ ତରକାରୀ ଯେଉଁଟା ହେଉଛି, ସେ ଘାଣ୍ଟ ତରକାରୀରେ କେତେ ଆମର ଦିଆ ନିଆର ଆଦାନ ପ୍ରଦାନ ହେଉଛି, ତ ସେଇଥିରେ ଗୋଟେ ମାନେ ସାମାଜିକ ଚଳଣୀ ସହ ଗୋଟେ ମୈତ୍ରତା ଭାବ ଆଉ ସହଯୋଗ ଭାବ ନିଶ୍ଚୟ ଅଛି, ତେଣୁ ସମାଜର ସହଯୋଗ ନିଶ୍ଚୟ ଆସୁଛି, ଲୋକଙ୍କ ସହଯୋଗ ନିଶ୍ଚୟ ଆସୁଛି।
1: ନିହାତି ଭାବରେ ଆପଣ ଠିକ କହିଲେ, ମାନେ ଏବେ ରଥଯାତ୍ରା ହଉ କି ଦଶହରା ହଉ, ସେଇଟା ସାମାଜିକ ଏକତାକୁ ହିଁ ସୁଦୃଢ଼ କରିବାର ଗୋଟେ ପର୍ବ କହିଲେ ଅତ୍ୟୁକ୍ତି ହେବନି। ଏଠାରେ ଗୋଟେ ପ୍ରଶ୍ନ, କର୍ମଜୀବୀ

0: ମାନେ ଘର ଏବଂ କାର୍ଯ୍ୟସ୍ଥଳ ମଧ୍ୟରେ କିପରି ସମନ୍ୱୟ ରକ୍ଷା କରୁଛନ୍ତି?
1: ନିଶ୍ଚୟ କର୍ମଜୀବୀ ମହିଳା ତାର ସେ ସମୟକୁ ସେ ଆଗ ନିରୂପଣ କରିବ, ଏତିକି ସମୟ ଭିତରେ ମୋତେ ଅଫିସକୁ ଯିବାର ଅଛି, ଅଫିସରୁ ଫେରିଲା ପରେ ମୋତେ ଏଇ କାମଟା କରିବାର ଅଛି, ଘରେ ତାଙ୍କର କେଉଁ କାମଟା କରିବା ନିହାତି ଜରୁରୀ, ସେ ନିଶ୍ଚୟ ସେଇ କାମକୁ ତାର ଆଖି ଆଗରେ ରଖିକି ସେଇଭଳିଆ ସେ ନିଜକୁ ଗୋଟେ ଆଗ ଷ୍ଟେବିଲିଟି ଆଣିବ, ଆଣିଲା ପରେ ସେ ତାର କର୍ମକ୍ଷେତ୍ରକୁ ବି ଯିବ, କର୍ମକ୍ଷେତ୍ରରୁ ଆସିକି ପୁଣି ଘରେ ସେଇ କାମ ଗୁଡ଼ାକ ତାର ସେମାନଙ୍କ ସହଯୋଗରେ କଲା କି ସେମାନେ ଯଦି କରିଦେଇଛନ୍ତି, ଏ ନିହାତି ଆମ ଘରେ ଯେଉଁ ଭଳିଆ ହେଉଛି ଯେ ଯଦି ସେମାନେ ଦିନବେଳା କିଛି କରିଦେଇଛନ୍ତି, ମୋ ବଡ଼ଜା ଏମିତି ମୋର୍ଜା ମାନେ ସବୁ କାମ କରିଛନ୍ତି, ସନ୍ଧ୍ୟାବେଳକୁ ଯଦି ସେମାନେ ଧର କୁଆଡ଼େ ଗୋଟେ ଗଲେ କି କ'ଣ କି ନ ବି କରି ଆସିଲେ କାହାକୁ ଭଲ ନ ଲାଗୁଛି, ତାହେଲେ ମୋ ଦ୍ୱାରା ଯେଉଁ କାମ ହେଉଛି ମୁଁ ନିଶ୍ଚୟ ତାକୁ ତୁଲେଇଦେବି, ମୋର ସକାଳୁ ଆସିବାର ଅଛି, ସେ ସକାଳ ଭିତରେ ମୋର ଯେଉଁ ଜଳଖିଆ ଫଳଖିଆ କ'ଣ କରିଦେବାର ଅଛି ସେତିକି କାମ ମୁଁ କରିଦେଇକିରି ମୁଁ କହିଦେଇକି ଆସିଲି, ତାପରେ କାମ ସେମାନେ ସମ୍ଭାଳି ଦେଉଛନ୍ତି, ମାନେ ତାପରେ ଯେଉଁ କାମ ମୋ ଉପରେ ପଡ଼ୁଛି ସେ କାମକୁ ମୁଁ ନିହାତି ଭଲ ଭାବରେ ତୁଲେଇବାକୁ ଚେଷ୍ଟା କରିବି, ସେଇଟା କଲେ ଯାଇ ଆମ ଭିତରେ ଏକତା ସହଯୋଗଟା ନିଶ୍ଚୟ ଆସିବ। ତେଣୁ କର୍ମଜୀବୀ ମହିଳା ହେଲେ ଯେ ଏକୁଟିଆ ସିଏ ନୁହଁ, ତାକୁ ଅନ୍ୟମାନେ ଯେଉଁମାନେ ସହଯୋଗ କରୁଛନ୍ତି ତାଙ୍କୁ ସିଏ ବି ସହଯୋଗ କରିବା ଦରକାର।
0: ନିହାତି ଭାବରେ ଆମକୁ ସମୟ ଦେଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ପୁଣି ଯେ ଆପଣ ଯେଉଁ କଥା କହିଲେ ତାହା ଆମର ଅନେକ ଭଉଣୀ ମାନେ ଯେଉଁମାନେ କର୍ମଜୀବୀ ସେମାନେ ନିହାତି ଏକମତ ହେଉଥିବେ ଆପଣଙ୍କ କଥାରେ।
1: ମୁଁ ଆକାଶବାଣୀ ଭବାନୀପାଟଣାଙ୍କୁ ବହୁତ ଧନ୍ୟବାଦ ଦଉଛି ଯେ ମୋତେ ଏତିକି କଥା କହିବାକୁ ସୁଯୋଗ ଦେଲେ।
0: ଶ୍ରୋତ ଭଉଣୀ, ଆପଣମାନେ ଶୁଣୁଥିଲେ ଭଉଣୀ ସ୍ନିଗ୍ଧା ରାଣୀ ରଥଙ୍କୁ। ଭଉଣୀ ଏଠାରେ ସୁନ୍ଦର ଭାବରେ ଗୋଟିଏ କର୍ମଜୀବୀ ମହିଳାର ଜୀବନଶୈଳୀ ଏବଂ ପର୍ବପର୍ବାଣୀ ସମୟରେ ସେ କିପରି ନିଜକୁ ପ୍ରସ୍ତୁତ କରନ୍ତି ସେ ବାବଦରେ କହିଲେ। କ'ଣ ଆପଣମାନେ ହୃଦୟଙ୍ଗମ କରିପାରିଲେ ତ? ଆମେ ଭାବୁଛୁ ଆମ କର୍ମଜୀବୀ ଭଉଣୀମାନେ ନିଶ୍ଚୟ ଭାବେ ହୃଦୟଙ୍ଗମ କରିପାରିଥିବେ। ଏଠାରେ ଶୁଣିନେବା ଗୋଟେ ସୁନ୍ଦର ଗୀତ।

ଶ୍ରୋତାଭଣୀ, ପର୍ବପର୍ବାଣି କର୍ମଜୀବୀ ମହିଳାମାନଙ୍କୁ ମାନସିକ ଆନନ୍ଦ ଓ ନୂତନ ଉତ୍ସାହ ଦେଇଥାଏ। ବ୍ୟସ୍ତ ଜୀବନ ମଧ୍ୟରେ ସେମାନେ ପରିବାର ସହ ସମୟ ବିତାଇବାର ସୁଯୋଗ ପାଆନ୍ତି। ପର୍ବ ମାଧ୍ୟମରେ ସେମାନେ ନିଜ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ରହନ୍ତି। ତେବେ କର୍ମଜୀବୀ ମହିଳାମାନେ କିଛି ସମସ୍ୟାର ସମ୍ମୁଖୀନ ମଧ୍ୟ ହୁଅନ୍ତି। କାର୍ଯ୍ୟସ୍ଥଳର ଚାପ, ସମୟର ଅଭାବ ଏବଂ ପାରିବାରିକ ଦାୟିତ୍ୱ କେବେ କେବେ ସେମାନଙ୍କୁ ଚିନ୍ତିତ କରିଥାଏ। ତେଣୁ ପରିବାରର ଅନ୍ୟ ସଦସ୍ୟମାନେ ସହଯୋଗ କଲେ ସେମାନଙ୍କର ଭାର କମିଯାଏ ଓ ସେମାନେ ଆନନ୍ଦର ସହିତ ପର୍ବ ପାଳନ କରିପାରନ୍ତି। ବର୍ତ୍ତମାନ ସମୟରେ ପୁରୁଷ ମହିଳା ଉଭୟ ପରିବାରର ଉନ୍ନତି ପାଇଁ କାମ କରୁଛନ୍ତି। ସେଥିପାଇଁ ପର୍ବପର୍ବାଣୀର ପ୍ରସ୍ତୁତି ଓ ପାଳନରେ ସମସ୍ତଙ୍କର ସମାନ ଭାଗିଦାରୀ ଆବଶ୍ୟକ। ଏହାଦ୍ୱାରା ପରିବାରରେ ସମ୍ପର୍କ ସୁଦୃଢ଼ ହୋଇଥାଏ ଏବଂ ପର୍ବର ଆନନ୍ଦ ଦୁଇଗୁଣା ହୋଇଯାଏ। ଆମ ପର୍ବପର୍ବାଣୀ ଆମ ସଂସ୍କୃତିର ଅମୂଲ୍ୟ ସମ୍ପଦ ଏବଂ କର୍ମଜୀବୀ ମହିଳାମାନେ ଆଧୁନିକ ସମାଜର ଶକ୍ତି। ସେମାନଙ୍କ ପରିଶ୍ରମ, ତ୍ୟାଗ ଓ ଦକ୍ଷତା ଦ୍ୱାରା ପରିବାର ଓ ସମାଜ ଆଗକୁ ବଢୁଛି। ପର୍ବପର୍ବାଣୀ ଓ କର୍ମଜୀବୀ ମହିଳା ପରସ୍ପର ସହ ଜଡ଼ିତ ଏବଂ ଉଭୟେ ଆମ ଜୀବନକୁ ସୁନ୍ଦର, ସମୃଦ୍ଧ, ଆନନ୍ଦମୟ କରିପାରିଛନ୍ତି। ବର୍ତ୍ତମାନ ତ ସମୟ ସରିଆସିଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। ତେବେ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବାକୁ ଭୁଲିବେ ନାହିଁ। କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ପାଇଁ ଆମ ଠିକଣା ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 766001, ଜିଲ୍ଲା କଳାହାଣ୍ଡି। ଆମକୁ ଆପଣମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣଙ୍କ ମତାମତ ଦେଇପାରିବେ। ତେବେ ହ୍ୱାଟ୍ସଆପ୍ ମାଧ୍ୟମରେ ମତାମତ ଦେବା ପାଇଁ ଆମ ନମ୍ବର ହେଲା 8895994143। ବର୍ତ୍ତମାନ ପାଇଁ ଏଇଠି ରହୁଛୁ। ଆପଣମାନେ ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ଏହି କାମନାର ସହ ବିଦାୟ ନେଉଛୁ। ଉପସ୍ଥାପନାରେ ମୁଁ ଥିଲି ଅନୁରାଧା। ନମସ୍କାର।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପର୍ବରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଓ ଆଞ୍ଚଳିକ ସମ୍ବାଦ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ।

ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ସହରିଆ ଜନଜାତିର ଚିତାମିତ୍ରଙ୍କ ସହ ଭାବ ବିନିମୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମ୍ମିଳନୀ। ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ବୃଦ୍ଧି ଉଦ୍ଦେଶ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଙ୍ଗୋଲିଆ ଗସ୍ତ। ଆମେରିକା ଇରାନ ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଅଶୋଧିତ ତୈଳ ମୂଲ୍ୟ 3% ପର୍ଯ୍ୟନ୍ତ ହ୍ରାସ ଏବଂ ଇଂଲଣ୍ଡ ଗସ୍ତ ଲାଗି ବିସିସିଆଇ ଘୋଷଣା କଲା ଖେଳାଳି ତାଲିକା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ଶେଓପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ ସମୟରେ ସହରିଆ ଜନଜାତିର ଚିତାମିତ୍ରଙ୍କ ସହ କଥାବାର୍ତ୍ତା କରିଛନ୍ତି। ଚିତା ପ୍ରକଳ୍ପରେ ସ୍ଥାନୀୟ ସମ୍ପ୍ରଦାୟର ସକ୍ରିୟ ଯୋଗଦାନ ଏବଂ ଏହାର ପୁନରୁଦ୍ଧାର ନେଇ ସେମାନଙ୍କ ଭୂମିକାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଗତକାଲି ରାଷ୍ଟ୍ରପତି ଚିତା ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚିତା ପ୍ରକଳ୍ପ ସମ୍ପର୍କିତ ପ୍ରଦର୍ଶନୀ ଦେଖିଥିଲେ। ସୂଚନା ଅନୁଯାୟୀ ଭାରତରେ ଏବେ 52 ଚିତାବାଘ ଥିବାବେଳେ କୁନୋ ଜାତୀୟ ଉଦ୍ୟାନରେ 49 ଚିତାବାଘ ଅଛନ୍ତି। 3 ଚିତାବାଘକୁ ଗାନ୍ଧୀ ସାଗର ବନ୍ୟଜନ୍ତୁ ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯାଇଛି। ରାଷ୍ଟ୍ରପତିଙ୍କୁ ବନ ବିଭାଗ ପକ୍ଷରୁ କୁନୋ ଜାତୀୟ ଉଦ୍ୟାନରେ ପଶୁପକ୍ଷୀଙ୍କ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। 2022 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଚିତା ପ୍ରକଳ୍ପର ଆରମ୍ଭ କରାଯାଇଥିଲା। ନାମ୍ବିଆରୁ 8 ଚିତାବାଘ ଅଣାଯାଇ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିଲା। ପରେ ଦକ୍ଷିଣ ଆଫ୍ରିକା ଏବଂ ବୋସ୍ୱାନାରୁ ଚିତାବାଘ ଆଣି ସେହି ଜାତୀୟ ଉଦ୍ୟାନରେ ଛଡ଼ାଯିବା ପରେ ଚିତାବାଘ ସଂଖ୍ୟା କ୍ରମଶଃ ବୃଦ୍ଧି ଘଟିଥିଲା। ନୂଆଦିଲ୍ଲୀରେ ଆଜିଠାରୁ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଏହି ସମ୍ମିଳନୀରେ ଯୋଗଦେବେ। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍।

0: ମତାମତ ଓ ପ୍ରସ୍ତାବ ଦେଶ ପାଇଁ ଲାଭଦାୟକ ହେବ ବୋଲି କହିଛନ୍ତି। ଏୟାରଫୋର୍ସ ଅର୍ଜୁନ ସିଂ ମେମୋରିଆଲ ହକି ପ୍ରତିଯୋଗିତାର ସପ୍ତମ ସଂସ୍କରଣ ବେଙ୍ଗାଲୁରୁର ଏୟାର ମାର୍ଶାଲ ଅମିତ ସିଂ ବକ୍ସି ହକି ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଆସନ୍ତା ମାସ ତିନି ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଏକ ସାମ୍ବାଦିକ ସମ୍ମିଳନୀରେ ଏୟାର ମାର୍ଶାଲ ଏସ୍ ଶିବକୁମାର ସୂଚନା ଦେଇ କହିଛନ୍ତି, ଦେଶର 16 ଟିମ୍ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଭାରତୀୟ ସେନା, ରେଳବାଇ, ସିଆଇଏସ୍ଏଫ୍ ସମେତ କର୍ଣ୍ଣାଟକ, ତାମିଲନାଡୁ ଏବଂ ଅନ୍ୟାନ୍ୟ ରାଜ୍ୟର ଦଳଗୁଡ଼ିକ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବେ। ପ୍ରଥମ ଥର ପାଇଁ ବେଙ୍ଗାଲୁରୁରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାବେଳେ ମଧ୍ୟପ୍ରାଚ୍ୟରେ ସୃଷ୍ଟ ପରିସ୍ଥିତି ଯୋଗୁଁ ବିଦେଶର କୌଣସି ଟିମ୍ ଏଥିରେ ଭାଗ ନେଉନାହାନ୍ତି। ସୂଚନା ଅନୁଯାୟୀ ପ୍ରତିଯୋଗିତାରେ ପୁରସ୍କାର ରାଶି 751,000 26,25,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ପକ୍ଷରୁ 15 ଜଣିଆ ଦିନିକିଆ ଦଳ ଘୋଷଣା କରାଯାଇଛି। ଏହି ଦଳରେ ବିରାଟ କୋହଲି ଏବଂ ଯଶପ୍ରୀତ ବୁମରାଙ୍କ ଭଳି ବରିଷ୍ଠ ଖେଳାଳିମାନେ ସାମିଲ ହୋଇଛନ୍ତି। ଆସନ୍ତା ମାସ 14 ତାରିଖରୁ ଆରମ୍ଭ ହେଉଥିବା ଦିନିକିଆ ମ୍ୟାଚ୍ରେ ସୁମନ ଗିଲ୍ ଅଧିନାୟକ ଏବଂ ଶ୍ରେୟସ ଆୟର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ଦଳରେ ରୋହିତ ଶର୍ମା, କେଏଲ୍ ରାହୁଲ, ଇଶାନ କିଶନ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡି, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ଅର୍ଶଦୀପ ସିଂ ଏବଂ ଗୁରନୁର ବ୍ରାନ୍ଙ୍କୁ ଦଳରେ ସାମିଲ କରାଯାଇଛି। ସୂଚନା ଅନୁଯାୟୀ ଜୁଲାଇ 14, 16 ଏବଂ 19 ତାରିଖରେ ଇଂଲଣ୍ଡର 3 ସ୍ଥାନରେ ଏକ ଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ରେ ଆଜି ସକାଳେ ଅନୁଷ୍ଠିତ ମ୍ୟାଚ୍ରେ ଇଜିପ୍ଟ ନ୍ୟୁଜିଲାଣ୍ଡକୁ 3-1 ପରାସ୍ତ କରିଛି। ପୂର୍ବରୁ ଗ୍ରୁପ୍ ଏଚ୍ର ଏକ ମ୍ୟାଚ୍ରେ କେପ୍ ବର୍ଦେ ଓ ଉରୁଗୁଏ ମଧ୍ୟରେ ମ୍ୟାଚ୍ 2-2 ଅମୀମାଂସିତ ରହିଥିଲା। ଆଜି ରାତି 10:30ରେ ଗ୍ରୁପ୍ ଜେର ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଏବଂ ଅଷ୍ଟ୍ରିଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ସହରିଆ ଜନଜାତିର ଚିତାମିତ୍ରଙ୍କ ସହ ଭାବ ବିନିମୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମ୍ମିଳନୀ। ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ବୃଦ୍ଧି ଉଦ୍ଦେଶ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଙ୍ଗୋଲିଆ ଗସ୍ତ। ଆମେରିକା ଇରାନ ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଅଶୋଧିତ ତୈଳ ମୂଲ୍ୟ 3% ପର୍ଯ୍ୟନ୍ତ ହ୍ରାସ ଏବଂ ଇଂଲଣ୍ଡ ଗସ୍ତ ଲାଗି ବିସିସିଆଇ ଘୋଷଣା କଲା ଖେଳାଳି ତାଲିକା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. BJP government in West Bengal presents first full budget focusing on social welfare, infrastructure development and employment, announces a slew of women-centric schemes. BRICS National Security Advisors meeting begins in New Delhi to discuss emerging security challenges. External Affairs Minister Dr. S. Jaishankar arrives in Mongolia to hold meeting with his counterpart to deepen economic ties. IMD forecasts heavy to very heavy rainfall over Assam and Meghalaya today. And in FIFA World Cup, Egypt beat New Zealand 3-1 to secure first ever World Cup victory. In a major employment and welfare push, the BJP-led West Bengal government today presented its first full budget 2026-27, focusing on social welfare, infrastructure development and employment, and also announced a slew of women-centric schemes. Presented today by Finance Minister Swapan Dasgupta, has announced the recruitment for 1 lakh vacant posts across various state departments. 33% of these new positions will be reserved for women. We have a detailed report from our Kolkata correspondent.
2: The government proposed a 20% hike in dearness allowance for government and semi-government employees, teachers and teaching staff. Pensioners will also benefit from this increase, which will take effect from 1st October. Presenting a deficit budget of 6,070 crore, Finance Minister Swapan Dasgupta called it a roadmap for building a developed Bengal. He also revealed that the state's debt now stands at over 8 lakh crore rupees, making financial discipline a major challenge. The budget includes recruitment for 1 lakh vacant posts, 20,000 in the police force and 50,000 teachers. 33% of these jobs will be reserved for women, with an additional 10% reserved for Agniveers. Key allocations include rupees 36,000 crore for the Annapurna Yojana, over rupees 8,500 crore for agriculture, rupees 8,000 crore for food and supplies, rupees 7,000 crore for higher education, and nearly rupees 18,000 crore for home and hill affairs. The government also announced salary hikes for para teachers, civic volunteers.

0: ସରକାରଙ୍କ ତିନିଜଣ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ଅଧିକାରୀଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କ ସହାୟତା ପାଇଁ ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟଙ୍କ ନିର୍ଦ୍ଦେଶକ୍ରମେ ଏକ ତିନିଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ଏଥିରେ ଶିଳ୍ପ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ରହିଛନ୍ତି। ଆମୋନିଆ ଗ୍ୟାସ୍ ଲିକ୍ର ତଦନ୍ତ କରି 24 ଘଣ୍ଟା ମଧ୍ୟରେ ଅନ୍ତରୀଣ ରିପୋର୍ଟ ଏବଂ 3 ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦେବାକୁ କୁହାଯାଇଛି। ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଆଜି ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ, ସାଂସଦ ଏବଂ ବିଧାୟକମାନେ ବୈଠକରେ ଉପସ୍ଥିତ ରହି ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବେ। ପରେ ଜିଲ୍ଲାସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୂର୍ବରୁ ଜଳସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ସମ୍ପର୍କିତ ଆଲୋଚନା ଶେଷ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ସମସ୍ୟା ଭିନ୍ନ ଭିନ୍ନ, କେଉଁଠି ବନ୍ୟା ପ୍ରବଣ ଜିଲ୍ଲା, କେଉଁଟା ବାତ୍ୟା ପ୍ରବଣ ଜିଲ୍ଲା, କେଉଁଟା ମରୁଡ଼ି ପ୍ରବଣ ଜିଲ୍ଲା, ତେଣୁ ଆବଶ୍ୟକତା ଏବଂ ତାର ସାଙ୍ଗରେ ସାଙ୍ଗରେ ସେ ଜିଲ୍ଲାର ସ୍ୱାଭାବିକ ପାଣିପାଗ ଚରିତ୍ରକୁ ନେଇକରି ଜିଲ୍ଲାର ମଧ୍ୟ ବୈଠକ ମାନେ ହେବ ଏବଂ ସେମାନେ ତାଙ୍କର ଜିଲ୍ଲାର ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବେ।
0: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ସମ୍ପୃକ୍ତ ବିଧାୟକଙ୍କ ବିରୁଦ୍ଧରେ ଆଗତ ଆବେଦନକୁ ବିଧାନସଭା ବାଚସ୍ପତି ସୋରମା ପାଢ଼ୀ ଖାରଜ କରିଦେଇଛନ୍ତି। ଗତ ମାର୍ଚ୍ଚ ମାସରେ ହୋଇଥିବା ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ଏବଂ କଂଗ୍ରେସ ପକ୍ଷରୁ କ୍ରସ୍ ଭୋଟିଂ ନେଇ ବାଚସ୍ପତିଙ୍କ ପାଖରେ ଆବେଦନ ପ୍ରକ୍ରିୟା ଦାଖଲ ହୋଇଥିଲା। ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି, ଆବେଦନପତ୍ରଗୁଡ଼ିକରେ ପ୍ରକ୍ରିୟାଗତ ତ୍ରୁଟି ଏବଂ ଦଳ ପରିବର୍ତ୍ତନ ବିରୋଧୀ ଆଇନ ଅନୁଯାୟୀ ଆବଶ୍ୟକ ପ୍ରମାଣର ଅଭାବ ରହିଛି। ଯେଉଁ ତଥ୍ୟ ଆଧାରରେ ଆବେଦନଗୁଡ଼ିକ ଦାଖଲ ହୋଇଥିଲା ତାହାର କୌଣସି ପ୍ରମାଣ ଦାଖଲ କରାଯାଇ ନାହିଁ। ବିଜେଡି ପକ୍ଷରୁ 8 ଜଣ ଏବଂ କଂଗ୍ରେସ ପକ୍ଷରୁ 3 ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ଏହି ଆବେଦନପତ୍ର ଦାଖଲ ହୋଇଥିଲା। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଯୋଗୁଁ ବିଜେଡି ଏବଂ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ପରାଜିତ ହୋଇଥିଲେ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ସଂକ୍ରାନ୍ତ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ପ୍ରସାରିତ ଖବରକୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଖଣ୍ଡନ କରିଛି। ପରୀକ୍ଷା ପୂର୍ବରୁ ଟେଲିଗ୍ରାମରେ ଏଭଳି ଖବର ପ୍ରସାରଣ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ କହିଛି, ବ୍ୟାପକ ସୁରକ୍ଷା ତଥା ସୁବ୍ୟବସ୍ଥିତ ପରିଚାଳନା ମାଧ୍ୟମରେ ସଫଳତାର ସହ ପୁନଃ ପରୀକ୍ଷା ଅନୁଷ୍ଠିତ ହୋଇଛି। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଏବଂ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ମିଳିତ ଭାବେ ଏଭଳି ଖବର ପ୍ରସାରଣ କରିଥିବା ବ୍ୟକ୍ତିବିଶେଷ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ପଦକ୍ଷେପ ଗ୍ରହଣ କରୁଥିବା ଏନ୍ଟିଏ କହିଛି। ପରୀକ୍ଷା ସମ୍ପର୍କିତ ତଥ୍ୟ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଏନ୍ଟିଏ ସୂଚନା ଦେଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା, ପୁନରୁଦ୍ଧାର ଏବଂ ଏଥିପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହା ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ। ଏହି ଜଙ୍ଗଲାଞ୍ଚଳଗୁଡ଼ିକ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରିଥାନ୍ତି। ତେଣୁ ବର୍ଷାବଣକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ପରିବେଶ ସୁରକ୍ଷାରେ ବର୍ଷାବଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ବିଶିଷ୍ଟ ପରିବେଶବିତ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର କହିଛନ୍ତି,
2: ଜଳ ହେଉଛି ଜୀବନ। ଦୁଇଟା ଯାକ ଜିନିଷ ଆମେ ପାଇଥାଉ ଫରେଷ୍ଟ ଯୋଗୁଁ, ବିଶେଷ କରି ରେନ୍ ଫରେଷ୍ଟ। ବିଶେଷ କରି ଆପଣ ଦେଖିବେ ଆମାଜନ ଫରେଷ୍ଟର ସବୁଠୁ ବଡ ଫରେଷ୍ଟ ବିଶ୍ୱର ରହିଛି ଆମାଜନ ଫରେଷ୍ଟ ଏକଦମ ସେଥିରେ। ସେଇଟା ହେଉଛି ଆମର ଲଙ୍ଗସ୍, ସମଗ୍ର ବିଶ୍ୱବାସୀଙ୍କର ଲଙ୍ଗସ୍ ହେଉଛି ବିଶ୍ୱାସ ପ୍ରଶ୍ୱାସ ନେଇ ଆମେ ବଞ୍ଚିଛୁ ସେଇଥିପାଇଁ। ସେ ଯୋଉ ରେନ୍ ଫରେଷ୍ଟ ଅଛି ଆମ ଆମାଜନ ରେନ୍ ଫରେଷ୍ଟ, ତେଣୁ ଫରେଷ୍ଟର ସୁରକ୍ଷା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ।
0: ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀଙ୍କ ସହାୟତା ପାଇଁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ କଲ୍ୟାଣ ପାଣ୍ଠିରୁ ମିଳୁଥିବା ରାଶି ପରିମାଣକୁ 40% ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବର୍ଦ୍ଧିତ ରାଶି ଆଧାରରେ 5 ବର୍ଷ କିମ୍ବା ତାଠାରୁ କମ୍ ସମୟ ପାଇଁ କାର୍ଯ୍ୟ କରିଥିବା ଆଇନଜୀବୀଙ୍କ ପରଲୋକ କ୍ଷେତ୍ରରେ ନିକଟ ସମ୍ପର୍କୀୟଙ୍କୁ 1,05,000 ଟଙ୍କାର ସହାୟତା ରାଶି ମିଳିବ। ଏହାପରେ ପ୍ରତ୍ୟେକ ବର୍ଷର ଅଭିଜ୍ଞ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯିଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ନେଇଛୁ ଦିୱାନା କଥାଚିତ୍ରରୁ। ଦେତକଣ୍ଠରେ ଗାଇଛନ୍ତି ବିନୋଦ ରାଥୋଡ ଓ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନଦିମ ଶ୍ରବଣ।

କୁଛ ତୋ ହେ କଥାଚିତ୍ରରେ ଶୁଣନ୍ତୁ ସମୀରଙ୍କ ଗୀତ ରଚନାରୁ ଗାଇଛନ୍ତି ସୁନୁ ନିଗମ ଓ ଅଲକା ୟାଗ୍ନିକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁ ମଲ୍ଲିକ।

ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରରେ ଗୀତ ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ସୌଦାଗର କଥାଚିତ୍ରରୁ, ଗାଇଛନ୍ତି ଲତା ମଙ୍ଗେସ୍କର, ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରବୀନ୍ଦ୍ର ଜୈନ।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 3:10:26। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀ କାର୍ଯ୍ୟକ୍ରମରେ ଶୁଣିବେ ସାହିତ୍ୟାନ ଅପରାହ୍ନ 5:30। ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ୟୁବା ଶକ୍ତି ଓ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ମଧ୍ୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ରାତି 8:00 ଶୁଣିବେ ଗୀତ ଗଜଲ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ଜଗଜିତ ସିଂ, ଗୁଲାମ ଅଲ୍ଲୀ ଓ ତଲତ ଅଜିଜ। ଆଞ୍ଚଳିକ ଗୀତ କ୍ରମରେ ଶୁଣିବେ ସମ୍ବଲପୁରୀ ଗୀତ ରାତି 8:15। ଶିଳ୍ପୀମାନେ ହେଲେ ବିଭୂତିଭୂଷଣ ପଟ୍ଟନାୟକ ଓ କ୍ରିଷ୍ଣା ପଟେଲ। ସ୍ପୋର୍ଟସ୍ କେନ୍ ରାତି 8:30। ରାତି 9:15 ସ୍ପଟ୍ଲାଇଟ୍ ପବ୍ଲିକ୍ ସ୍ପିକ୍ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ନାଟକ ଭକ୍ତବତ୍ସଳ ଜଗନ୍ନାଥ, ରଚନା ନାରାୟଣ ଚନ୍ଦ୍ର ରାୟ ମହାପାତ୍ର, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। ପଣ୍ଡିତ ସିଆରାମ ତିୱାରୀଙ୍କ ଶାସ୍ତ୍ରୀୟ ଗାୟନ ପ୍ରଚାର କରିବୁ ରାତି 10:30। ରାତି 11:10 କେନ୍ଦ୍ର ସରକାରଙ୍କ 2020 କାର୍ଯ୍ୟକାଳ ବୃତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ, ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ତୃତୀୟ ଅଧିବେଶନ ଆରମ୍ଭ କରିବୁ ଅପରାହ୍ନ 5:00, ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ଅପରାହ୍ନ 5ଟା। ଶ୍ରୋତାବନ୍ଧୁ, ଆପଣଙ୍କୁ ସାଦର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103.3 ମେଗାହର୍ଟ୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଯୁବବାଣୀ। ଏହି କ୍ରମରେ ଆଜି ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସାହିତ୍ୟାୟନ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ ପସିଲା।
2: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ପାପା, ହଁ ଦେଖ,
5: ହରି ବନ୍ଦେ ଭାଇ,
4: ଦେଖ, ବାଃ, ମୋର ଫେଭରେଟ୍ କଲର୍,
5: ସବୁବେଳେ ସପିଂ।
6: I know ma, ଖର୍ଚ୍ଚ କରିବାର ବୟସ ଏଇଟା, right?
7: ସେଭିଂ କରିବାର ବି ବୟସ ଏଇଟା।
8: I know ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର, ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ।
9: I know na।
8: RBI କହେ,
2: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।

ନମସ୍କାର ବନ୍ଧୁଗଣ, ଶୁଭ ସନ୍ଧ୍ୟା। ଆଜି ଜୁନ ମାସ 22 ତାରିଖର ଏହି ସ୍ମରଣୀୟ ସାରସ୍ୱତ ସନ୍ଧ୍ୟାରେ ଉପସ୍ଥିତ ସମସ୍ତ ସାହିତ୍ୟାନୁରାଗୀ, ଜ୍ଞାନୀ, ଗୁଣୀ ଏବଂ ଚିନ୍ତା ନାୟକମାନଙ୍କୁ ମୋର କୋଟି କୋଟି ପ୍ରଣାମ ଓ ଆନ୍ତରିକ ସ୍ୱାଗତ। ଶବ୍ଦ ହିଁ ବ୍ରହ୍ମ, ଶବ୍ଦ ହିଁ ସତ୍ୟ, ଶବ୍ଦରେ ଗଢ଼ା ଏ ବିଶ୍ୱ ସାହିତ୍ୟ, ଶବ୍ଦର ଶିଖାରେ ଜଳେ ଯେଉଁ ଦୀପ ମଣିଷକୁ ଦିଏ ସେ ଅମୃତ ରୂପ। ଇତିହାସ ସାକ୍ଷୀ ଅଛି, ଯେତେବେଳେ ସମାଜ ଶୋଇଯାଏ ସେତେବେଳେ ସାହିତ୍ୟ ଜାଗ୍ରତ ରହେ, ଯେତେବେଳେ ମଣିଷ ନିଜର ପରିଚୟ ଖୋଜେ ସେତେବେଳେ ସାହିତ୍ୟ ତାକୁ ଦର୍ପଣ ଦେଖାଏ। ଆଉ ଆଜିର ଏହି ସନ୍ଧ୍ୟା ହେଉଛି ସେହି ଶବ୍ଦ, ସେହି ଚେତନା ଏବଂ ସେହି ସାରସ୍ୱତ ଯାତ୍ରାର ଏକ ମହାମିଳନର ପର୍ବ, ଯାହାର ନାଁ ହେଉଛି ସାହିତ୍ୟାୟନ। ଆଜିର ଆମର ଏହି କାର୍ଯ୍ୟକ୍ରମ ସାହିତ୍ୟାୟନରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ଲିପ୍ସା।

ବନ୍ଧୁଗଣ, ମଣିଷର ଜୀବନରେ ଅନେକ ରାସ୍ତା ଥାଏ। କେତେକ ରାସ୍ତା ଆମକୁ ଗନ୍ତବ୍ୟରେ ପହଞ୍ଚାଏ, ଆଉ କେତେକ ରାସ୍ତା ଆମକୁ ନିଜ ଭିତରକୁ ନେଇଯାଏ। ସାହିତ୍ୟ ସେହି ରାସ୍ତା ଯାହା ମଣିଷକୁ ତାର ଅନ୍ତର୍ମର୍ମ ସହିତ ପରିଚୟ କରାଏ। ଶବ୍ଦ ମାଧ୍ୟମରେ ସେ ଶିଖାଏ ହସିବା, କାନ୍ଦିବା, ଭଲ ପାଇବା ଓ ସ୍ୱପ୍ନ ଦେଖିବାର କଳା। ସାହିତ୍ୟ କେବଳ କାଗଜରେ ଲେଖା କିଛି ଅକ୍ଷର ନୁହେଁ, ଏହା ହେଉଛି ଅନୁଭୂତିର ଆଇନା, ସମୟର ଦର୍ପଣ ଏବଂ ସମାଜର ସ୍ପନ୍ଦନ। ଯେତେବେଳେ ଆମେ ଗୋଟିଏ କବିତା ପଢ଼ୁ, ଗୋଟିଏ ଗଳ୍ପ ଶୁଣୁ କିମ୍ବା ଗୋଟିଏ ଉପନ୍ୟାସର ପୃଷ୍ଠା ଓଲଟାଉ, ସେତେବେଳେ ଆମେ କେବଳ ଶବ୍ଦ ପଢ଼ୁନାହୁଁ, ବରଂ ଅନେକ ଅନୁଭବ, ଅନେକ ଜୀବନ ଏବଂ ଅନେକ ସ୍ୱପ୍ନ ସହିତ ଯୋଡ଼ି ହୋଇଯାଉଛୁ। ପ୍ରତ୍ୟେକ ଭାଷାର ସାହିତ୍ୟ ହେଉଛି ତାହାର ସଂସ୍କୃତିର ଅମୂଲ୍ୟ ସମ୍ପଦ। ଆମ ଓଡ଼ିଆ ଭାଷା ମଧ୍ୟ ସାହିତ୍ୟର ଅନେକ ଅମର ସୃଷ୍ଟିରେ ସମୃଦ୍ଧ। ଆମ କବି, ଗାଳ୍ପିକ, ନାଟ୍ୟକାର ଏବଂ ପ୍ରବନ୍ଧକାରମାନେ ନିଜେ ନିଜ ଲେଖନୀ ମାଧ୍ୟମରେ ଆମ ସମାଜକୁ ଦେଇଛନ୍ତି ଦିଗଦର୍ଶନ, ଚେତନା ଓ ପ୍ରେରଣା। ବନ୍ଧୁଗଣ, ଏହି ସନ୍ଧ୍ୟାରେ ଆସନ୍ତୁ ସମସ୍ତେ ଶବ୍ଦର ସେହି ସୁନ୍ଦର ଜଗତକୁ ପ୍ରବେଶ କରିବା, ଯେଉଁଠି ଭାବନା ଫୁଲ ହୋଇ ଫୁଟେ, କଳ୍ପନା ପକ୍ଷୀ ହୋଇ ଉଡ଼େ ଏବଂ ଅନୁଭୂତି ସଙ୍ଗୀତ ହୋଇ ହୃଦୟରେ ଗୁଞ୍ଜରଣ ହୋଇଥାଏ। ତେବେ ଆସନ୍ତୁ ସାହିତ୍ୟର ଏହି ଅନନ୍ୟ ଯାତ୍ରାକୁ ଆରମ୍ଭ କରିବା। କବିତାର ସୁଗନ୍ଧ, ଗଳ୍ପର ଆକର୍ଷଣ, ପ୍ରବନ୍ଧର ଗମ୍ଭୀର୍ଯ୍ୟ ଓ ସୃଜନଶୀଳତାର ଅପୂର୍ବ ଆଲୋକରେ ଆଜିର ସନ୍ଧ୍ୟାକୁ କରିବା ଅଧିକ ଅର୍ଥବହ ଓ ସ୍ମରଣୀୟ। ପ୍ରିୟ ଶ୍ରୋତା ବନ୍ଧୁ, ସାହିତ୍ୟର ପ୍ରତ୍ୟେକ ସୃଷ୍ଟି ହେଉଛି ଏକ ନୂଆ ଅନୁଭବ, ଏକ ନୂଆ ଯାତ୍ରା, ଆଉ କାହାଣୀ ହେଉଛି ସେହି ସାହିତ୍ୟ ଯାତ୍ରାର ଏକ ସୁନ୍ଦର ମାଧ୍ୟମ, ଯାହା ଆମକୁ କେବେ ବାସ୍ତବତାର ମାଟିରେ ଚଲାଇ ତ ଆଉ କେବେ କଳ୍ପନାର ଆକାଶରେ ଉଡ଼ାଇଥାଏ। ପୂର୍ବ କାର୍ଯ୍ୟକ୍ରମରେ ଶୁଣିଥିଲୁ ଏକ ସୁନ୍ଦର ଭାବପ୍ରବଣ ଓ ହୃଦୟସ୍ପର୍ଶୀ କାହାଣୀ ଫୁଲ ପାଖୁଡ଼ାରେ ଶୀତର ପ୍ରଥମ।

ଭାଗ କାହାଣୀର ଚରିତ୍ରମାନଙ୍କ ଭାବନା ସେମାନଙ୍କ ଜୀବନର ମୋଡ଼ ଏବଂ ଘଟଣା ପ୍ରବାହ ଆମ ମନରେ ଅନେକ ପ୍ରଶ୍ନ ଓ ଉତ୍ସୁକତା ସୃଷ୍ଟି କରିଥିଲା। ଆଜି ସେହି କାହାଣୀର ଦ୍ୱିତୀୟ ଭାଗ ନେଇ ଆମ ମଧ୍ୟରେ ଉପସ୍ଥିତ ଅଛନ୍ତି ବିଶିଷ୍ଟ କାହାଣୀକାର। ତାଙ୍କ ଲେଖନୀରେ ରହିଛି ସମ୍ବେଦନଶୀଳତାର ସ୍ପର୍ଶ, ମାନବିକତାର ସୁଗନ୍ଧ ଏବଂ ଜୀବନକୁ ନିକଟରୁ ଦେଖିବାର ଏକ ସୁନ୍ଦର ଦୃଷ୍ଟିଭଙ୍ଗୀ। ତେବେ ଆସନ୍ତୁ କରତାଳିର ଉଷ୍ମ ଅଭିନନ୍ଦନ ସହ ସ୍ୱାଗତ ଜଣାଇବା ଆଜି ଆମର ଏହି ଗାଳ୍ପିକା ରଶ୍ମି ରଞ୍ଜିତା ସିଂଙ୍କୁ ଏବଂ ତାଙ୍କ କଣ୍ଠରୁ ଶୁଣିବା ବହୁ ପ୍ରତୀକ୍ଷିତ କାହାଣୀ ଫୁଲ ପାଖୁଡ଼ାରେ ଶୀତର ଦ୍ୱିତୀୟ ଭାଗ।

ଖୋଳରେ ଶୀତ ଗଳ୍ପର ପ୍ରଥମ ଭାଗ ଶେଷରେ ଅଭି ପ୍ରିୟାର ଗାଡ଼ିରେ ଧକ୍କା ବାଜି ରାସ୍ତାରେ ପଡିଯାଇଥିଲେ ଏବଂ ପ୍ରିୟା ତାଙ୍କୁ ଚିହ୍ନି ସାରିଥିଲେ। ବର୍ତ୍ତମାନ ତା ପରବର୍ତ୍ତୀ ଘଟଣା।

ଅଭି ଶୋଇରହିଥିଲେ ନୀରବରେ ରକ୍ତାକ୍ତ ଅବସ୍ଥାରେ ପ୍ରିୟାର କୋଳରେ। ଘେରି ଯାଇଥିଲେ ସ୍ଥାନୀୟ ଲୋକ ଚାରିପଟେ। ସମସ୍ତଙ୍କ ମନରେ ବିଷାଦର ଛାୟା। କେହି କେହି କହୁଥାନ୍ତି, ଆରେ ପାଗଳଟା ବଞ୍ଚିଛି ତ, ନା ତାର ଆଗରେ ନା ତା ପଛରେ କିଏ ଅଛି। ଏତିକି ବେଳେ ପହଞ୍ଚିଗଲା ଆମ୍ବୁଲାନ୍ସ। ଆଉ କାଳ ବିଳମ୍ବ ନକରି ଡାକ୍ତରଖାନାକୁ ନେଇଗଲେ ଅଭିଙ୍କୁ।

একটি বিড়ম্বনা একটি সুযোগ বুঝি পাইপটিয়া সব সময়ের খেলা হয়ে কিন্তু পবিত্র নিষ্ঠা একাগ্রচিতের ফল পাইবা দিনে পুঁ তা পণতরে অজাড়ি হয়েযিব এ কথা ভাবি নথিলা প্রিয়া। ସମୟ ଓ ପରିସ୍ଥିତି ହୁଏତ ଅଲଗା କରିଦେଇଥିଲା, କିନ୍ତୁ ପ୍ରତିଦିନ ହୃଦୟର କୋଠରୀରେ ଅଭିଙ୍କ ପ୍ରତି ଥିବା ଭଲ ପାଇବା ସତେ ଛୁଇଁ ରହିଥିଲା। ପ୍ରେମ ହିଁ ସତ୍ୟ, ଶାଶ୍ୱତ, ପବିତ୍ର, ଚିରନ୍ତନ ଦୁଇଟି ମନ ଓ ଆତ୍ମାର ପବିତ୍ର ସଂଯୋଗ, ସଂଯମ ମିଳନ। ଯଦି ମିଳନ ଏକତ୍ର ବାସରେ ସମ୍ଭବ ନୁହେଁ ତ ତ୍ୟାଗ ହିଁ ସମର୍ପଣ। ବିରହ ବେଦନାର କଠୋର କଷ୍ଟରେ ବି ପ୍ରତି ମୁହୂର୍ତ୍ତ ପ୍ରେମକୁ ଅନୁଭବ କରିବାର ଏକ ଅହେତୁକ ଆନନ୍ଦ, ନିଶା, ଆଶା, ପ୍ରତ୍ୟାଶା। ଆମ୍ବୁଲାନ୍ସ ଯାଇ ପହଞ୍ଚିଲା ହସ୍ପିଟାଲର ଜରୁରୀକାଳୀନ ଚିକିତ୍ସା ବିଭାଗରେ। କାଳ ବିଳମ୍ବ ନ କରି ପ୍ରିୟାର ଅଫିସ କର୍ମଚାରୀ ଦ୍ୱୟ ଲାଗି ପଡ଼ିଲେ ଚିକିତ୍ସାରେ ଭର୍ତ୍ତି କରିବାର ଆନୁଷଙ୍ଗିକ କାର୍ଯ୍ୟରେ। ସମସ୍ତ ଥଇଥାନ ପରେ ଅଭିଙ୍କ ଦେଖାଶୁଣା କରିବା ପାଇଁ ନିଜେ ରହି ଦୁଇ କର୍ମଚାରୀଙ୍କୁ ନିର୍ଦ୍ଧାରିତ କାର୍ଯ୍ୟରେ ସମୀକ୍ଷା ବୈଠକ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପରାମର୍ଶ ପୂର୍ବକ ମେଲାଣି ଦେଇଥିଲା ପ୍ରିୟା। ଏତେ ବର୍ଷ ପରେ ପୁଣି ଯେ କେବେ ଅଭିଙ୍କ ସହ ଦେଖା ହବ, ତାଙ୍କ ସଂସ୍ପର୍ଶରେ ଆସିବ ଏ କଥା ଭାବି ନଥିଲା ପ୍ରିୟା। କାରଣ ସେଦିନ ପାର୍କରୁ ଅଭିଙ୍କ ବିବାହ କଥା ତାଙ୍କ ମୁହଁରୁ ଶୁଣିବା ପରେ ଛାତି ତଳର ସବୁ ମାନ ଅଭିମାନ ସ୍ମୃତିକୁ ସବୁକୁ ପାଉଁଶ ତଳର ନିଆଁରେ ପୋତି ଦେଇ ଏତେ ଦିନ ଯାଏଁ ବି କୁହୁଡ଼ି କୁହୁଡ଼ି ବଞ୍ଚି ଆସିଛି। ନିର୍ବିକାର ଭାବେ ଚାହିଁ ରହି ବିଭିନ୍ନ ଭାବନାରେ ଛନ୍ଦି ହେଉଯାଇଥାଏ ପ୍ରିୟା ଅଭିଙ୍କ ମୁହଁକୁ ଚାହିଁ ଚାହିଁ। ଅଭି ସେମିତି ଶୋଇ ରହିଥାନ୍ତି ଚେତାଶୂନ୍ୟ ଅବସ୍ଥାରେ ବେଡ୍ ଉପରେ। ଡାକ୍ତର ଔଷଧ ଓ ଇଞ୍ଜେକ୍ସନ ଲଗାଇ ଦେଇ କୌଣସି ବିପଦ ନାହିଁ ବୋଲି ଜଣାଇଥିଲେ, ଯଦିଓ ଛାତି ଏବଂ ମୁଣ୍ଡରେ ଜୋରେ ଆଘାତ ଲାଗିଥିଲା। ପ୍ରିୟା ଧୀରେ ଧୀରେ ଅଭିଙ୍କ ପାଖରେ ଯାଇ ବସିଲା। ହାତ ପାପୁଲିରେ ହାଲକା ସ୍ପର୍ଶ କରିଛି କି ନାହିଁ ପୁଣି ଥରେ ହଜି ଯାଇଥିଲା 35 ବର୍ଷ ତଳର ସ୍ମୃତିକୁ ସବୁକୁ ଲେଉଟାଇବାକୁ। ଆଜି ବି ଜୀବନ୍ତ ଲାଗୁଥିଲା, ଗତକାଲି ପରି ମନେ ହେଉଥିଲା ସତେ ଯେମିତି। ବିଭିନ୍ନ କଥା ନିରବରେ ଝଲସି ଯାଉଥିଲା ପ୍ରିୟାର ଆଖିରେ ଗୋଟେ ପରେ ଗୋଟେ। ନିବୁଜ ଆଖି କୋଣରୁ ଧାର ଧାର ଲୁହ କଳି ଆସୁଥାଏ। ହଠାତ୍ କେହି ଜଣେ ଯୁବକ ଆସି ଅଭି ଭାଇଙ୍କର କଣ ହେଲା ବୋଲି ବ୍ୟସ୍ତ ବିବ୍ରତ ହୋଇ ପଶି ଆସିଲେ। ହିସାବରେ ଅଭିଙ୍କର ଦାଦା ପୁଅ ଭାଇ ରାଜୁ ବୋଲି ପରିଚୟ ଦେଲେ। ତାପରେ ଅଭିଙ୍କ ସହ ଘଟିଥିବା ଦୁର୍ଘଟଣାର ସମସ୍ତ ବିବରଣୀ ପ୍ରିୟା ରାଜୁଙ୍କୁ ଜଣାଇଥିଲେ। ରାଜୁ ମଧ୍ୟ ପ୍ରିୟାର ସମସ୍ତ ପରିଚୟ ପଚାରିଥିଲେ। ନାଁଟି ପ୍ରିୟା ଜାଣିଲା ପରେ ଟିକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଙ୍କ ପ୍ରତି ଥିବା ଦୁର୍ବଳତା ଅନୁକମ୍ପା ସମବେଦନା ପ୍ରିୟାର ଆଖିରେ ବେଶ ପଡ଼ିପାରୁଥିଲେ। ମନରେ ସାହସ ସଞ୍ଚୟ କରି ଅଭିଙ୍କ ଛାତିରେ ଚିତାକୁଟା ଅଲିଭା ଲେଖାକୁ ଇଙ୍ଗିତ କରି ପଚାରିଲେ, ଆପଣ ମାଉସୀ ପ୍ରିୟା ନୁହନ୍ତି ତ? ନିରବରେ ହଁ ପଡ଼ିଥିଲା ପ୍ରିୟା। ପ୍ରିୟା ମୁହଁରୁ ହଁ ଶୁଣିଲା ପରେ ଖୁସିରେ ଆଉ ସୀମା ରହିଲାନି ରାଜୁର। ଅଭିମାନ ଭରା କଣ୍ଠରେ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଲେ ପ୍ରିୟାକୁ, କାହିଁକି ଆଉ କେଉଁ ଆଡେ ଚାଲି ଯାଇଥିଲେ? ଆପଣଙ୍କୁ ପାଗଳ ପରି ଭଲ ପାଉଥିଲେ ମୋ ଭାଇ ଅଭି, ଆଉ ଏବେ ସେ ସତରେ ପାଗଳ ହୋଇଯାଇଛନ୍ତି। ଏ କଣ କହୁଛ ରାଜୁ, ଅଭି ପାଗଳ ହୋଇଯାଇଛନ୍ତି କାହିଁକି କେମିତି? ପ୍ରଶ୍ନ କରିଥିଲା ପ୍ରିୟା। ତୁମେ ସିନା ଅଭିମାନ କରି ଚାଲିଗଲ ଭାଇଙ୍କ ବିବାହର ସ୍ଥିର ହୋଇଗଲା ବୋଲି ଭାବି, ତା ପରବର୍ତ୍ତୀ ଯେ କଣ ସବୁ ଘଟିଗଲା କିଛି ବି ଜାଣିନ। ଶୁଣିବାକୁ ଧୈର୍ଯ୍ୟ ରଖିପାରିବ ତ? ତୁମ ପାଦ ତଳୁ ମାଟି ଖସିଯିବ, ତଥାପି ମୁଁ କହିବି, ତୁମେ ଜାଣିବା ଦରକାର। କାରଣ ଆଜି ବି ତାଙ୍କ ନିଶ୍ୱାସ ପ୍ରଶ୍ୱାସରେ ତୁମେ ହିଁ ତୁମେ ବସା ବାନ୍ଧି ରହିଛ। ଭାଗ୍ୟର ରଚୟିତା ତ ଭଗବାନ, ତାଙ୍କୁ ବା କିଏ ବଦଳେଇ ଦେଇପାରିବ? ଅଭି ଭାଇଙ୍କର ହୃଦୟ କୋଣର ନିରବ ବିରହ ବେଦନାର ଆର୍ତ୍ତ କ୍ରନ୍ଦନର ଚିତ୍କାର କେବଳ ମୁଁ ଶୁଣିପାରିଛି। ବିଭାଘରର ଦିନ ଯେତେ ପାଖେଇ ଆସୁଥିଲା, ତାଙ୍କ ମୁହଁରୁ ହସ ସେତେ ଦୂରେଇ ଯାଉଥିଲା। କେବଳ ତାଙ୍କ ବାପାଙ୍କର ଶେଷ ନିଷ୍ପତ୍ତି ତାଙ୍କୁ ବ୍ୟତିପ୍ରସ୍ତ କରି ପକାଉଥିଲା। ସେ ସ୍ଥିର କରିଥିବା କନ୍ୟାକୁ ଯଦି ବିବାହ ନ କରନ୍ତି, ତାହେଲେ ସେ ନିଜ ଜୀବନ ହାରିଦେବେ ବୋଲି ଚେତାବନୀ ଦେଇଥିଲେ। ତାପରେ ବିବାହ କାର୍ଯ୍ୟ ସମ୍ପାଦନ ହୋଇଥିଲା ସତ, ହେଲେ ନୂଆ ଜୀବନର ମୋଡ଼ ପୁଣି ବଦଳେଇ ଦେଲା। ମିଳନର ପ୍ରଥମ ରାତିରେ ହିଁ ପାଲଟି ଯାଇଥିଲା ସାଂସାରିକ ଜୀବନର ଶେଷ ରାତି। ଏକଥା ପରିବାରର ସମସ୍ତଙ୍କୁ ଗୋଚର ନଥିଲେ ମଧ୍ୟ ମତେ ଅଗୋଚର ନଥିଲା। ଭାଇଙ୍କୁ ବିବାହ କରିଥିବା ଝିଅ ମଧ୍ୟ ଅନିଚ୍ଛା ସତ୍ତ୍ୱେ ପରିବାରର ଚାପରେ ବହୁ ସାଜିଥିଲେ। ସେ ବି ଅନିତ୍ର ଭଲ ପାଉଥିଲେ ଏବଂ ଭଲ ପାଇବାର ସନ୍ତକକୁ ଗର୍ଭରେ ସଞ୍ଚାର କରିସାରିଥିଲେ। ଏକଥା ଜାଣିଲା ପରେ ଅଭି ଭାଇ ଏକ ମହାନ କାର୍ଯ୍ୟ କରିଥିଲେ, ଯେଉଁ ମହାନ କାର୍ଯ୍ୟର ଫଳ ଆଜି ପରୁପକ୍ଷ ହୋଇଯାଇଛି। ଦିନେ କାହାର ପ୍ରେମକୁ ପ୍ରାପ୍ୟ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବାର ପୁଣ୍ୟତା ଆଜି ତାଙ୍କୁ ତାଙ୍କ ହଜିଲା ପ୍ରେମକୁ ଭଗବାନ ଫେରାଇ ଦେଇଛନ୍ତି। ତାପରେ କଣ ହେଲା ରାଜୁ? ପଚାରିଲା ପ୍ରିୟା। ଏସବୁ କଥା ଧୀରେ ଧୀରେ ବାଟରେ ପଡି ଘାଟରେ ଗଡିବାକୁ ଲାଗିଲା। ସବୁବେଳେ ଚିନ୍ତାରେ ପୁଡି ରହି ରହି ଦିନେ ଅଭି ଭାଇଙ୍କ ବାପାଙ୍କ ଜୀବନ ହୃଦଘାତରେ ଚାଲିଗଲା। ଆଉ ଅଭି ଭାଇ ନିଜ ଭଲ ପାଇବାକୁ ଛୁରି ଛୁରି ଧୀରେ ଧୀରେ ସେ ମାନସିକ ବିଷାରଗ୍ରସ୍ତ ମଣିଷଟିଏ ପାଲଟି ଗଲେ। ନିଜେ ନିଜକୁ ଚିହ୍ନିବା ବି ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଲା। କେବେ ମନ୍ଦିର ଦୁଆରେ ଶୋଇପଡନ୍ତି ତ କେବେ କାହା ଘର ବାରଣ୍ଡାରେ ରାତି କାଟି ଦିଅନ୍ତି। ଯେତେ ବୁଝେଇଲେ ବି କାହା କଥା ଶୁଣନ୍ତିନି। ଏତକ ଶୁଣିଲା ପରେ ପ୍ରିୟାର ପାଦ ତଳୁ ମାଟି ଖସିଗଲା ପରି ଲାଗିଲା ପରି ମନେ ହେଉଥିଲା। ଏତିକି ବେଳେ ଅଭିଙ୍କର ଚେତା ଫେରି ଆସିଥିଲା। ପ୍ରଥମେ ସେ ନିଜକୁ କେଉଁଠାରେ ଅଛନ୍ତି ଆବିଷ୍କାର କରିପାରୁନଥିଲେ। ଚତୁର୍ଦ୍ଦିଗକୁ ନଜର ବୁଲାଉ ବୁଲାଉ ପ୍ରିୟା ଓ ରାଜୁର କଥାବାର୍ତ୍ତା କିଛି କାନରେ ପଡୁଥିଲା। ହଠାତ୍ ନଜର ଅଟକି ଯାଇଥିଲା ସେହି ଚେହେରା ଉପରେ, ଯେଉଁ ଚେହେରାକୁ ବର୍ଷ ବର୍ଷ ଧରି ଛୁରୀ ହେଉଥିଲେ। ଅନେକ ବର୍ଷ ପରେ ସେ ଚେହେରା ପୁଣି ଆଖିରେ ଲିଭିବ ବା କେମିତି?

କିନ୍ତୁ ନିଜକୁ ଟିକେ ସମ୍ଭାଳି ନେଲେ। ନିଷ୍ପତ୍ତି କରିପାରୁନଥିଲେ। ଖୁସିରେ ପ୍ରିୟାକୁ ଚିତ୍କାର କରି ଡାକି କୁଣ୍ଢେଇ ପକେଇବେ ନା ତା ପାଦ ତଳେ ଲୁଟି ଯାଇ କ୍ଷମା ପ୍ରାର୍ଥନା କରିବେ। ଯାହା ସହ ଦିନେ ଛଳନା କରିଥିଲେ, ହୃଦୟର ଅନେକ ଆଘାତ ଦେଇଥିଲେ, ନିରିମାଖି ମନକୁ ଚୁରମାର କରିଦେଇଯାଇଥିଲେ, ପବିତ୍ର ଭଲ ପାଇବାକୁ ସମ୍ମାନ ଦେଇପାରି ନଥିଲେ, ଆଜି ସେଇ ପବିତ୍ର ଭଲ ପାଇବାକୁ ପୁନର୍ବାର ସାମ୍ନାରେ ଦେଖି ନିଜକୁ ଧିକ୍କାର କରୁଥିଲେ। କେମିତି ନିଜକୁ ପ୍ରିୟା ସମ୍ମୁଖରେ ଉପସ୍ଥିତ କରିବେ ବୁଝିପାରୁ ନଥିଲେ। ଚୁପଚାପ ବେଡ୍ ଉପରୁ ଓହ୍ଲେଇବାକୁ ଚେଷ୍ଟା କରୁଥିବା ଅବସ୍ଥାରେ ପ୍ରିୟା ଦୌଡ଼ି ଆସିଲା। ଚାରିଚକ୍ଷୁର ମିଳନରେ ହିଁ ଝରି ଆସୁଥିଲା ଏତେ ବର୍ଷର ବିଚ୍ଛେଦର ଯନ୍ତ୍ରଣା, ମାନ ଅଭିମାନ ସବୁ କିଛି। ଦୁହେଁ ଦୁହିଁଙ୍କୁ ଆଉ ଗୋଟିଏ ମୁହୂର୍ତ୍ତ ବି ଦୂରରେ ରହିବା ଅସମ୍ଭବ ହୋଇଯାଉଥିଲା। ପ୍ରିୟା ଆଗେଇ ଆସୁଥିଲା ଅଭିଙ୍କ ପାଖକୁ ଆଉ ମାତ୍ର 5 ଇଞ୍ଚର ବ୍ୟବଧାନ। ଏଥର ଅଭି ଜାବୁଡ଼ି ଧରି ଭୋ ଭୋ କାନ୍ଦିବାକୁ ଲାଗିଲେ। ଜଣେ ନୀରବରେ ଲୁହ ଚରାଉଥିଲେ ତ ଆଉ ଜଣେ ଚିତ୍କାର କରି ଏକାଥରେ କି ସବୁ କୋହକୁ ବାହାର କରିଦେଉଥିଲେ। ୱାର୍ଡର ଅନ୍ୟ ବେଡ୍ରେ ଶୋଇଥିବା ରୋଗୀମାନେ ମଧ୍ୟ ନୀରବରେ ସ୍ତବ୍ଧ ହୋଇ ପାଗଳ ପ୍ରେମୀ ଯୁଗଳଙ୍କ ଭଲ ପାଇବାକୁ ସଲାମ କରୁଥିଲେ। ଏତିକି ବେଳେ ରାଜୁ ଦୌଡ଼ି ଯାଇଥିଲା ହସ୍ପିଟାଲର ପ୍ରବେଶ ଦ୍ୱାରରେ ପୂଜା ପାଉଥିବା ବକ୍ରତୁଣ୍ଡଙ୍କ ପୂଜା ଥାଳିରୁ ଠକାଏ ସିନ୍ଦୁର ଧରି ଅଭିଙ୍କ ହାତରେ ଦେଇଥିଲେ ଆଉ ନିବେଦନ କରିଥିଲେ ପୂଜାର ମଥାରେ ଭରିଦେବାକୁ। ଆଉ ଲୋଡ଼ା ନଥିଲା

0: ପାଞ୍ଜି ନକ୍ଷତ୍ର କିଶୁଭ ଅମୃତ ବେଳାର ଗଣନା। ଅବିଳମ୍ବେ ପ୍ରିୟାର ମଥାରେ ସିନ୍ଦୁର ଦେଇ ଆପଣେଇ ନେଲେ ସାରା ଜୀବନ ଜୀବନ ସାଥୀ ରୂପେ। ପ୍ରିୟା କିନ୍ତୁ ମୁଦ୍ରିତ ଆଖିରେ ଶୁଣି ପାରୁଥିଲା ଶୁଭ ସାହାନୁଇ ଯୋଡ଼ି ମହୁରୀ ଶଙ୍ଖ ହୁଳହୁଳିର ପ୍ରଚଣ୍ଡ ଧ୍ୱନି।
1: ବନ୍ଧୁଗଣ, ଶୁଣୁଥିଲେ ଗାଳ୍ପିକା ରଶ୍ମିରଞ୍ଜିତା ସିଂଙ୍କ କ୍ଷୁଦ୍ର ଗଳ୍ପ ଫୁଲ ପାଖୁଡ଼ାରେ ଶୀତର ଦ୍ୱିତୀୟ ଭାଗ। ଗାଳ୍ପିକା ରଶ୍ମିରଞ୍ଜିତା ସିଂ ସାମ୍ପ୍ରତିକ ସମୟର ଜଣେ ପ୍ରଚଣ୍ଡ ପ୍ରତିଶ୍ରୁତି। ଉଭୟ ଗଳ୍ପ ଓ କବିତା ରଚନା କରୁଥିବା ରଶ୍ମିରଞ୍ଜିତାଙ୍କ ଅନେକ ଗଳ୍ପ କବିତା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ଓ ଆଦୃତ। ସମାଜର ବିଭିନ୍ନ ଘଟଣାବଳୀକୁ ନେଇ ଆମ ଆଖପାଖରେ ବିଚରଣ କରୁଥିବା ଚରିତ୍ରମାନଙ୍କ ଦ୍ୱାରା ନିଜର ଭାବକୁ ଗଳ୍ପ କବିତାରେ ସୁନ୍ଦର ଭାବରେ ସେ ପରିପ୍ରକାଶ କରି ଆସିଛନ୍ତି। ସମାଜ ସେବାକୁ ନିଜ ବ୍ରତ ଓ ବୃତ୍ତି ଭାବରେ ଆଦରି ନେଇଥିବା ରଶ୍ମିରଞ୍ଜିତାଙ୍କ ମର୍ମସ୍ପର୍ଶୀ ଗଳ୍ପ ଫୁଲ ପାଖୁଡ଼ାରେ ଶୀତ ଆପଣଙ୍କୁ ଭଲ ଲାଗିଥିବ ବୋଲି ମୋର ଆଶା। ତେବେ ବନ୍ଧୁଗଣ, ଏହି ସୁନ୍ଦର ଗଳ୍ପ ପରେ ଆସନ୍ତୁ ନା ନେଇଯିବା ଗୋଟିଏ ସୁନ୍ଦର ସଙ୍ଗୀତମୟ ବିରତି।

ସଙ୍ଗୀତମୟ ବିରତି ପରେ ପୁଣି ଥରେ ସମସ୍ତଙ୍କୁ ସ୍ୱାଗତ କରୁଛି। ବନ୍ଧୁଗଣ, ଆଜି ହେଉଛି ଜୁନ ମାସ 22 ତାରିଖ। ପ୍ରତିବର୍ଷ ଜୁନ 22 ତାରିଖରେ ସମଗ୍ର ବିଶ୍ୱରେ ବିଶ୍ୱ ବର୍ଷାବନ ଦିବସ ବା ୱାର୍ଲ୍ଡ ରେନ୍ ଫରେଷ୍ଟ ଡେ ପାଳନ କରାଯାଏ। ଏହି ଦିବସ କେବଳ ଏକ ତାରିଖ ନୁହେଁ, ବରଂ ଏହା ଆମ ପୃଥିବୀର ସବୁଠାରୁ ମୂଲ୍ୟବାନ ଓ ଜୀବନ୍ତ ସମ୍ପଦ ବର୍ଷାରଣ୍ୟ ବା ରେନ୍ ଫରେଷ୍ଟକୁ ବଞ୍ଚାଇବା ପାଇଁ ଏକ ମହାନ ସଂକଳ୍ପର ଦିନ। ବର୍ଷାରଣ୍ୟଗୁଡ଼ିକୁ ପୃଥିବୀର ଫୁସ୍ଫୁସ୍ ବା ଲଙ୍ଗ୍ସ ଅଫ୍ ଦ ଅର୍ଥ ବୋଲି କୁହାଯାଏ। ଏହି ଦିବସ ଆମକୁ ମନେ ପକାଇ ଦିଏ ଯେ କେମିତି କ୍ରମାଗତ ଭାବେ ହ୍ରାସ ପାଉଥିବା ଜଙ୍ଗଲକୁ ସୁରକ୍ଷା ଦେଇ ଆମେ ଆମର ଭବିଷ୍ୟତକୁ ସୁରକ୍ଷିତ କରିପାରିବା। ବର୍ଷାରଣ୍ୟଗୁଡ଼ିକ ହେଉଛି ପ୍ରକୃତିର ସବୁଠାରୁ ବଡ଼ ଚମତ୍କାର। ପୃଥିବୀରେ ମୋଟ ଭୂଭାଗର ମାତ୍ର କମ୍ ଅଂଶ ଆବୃତ କରିଥିଲେ ମଧ୍ୟ ଏହି ଜଙ୍ଗଲଗୁଡ଼ିକରେ ବିଶ୍ୱର ଅଧାରୁ ଅଧିକ ଜୀବଜନ୍ତୁ ଓ ବୃକ୍ଷଲତା ବାସ କରନ୍ତି। ଆମାଜନ ଠାରୁ ଆରମ୍ଭ କରି କଙ୍ଗୋ ବେସିନ୍ ଏବଂ ଆମ ଭାରତର ପଶ୍ଚିମଘାଟ ପର୍ବତମାଳା ପର୍ଯ୍ୟନ୍ତ ଏହି ବର୍ଷାରଣ୍ୟଗୁଡ଼ିକ ଜୈବ ବିବିଧତା ବା ବାୟୋଡାଇଭର୍ସିଟିର ଗନ୍ତାଘର। ଏହି ଜଙ୍ଗଲଗୁଡ଼ିକ ବାୟୁମଣ୍ଡଳରୁ ପ୍ରଚୁର ପରିମାଣରେ ଅଙ୍ଗାରକାମ୍ଳ ବା କାର୍ବନ୍ ଡାଇଅକ୍ସାଇଡ୍ ଶୋଷଣ କରି ଆମକୁ ଅମ୍ଳଜାନ ପ୍ରଦାନ କରନ୍ତି ଏବଂ ଗ୍ଲୋବାଲ୍ ୱାର୍ମିଂ ବା ବିଶ୍ୱ ଉତ୍ତାପନକୁ ନିୟନ୍ତ୍ରଣରେ ରଖନ୍ତି। ଆଧୁନିକ ଚିକିତ୍ସା ବିଜ୍ଞାନରେ ବ୍ୟବହୃତ ହେଉଥିବା ଅନେକ ଜୀବନ ରକ୍ଷାକାରୀ ଔଷଧର ମୂଳ ଉତ୍ସ ଏହି ବର୍ଷାରଣ୍ୟର ଗଛଲତାମାନଙ୍କରୁ ହିଁ ମିଳିଥାଏ। ଏହି ନିବିଡ଼ ଜଙ୍ଗଲଗୁଡ଼ିକ ବିଶ୍ୱର ଜଳବାୟୁ ଓ ବର୍ଷା ଚକ୍ରକୁ ସନ୍ତୁଳିତ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି। ତେବେ ଏହାର ଆହ୍ୱାନ ଓ ସଙ୍କଟ ବିଷୟରେ ଦେଖିବାକୁ ଗଲେ ପାଇବା ଯେ ଆଜିର ମଣିଷ ନିଜର ସ୍ୱାର୍ଥ ଓ ଶିଳ୍ପାୟନରେ ଅନ୍ଧ ଦୌଡ଼ରେ ଏହି ଅମୂଲ୍ୟ ସମ୍ପଦକୁ ଧ୍ୱଂସ କରିବାରେ ଲାଗିଛି। ପ୍ରତି ମିନିଟରେ ଏକର ଏକର ବର୍ଷାରଣ୍ୟ କଟାଯାଉଛି। ଜଙ୍ଗଲ ନଷ୍ଟ ହେବା ଦ୍ୱାରା ଅସଂଖ୍ୟ ବନ୍ୟଜନ୍ତୁ ନିଜର ଆଶ୍ରୟସ୍ଥଳୀ ହରାଉଛନ୍ତି। ଜଳବାୟୁ ପରିବର୍ତ୍ତନର ତାଣ୍ଡବ ବଢ଼ୁଛି ଏବଂ ଅଦିନିଆ ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଉଛି। ପ୍ରକୃତି ବିନା ମଣିଷର ଅସ୍ତିତ୍ୱ ଅସମ୍ଭବ, କିନ୍ତୁ ମଣିଷ ବିନା ପ୍ରକୃତି ସଦା ସର୍ବଦା ସୁରକ୍ଷିତ। ଏହି ସତ୍ୟକୁ ଆମକୁ ବୁଝିବାକୁ ହେବ, ବର୍ଷାରଣ୍ୟର କ୍ରନ୍ଦନକୁ ଆମକୁ ଶୁଣିବାକୁ ହେବ। ତେବେ ବନ୍ଧୁଗଣ, ବିଶ୍ୱ ବର୍ଷାରଣ୍ୟ ଦିବସ ଆମକୁ ନିରାଶ ହେବାକୁ ଶିଖାଏ ନାହିଁ, ବରଂ ଏକ ନୂତନ ଆଶା ଓ ସଂକଳ୍ପର ସୂତ୍ରପାତ କରେ। ଜଙ୍ଗଲ ହୁଏତ ଆମ ଘରଠାରୁ ହଜାର ହଜାର କିଲୋମିଟର ଦୂରରେ ଥାଇପାରେ, କିନ୍ତୁ ଆମର ପ୍ରତିଟି ଛୋଟ ପଦକ୍ଷେପ ଏହାର ସୁରକ୍ଷାରେ ସହାୟକ ହୋଇପାରିବ। ରିସାଇକଲ୍ ସାମଗ୍ରୀ ବ୍ୟବହାର କରି ଆମେ ପରୋକ୍ଷରେ ଗଛ କଟା ରୋକିପାରିବା। ଆମ ଚାରିପାଖରେ ଅଧିକରୁ ଅଧିକ ଗଛ ଲଗାଇ ଆମେ ନିଜ ସ୍ତରରେ ସବୁଜିମା ବୃଦ୍ଧି କରିପାରିବା। ପରିବେଶ ସୁରକ୍ଷା ବିଷୟରେ ଆଗାମୀ ପିଢ଼ି ଓ ସମାଜକୁ ସଚେତନ କରାଇବା ଆମ ସମସ୍ତଙ୍କର ଦାୟିତ୍ୱ। ଆସନ୍ତୁ ବନ୍ଧୁଗଣ, ଆଜିର ଏହି ପବିତ୍ର ବିଶ୍ୱ ବର୍ଷାରଣ୍ୟ ଦିବସରେ ଆମେ ସମସ୍ତେ ମିଶି ଏକ ଶପଥ ନେବା, ପୃଥିବୀକୁ କେବଳ ସିମେଣ୍ଟ ଓ କଂକ୍ରିଟର ଜଙ୍ଗଲ ହେବାକୁ ନ ଦେଇ ଏହାକୁ ସବୁଜ ଶ୍ୟାମଳ ଓ ପ୍ରାଣବନ୍ତ କରି ରଖିବା। ଯଦି ଆଜି ଆମେ ପ୍ରକୃତିକୁ ବଞ୍ଚାଇବା, ତେବେ ଆସନ୍ତାକାଲି ପ୍ରକୃତି ଆମର ଭବିଷ୍ୟତକୁ ବଞ୍ଚାଇବା। ସବୁଜିମାରେ ହିଁ ଜୀବନ, ବର୍ଷାରଣ୍ୟ ହିଁ ପୃଥିବୀର ସ୍ପନ୍ଦନ। ବନ୍ଧୁଗଣ, ସମୟର ସ୍ରୋତ

ତ ଅଟକେ ନାହିଁ। ଆଉ ଦେଖୁ ଦେଖୁ ଶବ୍ଦ ଓ ଭାବନାର ଏହି ସାରସ୍ୱତ ସନ୍ଧ୍ୟା ଏବେ ସମାପ୍ତି ଆଗକୁ ଗତି କଲାଣି। ଶବ୍ଦର ଯାତ୍ରା କେବେ ସରି ନାହିଁ, କବିତାର ଅନ୍ତ କେବେ ହୁଏ ନାହିଁ। ମଞ୍ଚର ଆଲୋକ ହେଲେ ବି ଶେଷ, ହୃଦୟରେ ରହିବ ସାହିତ୍ୟର ସନ୍ଦେଶ।

ବନ୍ଧୁଗଣ, ଆଜିର ଏହି କାର୍ଯ୍ୟକ୍ରମ ସନ୍ଧ୍ୟାର ସମାପ୍ତି ସିନା ହେଇଆସିଲା, ହେଲେ ତଥାପି ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରିବି ଯେ ଆମର କାର୍ଯ୍ୟକ୍ରମଗୁଡ଼ିକ ଆପଣମାନଙ୍କୁ କେମିତି ଲାଗୁଛି ନିଜର ମତାମତ ଆମ ପାଖକୁ ନିଶ୍ଚିତ ଭାବରେ ପଠେଇବେ। ଆମ ପାଖକୁ ଚିଠି ଲେଖିବା ପାଇଁ ଆମର ଠିକଣା ହେଲା ସାପ୍ତାହିକୀ କାର୍ଯ୍ୟକ୍ରମ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଚିଠି ଲେଖି ନ ପାରିଲେ ମଧ୍ୟ ନିଜର ସୁନ୍ଦର ସୁଚିନ୍ତିତ ମତାମତଗୁଡ଼ିକ ଆମ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ଆମ ପାଖକୁ ପହଞ୍ଚାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ଏବେ ପୁଣି ଭେଟ ହେବା ଆଉ ଏକ ସୁନ୍ଦର ସନ୍ଧ୍ୟାରେ ଆଉ ଏକ ମନୋରମ କାର୍ଯ୍ୟକ୍ରମ ସହିତ। ଆପଣଙ୍କ ଚିଠି ଅପେକ୍ଷାରେ ରହିଲି, ଆଜି ପାଇଁ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ପ୍ରିୟ ରେଡିଓ ସାଥୀ ଲିପ୍ସା ନାୟକ। ରହିଲି, ନମସ୍କାର।

0: ଘରଟା 1970ରେ ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: आकाशवाणी भवानी पटना सबुबेले आपणंक सेवारे।
1: ସତୁରିରେ ତିଆରି ହେଇଥିଲା ରାଇଟ୍, ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: 1, 2, 3, 4.
1: ଶୁଣ, ଚା ନିଅ। ଆରେ ଚା ନିଅ ମ।
2: ଗଲ।
1: କଣ ଏମିତି ଗଣି ପକଉଛ ଯେ?
2: ଆରେ ଖବରକାଗଜର ଚାରି ପୃଷ୍ଠା ଓଲଟେଇଲେଣି, ସ୍ଥାନୀୟ ଖବର ଗୋଟେ ବି ନାହିଁ।
1: ଓହୋ, ଆରେ ବାବା, ଏତେ କାହିଁକି? ଆମ ରେଡିଓଟା ଅନ୍ କଲନି। ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ, ବା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ ଆକାଶବାଣୀ ଭବାନୀପାଟଣା ଟ୍ୟୁନ୍ କର। ପ୍ରତ୍ୟେକ ଦିନ ସକାଳ 10:10 11:10 ଯାଏଁ ସ୍ଥାନୀୟ ଖବର ଆଉ ମନପସନ୍ଦର ଗୀତକୁ ନେଇ କାର୍ଯ୍ୟକ୍ରମ।

0: आकाशवाणी संसद मार्ग नई दिल्ली 110001।
1: मैं आपको निमंत्रण देता हूँ मेरे मन की बात के लिए आपके मन की बात भी जुड़नी चाहिए।
2: ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍, ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ଆକାଶବାଣୀ ପର
4: ମେରି ମନ୍ କି ବାତ୍ କେ ସମ୍ବନ୍ଧ ମେ ଅଗର ଆପ କୁଛ କହିନା ଚାହତେ ହେ ତୋ ଆପ ମନ୍ କି ବାତ୍ ଆକାଶବାଣୀ ସଂସଦ ମାର୍ଗ ନଈ ଦିଲ୍ଲୀ ଅଗର ଚିଠି ବି ଭେଜ ଦେଗେ ଔର କୁଛ ସୁଝାଉ ଦେଗେ ଜରୁର ମୁଝ ତକ ପହଞ୍ଚ ଜାଏଗା ଆଉ ମୈଁ ଜରୁର ଉସକୋ ଗମ୍ଭୀରତା ସେ ଲୁଙ୍ଗା।
3: ଯଦି ଆପ ମାନନୀୟ ପ୍ରଧାନମନ୍ତ୍ରୀ କୋ ମନ୍ କି ବାତ୍ କେ ଲିଏ କୋଇ ସୁଝାଉ ଦେନା ଚାହତେ ହେ ତୋ ପତା ନୋଟ କରେ। ମନ୍ କି ବାତ୍

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଖଡ଼ିରେ ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ ଏବଂ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ବା ନାହିଁ, ଆମେ ସଶକ୍ତ ହେବା, ନିଜକୁ ରୋଜଗାରକ୍ଷମ କରିବା, ବିଶେଷ କରି ଆମେ ଯେଉଁ ବିକଶିତ ଭାରତର ସ୍ୱପ୍ନ ଦେଖିଛେ ତାକୁ ସାକାର କରିବା। ଏହି ଅବସରରେ ଆଜି ରହିଛି ଆଲୋଚନା ନିଶା ଦ୍ରବ୍ୟର ବ୍ୟବହାର ଏବଂ ଚୋରା ଚାଲାଣ ପ୍ରତିହତ କରିବାରେ ଯୁବପିଢ଼ିଙ୍କ ଭୂମିକା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଲେଖକ ତଥା ସ୍ତମ୍ଭକାର ଡକ୍ଟର ଦୁଇତିଚନ୍ଦ୍ର ସାହୁ।
1: ଭାରତ ଆଜି ବିଶ୍ୱର ଯୁବ ଦେଶ ଭାବରେ ପରିଚିତ। ଏହି ଯୁବଶକ୍ତି ଆମ ଦେଶର ବଡ଼ ସମ୍ପଦ। ଆପଣମାନେ ଜାଣନ୍ତି ସୁସ୍ଥ ସୁନ୍ଦର ପ୍ରଗତିଶୀଳ ଭାରତ ଗଠନ ପାଇଁ ଯୁବପିଢ଼ିଙ୍କର ଅବଦାନ ଅପରିହାର୍ଯ୍ୟ। କିନ୍ତୁ ଆଜି ଯେଉଁ ସମସ୍ୟା ଆମ ସମାଜ ଓ ରାଷ୍ଟ୍ରର ଭବିଷ୍ୟତ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି ତାହା ହେଉଛି ନିଶାଦ୍ରବ୍ୟର ବୃଦ୍ଧିଶୀଳ ବ୍ୟବହାର ଆଉ ଏହାର ଚୋରାଚାଲାଣ। ଏହା କେବଳ ଏକ ଆଇନଗତ ସମସ୍ୟା ନୁହେଁ, ଆମର ଏହା ହେଉଛି ଏକ ସାମାଜିକ ଆର୍ଥିକ ସ୍ୱାସ୍ଥ୍ୟଗତ ସମସ୍ୟା। ଏହାର କୌଶଳପୂର୍ଣ୍ଣ ଚୋରାଚାଲାଣ ପୋଲିସ ପାଇଁ ସବୁବେଳେ ବଡ଼ ଚ୍ୟାଲେଞ୍ଜ ହେଇକି ଆସିଛି। ଯୁବକର ହାତରେ ପୁସ୍ତକ ଓ କୌଶଳ ଥିଲେ ରାଜ୍ୟ ଓ ଦେଶ ଗଢେ ଏବଂ ବଢେ, ନିଶା ଥିଲେ କିନ୍ତୁ ଭବିଷ୍ୟତ ଭାଙ୍ଗେ। ଆଜିର ସମାଜରେ ନିଶାଦ୍ରବ୍ୟର ବ୍ୟବହାର ଏକ ଗୁରୁତର ସାମାଜିକ ଆଉ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଦେଖାଯାଇଛି। ଆପଣମାନେ ଜାଣନ୍ତି ଆମର ନିଶାଦ୍ରବ୍ୟ ଭାବରେ ଗଞ୍ଜେଇ, ବ୍ରାଉନ ସୁଗର, ହେରୋଇନ, ମଦ, ଅଫିମ, ନିକୋଟିନ ଜାତୀୟ ଦ୍ରବ୍ୟ, ସିଗାରେଟ, ତମାଖୁ, ଗୁଟ୍କା, ଭେପିଂ ଯାହା ଆମର ଇ ସିଗାରେଟ, ଏବଂ କିଛି ନିର୍ଦ୍ଦିଷ୍ଟ ଔଷଧର ଅପବ୍ୟବହାର, ସିନ୍ଥେଟିକ୍ ଡ୍ରଗ୍ସ, ଏସବୁ ମାଦକ ଦ୍ରବ୍ୟ ବ୍ୟକ୍ତିର ସ୍ୱାସ୍ଥ୍ୟକୁ କେବଳ ନଷ୍ଟ କରେନି, ତାଙ୍କର ପରିବାର, ସମାଜ, ଜାତିର ଭବିଷ୍ୟତକୁ ମଧ୍ୟ ବିପଦରେ ପକାଉଛି। ଚିନ୍ତାର ବିଷୟ ହେଉଛି ଯେ ଏହାର ଶିକାର ସବୁଠାରୁ ହେଉଛନ୍ତି ଯୁବପିଢ଼ି। ତେଣୁ ଓଡ଼ିଆରେ ଗୋଟେ ଢେଗ ଅଛି, ନିଶାର ନିଆଁ ଧୀରେ ଜଳେ ଜୀବନ ସାରା ପୋଡ଼ିଦିଏ। କୌତୁହଳ, ସାଙ୍ଗସାଥୀଙ୍କର ପ୍ରଭାବ, ମାନସିକ ଚାପ, ବେକାରୀ ସମସ୍ୟା, ଭୁଲ ସଙ୍ଗତି, ଏସବୁ କାରଣରୁ ଆମର ଯୁବକମାନେ ନିଶା ପ୍ରତି ସହଜରେ ଆକର୍ଷିତ ହେଉଛନ୍ତି। ସିଗାରେଟ୍, ଗୁଟ୍କାରୁ ଆରମ୍ଭ ହୋଇକି ଧୀରେ ଧୀରେ ଧୀରେ ମଦ ଓ ଡ୍ରଗ୍ସ ପର୍ଯ୍ୟନ୍ତ ସେମାନେ ଖେପି ଯାଉଛନ୍ତି। ଅର୍ଥାଭାବରୁ ଅନେକ ଯୁବକମାନେ ବିକଳ୍ପ ନିଶା ଭାବରେ ଆମର ବଜାରରେ ମିଳୁଥିବା କଫ୍ ସିରପ୍ ଏବଂ ତରଳ ହ୍ୱାଇଟନର ଭଳି ଭୟଙ୍କର ରାସାୟନିକ ଦ୍ରବ୍ୟକୁ ମଧ୍ୟ ଗ୍ରହଣ କରୁଛନ୍ତି। ନିଶା ଥରେ ଏମିତି ଏକ ଅଭ୍ୟାସ ଯେ ନିଶା ଥରେ ହେଇଗଲେ ଏଥିରୁ ମୁକ୍ତି ପାଇବା ଭାରି କଷ୍ଟ। ନିଶା ମଣିଷର ବିବେକ, ଆତ୍ମବିଶ୍ୱାସ, କାର୍ଯ୍ୟଦକ୍ଷତାକୁ ନଷ୍ଟ କରେ, ଫଳରେ ଶିକ୍ଷା, କ୍ୟାରିୟର ଓ ସାମାଜିକ ମଧ୍ୟ ପ୍ରଭାବିତ ହୁଏ। ସେଇଥିପାଇଁ କଥାରେ ଅଛି, ଖରାପ ସଙ୍ଗ ଯିଏ ମିଶେ ନିଜ ଭବିଷ୍ୟତ ନିଜେ ନାଶେ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଅନେକ ଥର ମନ୍ କି ବାତ୍ରେ ନିଶାମୁକ୍ତ ଭାରତ ଗଠନର ଆହ୍ୱାନ ଦେଇଛନ୍ତି। 2047 ସୁଦ୍ଧା ବିକଶିତ ଭାରତର ଯେଉଁ ସ୍ୱପ୍ନ ସାକାର କରିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଯେଉଁ ଆହ୍ୱାନ ଦେଇଛନ୍ତି ଯୁବଶକ୍ତିକୁ, ତାକୁ ପୂରଣ କରିବାକୁ ହେଲେ ନିଶାମୁକ୍ତ ଭାରତ ଗଠନ ସହ ଆମର ଯୁବଶକ୍ତିମାନେ ନବସୃଜନ, କ୍ରୀଡ଼ା, କୌଶଳ ବିକାଶ, ଆମର ସେଥିପାଇଁ ସ୍କିଲ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଓ ରାଷ୍ଟ୍ର ଗଠନ କାର୍ଯ୍ୟରେ ସଚେତନ ଓ ଦାୟିତ୍ୱବାନ ହେବାକୁ ପଡ଼ିବ ବୋଲି ଅନେକ ଥର ଭାରତର ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନିବେଦନ କରିଆସୁଛନ୍ତି। କାରଣ ଭାରତର ମୋଟ ଜନସଂଖ୍ୟାର ବଡ଼ ସିଂହଭାଗ ହେଉଛନ୍ତି ଯୁବଗୋଷ୍ଠୀ। ବିକଶିତ ଭାରତ, ଉଚ୍ଚ ଅଟ୍ଟାଳିକା, ରାସ୍ତା, ଶିଳ୍ପାୟନ ବା ଭିତ୍ତିଭୂମିର ବିକାଶରେ କେବେ ହେବନି। ଦେଶର ଯଦି ନାଗରିକମାନଙ୍କର ସର୍ବୋପରି ଯୁବପିଢ଼ିଙ୍କର ଚରିତ୍ର ଓ ମୂଲ୍ୟବୋଧର ଉପରେ ଦେଶର ବିକାଶ ନିର୍ଭରଶୀଳ। ତେଣୁ ନିଶାମୁକ୍ତ ଯୁବପିଢ଼ି ଆମର ଦେଶର ସକ୍ଷମ, ସ୍ୱାବଲମ୍ବୀ ଓ ସମୃଦ୍ଧ ଭାରତର ଗୋଟେ ମୂଳଦୁଆ। ସମସ୍ତଙ୍କ ପାଇଁ ଆଜିର ଏଇ ନିଶା ଯୋଉ କାରବାର ଚାଲିଛି, ଏଟା ହଉଛି ଗୋଟେ ସତର୍କ ଘଣ୍ଟି। ସାଇ ବସ୍ତିରେ ଯୋଉ ଦେଶୀ ଭାଟି ଗୁଡିକ ଅଛି, ଆଦିବାସୀ ଜନଜୀବନକୁ ବିପନ୍ନ କରୁଛି। ତେଣୁ ଏସବୁ ଦୃଷ୍ଟିରୁ ଆମ ପାଇଁ ଏକ ବଡ଼ ପ୍ରଶ୍ନ ହଉଛି ଯେ ସତରେ ଏ ସମସ୍ୟାର ସମାଧାନ ସମ୍ଭବ ନୁହେଁ କି, ନା ଏଥିରୁ ଯୁବପିଢ଼ି ଭୂମିକା କଣ ହେଇପାରେ? ନିଶ୍ଚିତ ଅଛି ଏହାର ସମାଧାନ। ପ୍ରଥମ କଥା ହେଲା, ଯୁବପିଢ଼ିଙ୍କୁ ନିଜଠାରୁ ଆରମ୍ଭ କରିବାକୁ ହେବ। ନିଜେ ପ୍ରଥମେ ଏହାକୁ ନା କହିବାକୁ ହେବ, ଏଥିପାଇଁ ସାହସ ଦେଖାଇବାକୁ ହେବ। ସାଙ୍ଗସାଥୀଙ୍କ ଚାପ, କୌତୁହଳ, ଆଧୁନିକତାର ଭ୍ରାନ୍ତ ଧାରଣାରୁ ନ ପଡି ସେମାନେ ଏକ ସ୍ୱଚ୍ଛତ ଭାବରେ ସେଥିପ୍ରତି ଆକୃଷ୍ଟ ନହୋଇ ଏକ ସ୍ୱାଭାବିକ ଜୀବନ ବଞ୍ଚାଇବାକୁ ପଡିବ। ସେହିପରି ଯୁବକ ଯୁବତୀ ମାନେ ନିଜ ଅଞ୍ଚଳରେ ନିଶା ବିରୋଧର ସଚେତନର ଦୂତ ହେଇପାରିବେ। ବିଦ୍ୟାଳୟ, ମହାବିଦ୍ୟାଳୟ, ଯୁବ ସଂଗଠକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଗ୍ରାମ ଯୁବକ ସଂଘ ମଧ୍ୟରେ ନିଶା ବିରୋଧୀ ଅଭିଯାନ କରିପାରିବେ। ପଥପ୍ରାନ୍ତ, ନାଟକ, ଚିତ୍ରାଙ୍କନ, ରାଲି, ସାଇକେଲ ଯାତ୍ରା, ସୋସିଆଲ ମିଡିଆ କ୍ୟାମ୍ପେନ୍ ଭଳି କାର୍ଯ୍ୟକ୍ରମ ମଧ୍ୟ କରିପାରିବା। ଏବଂ ବିଶେଷ କରି ଆମର ବିଦ୍ୟାଳୟ, ମହାବିଦ୍ୟାଳୟରେ କ୍ରୀଡ଼ାକୁ ଅଧିକ ପ୍ରାଧାନ୍ୟ ଦେବାକୁ ହେବ। ସେଥିପାଇଁ ଭାରତ ସରକାର ଖେଲୋ ଇଣ୍ଡିଆ ସ୍ଲୋଗାନ ରଖିଛନ୍ତି, ଯୋଉଥିରେ ଗ୍ରାମାଞ୍ଚଳର ଯୁବକମାନଙ୍କୁ, ଯୋଉ ରୁରାଲ ଟ୍ୟାଲେଣ୍ଟ ଗୁଡାକୁ ଦେଶରେ ସର୍ବୋଚ୍ଚ ଖେଳରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯାଇଛି। ତେଣୁ ନିଶାଦ୍ରବ୍ୟର ଚୋରାଚାଳନ ରୋକିବାରେ ମଧ୍ୟ ଯୁବପିଢ଼ିଙ୍କର ସହଯୋଗ ନିହାତି ଭାବରେ ବଡ଼ ଗୁରୁତ୍ୱପୂର୍ଣ୍ଣ। ନିଜ ଅଞ୍ଚଳର ଯୋଉ ସନ୍ଦେହଜନକ କାର୍ଯ୍ୟକଳାପ ହେଉଛି, ଅବୈଧ ନିଶା କାରବାର ହେଉଛି, ଚୋରାଚାଳନ ହେଉଛି, ସେ ସମ୍ପୃକ୍ତରେ ଆମେ ପ୍ରଶାସନ, ପୁଲିସ, ନାର୍କୋଟିକ୍ସ ବିଭାଗକୁ ଅବଗତ କରାଇବାକୁ ପଡ଼ିବ।

0: ନାଗରିକ ସଚେତନତା ଓ ସହଯୋଗ ବିନା କୌଣସି କାର୍ଯ୍ୟ ସମ୍ଭବ ନାହିଁ, ସରକାର ଏକାକୀ କରିପାରିବେ, ତେଣୁ ଏ ଦିଗରେ ଯୁବପିଢ଼ି ଅଗ୍ରସର ହେବା ଆବଶ୍ୟକ। ଓଡ଼ିଶାର ଯୁବପିଢ଼ି ନିଜ ଶକ୍ତିକୁ ସକାରାତ୍ମକ ଦିଗରେ ମଧ୍ୟ ବିନିଯୋଗ କରିବା ଆବଶ୍ୟକ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, ଉଦ୍ୟୋଗ, ଷ୍ଟାର୍ଟଅପ୍, ସ୍ୱେଚ୍ଛାସେବା, ସାମାଜିକ କାର୍ଯ୍ୟରେ ସକ୍ରିୟ ରହିଲେ ନିଶା ପ୍ରତି ଆଉ ଧୀରେ ଧୀରେ ଆକର୍ଷଣ କମିଯିବ। ଖାଲି ସମୟ ଓ ଦିଗହୀନତା ହିଁ ଏହା ଅନେକ କ୍ଷେତ୍ରରେ ଯୁବକମାନଙ୍କୁ ଭୁଲ ପଥକୁ ନେଇଥାଏ। ବେକାରରେ ନ ବସି ବିକଳ୍ପ ଉପାର୍ଜନ ପାଇଁ ଗୁରୁତ୍ୱ ଦେବା। ସବୁଠାରୁ ବଡ କଥା ହେଲା ଆଜିକା ଯୁଗ ହଉଛି ଡିଜିଟାଲର ଯୁଗ, ତେଣୁ ଡିଜିଟାଲ ଯୁଗରେ ଯୁବପିଢ଼ିମାନେ ସୋସିଆଲ ମିଡିଆ ପ୍ରତି ବେଶ ଆକୃଷ୍ଟ ହୋଇଥାନ୍ତି, ତେଣୁ ସୋସିଆଲ ମିଡିଆକୁ ଏକ ଆନ୍ଦୋଳନର ମାଧ୍ୟମ ବୋଲିକି ଆମେ କରିପାରିବା, ଯୋଉଠି ନିଶା ବିରୋଧୀ ଭିଡିଓ, ପୋଡକାଷ୍ଟ, ସଫଳତାର କାହାଣୀ ପ୍ରସାର କରି ଆମେ ହଜାର ହଜାର ଯୁବକ ଯୁବତୀଙ୍କୁ ପ୍ରଭାବିତ କରିପାରିବା, ଏବଂ ବିଶେଷ କରି ଓଡ଼ିଆ ଭାଷାରେ ଏସବୁ କଲେ ଆମ ଓଡ଼ିଶାର ଯୋଉ ନିଶା ନିବାରଣର ଦିଗରେ ବହୁତ ସହାୟକ ହବ। ଆଉ ଗୋଟେ କଥା ହେଲା ଯେ ଆମେ ଯେତେବେଳେ ଗୋଟେ ନିଶାଡିକୁ ଦେଖୁଛୁ ବା ନିଶାଗ୍ରସ୍ତ ଯୁବକ ଦେଖୁଛୁ, ସାଧାରଣତଃ ଆମର ଘୃଣା ଭାବ ପଳେଇ ଆସୁଛି, ତେଣୁ ନିଶା ବ୍ୟକ୍ତିଙ୍କୁ ଘୃଣା କରିବା ଆବଶ୍ୟକ ନାହିଁ, ତାକୁ ସ୍ୱାଭାବିକ ଜୀବନକୁ ଫେରାଇବା ଆଣିବା ପାଇଁ ଆମର ପରିବେଶ, ଆମ ଚାରିପାଖର ମଣିଷମାନେ ବହୁତ ଗୁରୁତ୍ୱପୂର୍ଣ୍ଣ, ତେଣୁ ସେଭଳି ଲୋକଙ୍କୁ ନିଶାମୁକ୍ତି କେନ୍ଦ୍ର, ପରାମର୍ଶଦାତା ଏବଂ ପରିବାରଙ୍କର ସ୍ନେହ ଶ୍ରଦ୍ଧା ଏବଂ ସମସ୍ତଙ୍କର ସହଯୋଗ ରହିବା ଆବଶ୍ୟକ। ତାଙ୍କୁ ପୁନର୍ବାସ ଯୋଉ ଆଶ୍ରୟସ୍ଥଳୀରେ ନେଇ ଯୁବପିଢ଼ିମାନଙ୍କୁ ତାଙ୍କର ମାନସିକ ପରିବର୍ତ୍ତନ କରିବା ଆବଶ୍ୟକ। ତେଣୁ ଦେଶର ଉନ୍ନତି, ଶାନ୍ତି, ସମୃଦ୍ଧି ପାଇଁ ନିଶାମୁକ୍ତ ଯୁବ ସମାଜ ଗୋଟିଏ ବଡ଼ ଜରୁରୀ। ଆମର ଯୁବପିଢ଼ି ଏ ଦିଗରେ ସଚେତନ, ଦାୟିତ୍ୱବାନ ଓ ସଂକଳ୍ପବଦ୍ଧ ଯଦି ହୁଅନ୍ତି ତେବେ ନିଶାଦ୍ରବ୍ୟର ସେବନ କମିବ, ଚୋରାଚାଲାଣ ବିରୋଧରେ ଏକ ବଡ଼ ସାମାଜିକ ଆନ୍ଦୋଳନ ଠିଆ ହେଇପାରିବ। ତେଣୁ ଆମେ ମୁଖ୍ୟତଃ ମନେ ରଖିବାକୁ ହେବ ଯେ ନିଶା ପ୍ରଥମେ ସାଙ୍ଗ ହେଇକି ଆସେ, ପରେ ଆମର ମାଲିକ ହେଇଯାଏ ଏବଂ ଶେଷରେ ମଣିଷକୁ ଦାସ କରିଦିଏ ଏବଂ ମଣିଷକୁ ନିଶେଷ କରିଦିଏ। ସବୁଠାରୁ ବଡ଼ କଥା ହେଲା ଯେ ଆମର ଅବକାରୀ ବିଭାଗର ସକ୍ରିୟତା ରହିବା ଆବଶ୍ୟକ, ବାରମ୍ବାର ଚଢ଼ାଉ ହେବା ଆବଶ୍ୟକ ଏବଂ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଆବଶ୍ୟକ। ଏହାଦ୍ୱାରା ଯୁବପିଢ଼ିମାନେ ଦେଖିବେ ଯେ ନିଶାଗ୍ରସ୍ତ ଲୋକମାନେ ଏବଂ ନିଶା କାରବାରରେ ସଂଶ୍ଲିଷ୍ଟ ଲୋକମାନେ କିଭଳି ଆଇନତଃ ଦଣ୍ଡ ପାଆନ୍ତି। ତା ସହିତ ସବୁଠାରୁ ବଡ କଥା ହେଲା ଆମେ ସବୁବେଳେ ସରକାରୀ ଚାକିରି ପ୍ରତି ଆମେ ଆକର୍ଷିତ ହୋଇଥାଉ। ଭାରତର ଯୁବପିଢ଼ି ବହୁତ ଶିକ୍ଷିତ ଏବଂ ସେମାନଙ୍କର କୌଶଳ ଅଧିକ ଉନ୍ନତ, ସେଥିପାଇଁ ଆମେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଯୋଉ ଆହ୍ୱାନ ରହିଛି ଯେ ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଉ ଆରମ୍ଭ ହୋଇଛି, ସେ ଷ୍ଟାର୍ଟଅପ୍ ଇଣ୍ଡିଆରେ ଆମେ ସହଯୋଗ କରିବା ଏବଂ ଏମିତି ଅନେକ ଷ୍ଟାର୍ଟଅପ୍ ଇଣ୍ଡିଆ ବିଶ୍ୱର ଅନ୍ୟ ଦେଶମାନଙ୍କର କମ୍ପାନୀମାନଙ୍କୁ ମଧ୍ୟ ଚକିତ କରିଦେଇଛି। ତେଣୁ ଆମର ଭାରତର ଯୁବପିଢ଼ିମାନେ ମଧ୍ୟ ନିଜ ବଳରେ ଆମେ ନିଜେ ଚାକିରି ଖୋଜିବା ଅପେକ୍ଷା ଅନ୍ୟକୁ ଚାକିରି ଦେବାରେ ସହାୟକ ହେବା, ଏବଂ ଏଥିପାଇଁ ଆସନ୍ତୁ ଆମେ ସଂକଳ୍ପ କରିବା ନିଶାକୁ ନା କରିବା ଆଉ ସୁସ୍ଥ ସମାଜ ଗଠନ କରିବା। ତା ସହିତ ଘରେ ଘରେ ଆମେ ବାର୍ତ୍ତା ପହଞ୍ଚାଇବା ଯେ ନିଶାମୁକ୍ତ ଭାରତ ଗଠନରେ ଆମେ ଜଣେ ସିପାହୀ ହେବା। ବିକଶିତ ଭାରତ ଆଉ ସୁସ୍ଥ ଭାରତ ଗଠନରେ ଆମର ଯୁବପିଢ଼ି ମାନଙ୍କର ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେବଳ ନିଶା ଛାଡିଲେ ହେବ ନାହିଁ, ନିଶା କାରବାରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ପଡିବ। ଆମେ ନିଶା କାରବାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଆମେ ସକ୍ରିୟ ଅଂଶଗ୍ରହଣ କରିବା, ଆମ ଅଞ୍ଚଳର ଆମ ଚାରିପାଖରେ ହେଉଥିବା ନିଶା କାରବାରକୁ ବନ୍ଦ କରିବାରେ ଆମେ ସଜାଗ ରହିବା, ଏବଂ ଆମେ ସମ୍ପୃକ୍ତ ବିଭାଗକୁ, ପୋଲିସକୁ ଏ ସମ୍ପର୍କରେ ଖବର ଦେବା, ଏବଂ ଏହାଦ୍ୱାରା ଆମେ ସୁସ୍ଥ ସମାଜ ଗଠନରେ ଜଣେ ଦକ୍ଷ ସିପାହୀ ହେଇପାରିବା ଏବଂ ବିକଶିତ ଭାରତ ଗଠନରେ ଆମର ପ୍ରମୁଖ ଭୂମିକା ଗ୍ରହଣ କରିବା। ତେଣୁ ଆସନ୍ତୁ ସମସ୍ତେ ମିଳିମିଶିକି ସଂକଳ୍ପ ନେବା ଯେ ନିଶା ଦ୍ରବ୍ୟର ବ୍ୟବହାରକୁ ରୋକିବା ଏବଂ ଚୋରାଚାଳନ ପ୍ରତିହତ କରିବାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା।
1: ଶୁଣୁଥିଲେ ଆଲୋଚନା ନିଶାଦ୍ରବ୍ୟର ବ୍ୟବହାର ଏବଂ ଚୋରା ଚାଲାଣ ପ୍ରତିହତ କରିବାରେ ଯୁବପିଢ଼ିଙ୍କ ଭୂମିକା, ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖକ ତଥା ସ୍ତମ୍ଭକାର ଡକ୍ଟର ଦ୍ୱିତୀଚନ୍ଦ୍ର ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। କେନ୍ଦ୍ର ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର 10ଟି ବିଦ୍ୟାଳୟ ମନୋନୀତ। ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 3 ଜଣଙ୍କୁ ପଦ୍ମବିଭୂଷଣ, 8 ଜଣଙ୍କୁ ପଦ୍ମଭୂଷଣ ଏବଂ 55 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ।

ରାଷ୍ଟ୍ରପତି 58 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି ରହିଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ, ସାଂସଦ ଓ ବିଧାୟକମାନେ ବୈଠକରେ ଉପସ୍ଥିତ ରହି ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି। ପରେ ଜିଲ୍ଲାସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୂର୍ବରୁ ଜଳସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ସମ୍ପର୍କିତ ଆଲୋଚନା ଶେଷ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ତାମିଲନାଡୁର ତିରୁଭଲ୍ଲୁଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5 ବୃଦ୍ଧି ପାଇଥିବା ନେଇ ଶ୍ରମମନ୍ତ୍ରୀ ଗଣେଶ ରାମ ସିଂହ କୁଣ୍ଟିଆ କହିଛନ୍ତି। ଦୁର୍ଘଟଣାରେ 70 ଉର୍ଦ୍ଧ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କ ସହାୟତା ପାଇଁ ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ SHVR 2025-26 ପୁରସ୍କାର ନିମନ୍ତେ ରାଜ୍ୟର 10 ସରକାରୀ ବିଦ୍ୟାଳୟକୁ ଚୟନ କରାଯାଇଛି। ପରିମଳ ଏବଂ ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁ ଜିମା ଏବଂ ଜୈବ ବିବିଧତା ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ପ୍ରମୁଖ ମାନଦଣ୍ଡକୁ ଭିତ୍ତି କରି ମୂଲ୍ୟାଙ୍କନ କରାଯାଇଥିଲା। ଏହାଦ୍ୱାରା ବିଦ୍ୟାଳୟଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ସହ ପରିବେଶ ସୁରକ୍ଷା ଦିଗରେ ଦାୟିତ୍ୱପୂର୍ଣ୍ଣ ଅଭ୍ୟାସଗୁଡ଼ିକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥାଏ। ସୂଚନା ଅନୁସାରେ ଜାତୀୟ ସ୍ତରରେ 29 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 191 ବିଦ୍ୟାଳୟକୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତ୍ୟେକ ବିଜେତା ବିଦ୍ୟାଳୟକୁ 1 ଲକ୍ଷ ଟଙ୍କା ନଗଦ ରାଶି, ସ୍ୱୀକୃତି ପ୍ରମାଣପତ୍ର ପ୍ରଦାନ ସହ 3-ଦିନିଆ ଭ୍ରମଣର ସୁଯୋଗ ମିଳିବ। ରାଜ୍ୟର ବିଭିନ୍ନ ସ୍ଥାନର ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କଟକ, ଅନୁଗୁଳ, ପାଲହଡ଼ା, ତାଲଚେର, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ବ୍ରହ୍ମପୁର, ଆସିକା ସମେତ 64 ସ୍ଥାନର ଇଂରାଜୀ ବନାନକୁ ପରିବର୍ତ୍ତନ କରାଯାଇଛି। ସମସ୍ତ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମକୁ ଏହାର ସଠିକ୍ ପ୍ରସାର ନିମନ୍ତେ ଅନୁରୋଧ କରାଯାଇଛି। ଇଂରାଜୀ ବନାନ ସଂଶୋଧନ ନେଇ ପୂର୍ବରୁ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ପାଠ୍ୟକ୍ରମ ପାଇଁ 94.5% କଟ୍ ଅଫ୍ ରହିଥିବା ବେଳେ ପଦାର୍ଥ ବିଜ୍ଞାନରେ 96.5%, ପ୍ରାଣୀ ବିଜ୍ଞାନରେ 94.83% କଟ୍ ଅଫ୍ ରହିଛି। ସେହିପରି ବିଜେପି ସ୍ୱୟଂଶାସିତ ମହାବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସରେ କଟ୍ଅଫ୍ 92% ରହିଛି। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ସମନ୍ୱିତ ସ୍ନାତକ ଆଇନ ବିଭାଗରେ କଟ୍ଅଫ୍ 98.4% ରହିଛି। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମ ପାଇଁ ମୋଟ 287,327 ଆସନ ରହିଛି। ଏଥିପାଇଁ 2,37,200 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥିମଧ୍ୟରୁ ପ୍ରଥମ ମେଧା ତାଲିକାରେ 1,87,782 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ୟୁଜିସି ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ହେଉଥିବା ଏହି କମ୍ପ୍ୟୁଟର ଆଧାରିତ ପରୀକ୍ଷା ଆସନ୍ତା 30 ପର୍ଯ୍ୟନ୍ତ ଜାରି ରହିବ। ପ୍ରତ୍ୟେକ ଦିନ 2 ସିଫ୍ଟରେ ଏହି ପରୀକ୍ଷା କରାଯିବ। କନିଷ୍ଠ ଗବେଷକ, ଫେଲୋସିପ୍, JRF, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ PhD ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। NTA ୱେବ୍ସାଇଟ୍ରେ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଉପଲବ୍ଧ ରହିଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଦତ୍ତ ସମସ୍ତ ବିବରଣୀକୁ ସମ୍ପୂର୍ଣ୍ଣ ଭାବେ ପଢ଼ି ଅବଗତ ହେବାକୁ NTA ପରାମର୍ଶ ଦେଇଛି। ନିଟ୍ ପୁନଃ ପରୀକ୍ଷା ପାଇଁ RI ଅମିନ ପରୀକ୍ଷାକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ

0: ପୂଜାରୀ କହିଛନ୍ତି, ଆସନ୍ତା 28 ତାରିଖରେ ଓଏସ୍ଏସ୍ଏସ୍ସି ପକ୍ଷରୁ ଏହି ପରୀକ୍ଷା କରାଯିବ। ତେବେ ଆବେଦନକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁନର୍ବାର ତାରିଖ ପରିବର୍ତ୍ତନ ହୋଇପାରେ। ଏହାର ପୁନଃବିଚାର ପାଇଁ ଆଜି ଓଏସ୍ଏସ୍ଏସ୍ସି ସହ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ରାଜ୍ୟର ସହରାଞ୍ଚଳ ଗୃହ ନିର୍ମାଣ, ନଗର ଯୋଜନା ଏବଂ ଜମି ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଓଡ଼ିଶା ଆପାର୍ଟମେଣ୍ଟ ଅଧିନିୟମ 2023ର ସଫଳ କାର୍ଯ୍ୟକାରିତା ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି, ଯାହା ଆପାର୍ଟମେଣ୍ଟ ମାଲିକ, ଡେଭଲପର ଏବଂ ନିୟାମକ କର୍ତ୍ତୃପକ୍ଷଙ୍କ ସମସ୍ୟାକୁ ସମାଧାନ କରିବାରେ ସହାୟକ ହେବ। ବିଭାଗ ପକ୍ଷରୁ ଆପାର୍ଟମେଣ୍ଟ ପଞ୍ଜୀକରଣ ନିମନ୍ତେ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି, ଯେଉଁଥିରେ ଆବାସିକ, ବ୍ୟବସାୟିକ ଏବଂ ମିଶ୍ରିତ ବ୍ୟବହାର ଭିତ୍ତିକ ଆପାର୍ଟମେଣ୍ଟ ପ୍ରକଳ୍ପଗୁଡ଼ିକର ପଞ୍ଜୀକରଣ ବ୍ୟବସ୍ଥା ସରଳ ହୋଇଛି। ପାରିବାରିକ ଭାଗବଣ୍ଟା ଜନିତ ସବ୍ଡିଭିଜନ ପାଇଁ ଲେଆଉଟ୍ ଅନୁମୋଦନ ପାଇଁ ଆବେଦନର ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି ଏବଂ 500 ବର୍ଗମିଟରରୁ କମ୍ ଥିବା ପ୍ଲଟ୍ଗୁଡ଼ିକର ସବ୍ଡିଭିଜନ ପାଇଁ କେତେକ ସର୍ତ୍ତ ସାପେକ୍ଷ ଏକକାଳୀନ ରିହାତି ପ୍ରଦାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ବିଦ୍ୟୁତ୍ ଆଘାତ ଓ ଅନ୍ୟ ଜଣଙ୍କର ଦୁର୍ଘଟଣାରେ ପ୍ରାଣହାନୀ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା, ପୁନରୁଦ୍ଧାର ଏବଂ ଏଥିପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହା ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ। ଏହି ଜଙ୍ଗଲାଞ୍ଚଳଗୁଡ଼ିକୁ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରିଥାନ୍ତି। ତେଣୁ ବର୍ଷାବଣକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ଅନୁଷ୍ଠିତ ଶିବିରରେ 62 ମାମଲାର ତୁରନ୍ତ ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଖେମଲାହେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 71 ଅଭିଯୋଗର ଶୁଣାଣି କରାଯାଇ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 18 ମାମଲାର ତୁରନ୍ତ ସମାଧାନ କରାଯାଇଥିବା ବେଳେ 4 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାୟଗଡ଼ା ଜିଲ୍ଲା କଲନରା ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ 4 ରେଡ୍କ୍ରସ ପାଣ୍ଠିରୁ 28,000 ସହାୟତା ରାଶି ପ୍ରଦାନ କରାଯାଇଛି। ପାଣିପାଗ। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ବଲାଙ୍ଗୀର ଓ ସୁନ୍ଦରଗଡ଼ ମଧ୍ୟ ଦେଇ ଅଗ୍ରସର ହୋଇଛି। ଆଗାମୀ ଦିନରେ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୌସୁମୀର ଅଗ୍ରଗତି ଓ ବର୍ଷା ସମ୍ପର୍କରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
1: ମନସୁନ ଆହୁରି ପ୍ରୋଗ୍ରେସ ହେଇଛି। ଓଡ଼ିଶାର ମ୍ୟାକ୍ସିମମ୍ ପାର୍ଟ କଭର ହେଇଛି ଆଉ ମନସୁନ ଲାଇନ୍ ଟି ଆମର ପାସ୍ କରୁଛି। ନବରଙ୍ଗପୁର, ବଲାଙ୍ଗୀର, ଝାରସୁଗୁଡା ଆଉ ସୁନ୍ଦରଗଡ଼ର ମ୍ୟାକ୍ସିମମ୍ ପାର୍ଟ କଭର ହେଇଯାଇଛି ଆଜି ମନସୁନ। ଆଉ କିଛି ଅଂଶ ରହିଛି ଫର୍ଦର ପ୍ରୋଗ୍ରେସ ପାଇଁ, ସ୍ଥିତି ଅନୁକୂଳ ରହିଛି। ଆଗାମୀ 7 ପାଇଁ ଯଦି ଆମେ ଫୋରକାଷ୍ଟ ଦେଖିବା ଆଗାମୀ 24
0: ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। କେନ୍ଦ୍ର ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର 10 ବିଦ୍ୟାଳୟ ମନୋନୀତ ଏବଂ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ପୃଥିବୀର ସବୁଜ ପ୍ରାଣକେନ୍ଦ୍ର ବର୍ଷାବଣ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବିଶ୍ୱର ପରିବେଶ ସନ୍ତୁଳନ ରକ୍ଷା କରିବାରେ ଜଙ୍ଗଲଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହି ଅମୂଲ୍ୟ ପ୍ରାକୃତିକ ସମ୍ପଦର ସୁରକ୍ଷା, ପୁନରୁଦ୍ଧାର ଏବଂ

0: ଏହା ପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। 2017 ରେନ୍ ଫରେଷ୍ଟ ପାର୍ଟନରସିପ୍ ନାମକ ଏକ ଅନ୍ତର୍ଜାତୀୟ ସଂଗଠନ ଦ୍ୱାରା ପ୍ରଥମେ ଏହି ଦିବସ ପାଳନର ଶୁଭାରମ୍ଭ ହୋଇଥିଲା। ଏହିଠାରୁ ପ୍ରତ୍ୟେକ ବର୍ଷ ଜୁନ୍ 22 ବିଶ୍ୱ ବର୍ଷାବଣ ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ବଣଜଙ୍ଗଳଗୁଡ଼ିକ ଯୋଗୁଁ ପ୍ରଚୁର ବୃଷ୍ଟିପାତ ହେବା ସହ ବିଶ୍ୱର ପ୍ରାୟ ଅଧାରୁ ଅଧିକ ଜୀବ ଏବଂ ଉଦ୍ଭିଦ ଜଗତ ଆଶ୍ରିତ ହୋଇଥାନ୍ତି। ବର୍ଷାବନ ହେଉଛି ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ, ଅର୍ଥାତ୍ ସେଠାରେ ପ୍ରାୟ 2000 mm ଅଧିକ ବର୍ଷା ହୁଏ, ଫଳରେ ସେଠାରେ ବୃକ୍ଷଲତା ସର୍ବଦା ଚିରହରିତ ରହିଥାନ୍ତି। ବିଶ୍ୱ ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଥାଏ। ବର୍ଷାବନକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ, କାରଣ ଏହି ଜଙ୍ଗଲାଞ୍ଚଳ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରନ୍ତି। ପୃଥିବୀରେ ସବୁଠାରୁ ବେଶୀ ପରିଚିତ ଆମାଜନ ବର୍ଷା ଜଙ୍ଗଲ ଏକାକୀ ବିଶ୍ୱର ପ୍ରାୟ 20% ଅମ୍ଳଜାନ ପ୍ରଦାନ କରିଥାଏ। ଏହା ପ୍ରତିବଦଳରେ ଏହି ଜଙ୍ଗଲ 7.6 billion tons ଅଙ୍ଗାରକାମ୍ଳ ଶୋଷଣ କରନ୍ତି। ଏହା ବିଶ୍ୱ ତାପାୟନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ବର୍ଷାବଣକୁ ଜୈବ ବିବିଧତାର ଗନ୍ତାଘର ବୋଲି ମଧ୍ୟ ଗ୍ରହଣ କରାଯାଇଛି। ବିଶ୍ୱର ମାତ୍ର 6% ସ୍ଥଳଭାଗରେ ବର୍ଷାବଣ ରହିଥିଲେ ମଧ୍ୟ ଏହା ମଧ୍ୟରେ 50%ରୁ ଅଧିକ ସ୍ଥଳଭାଗର ଜୀବଜନ୍ତୁ ଏବଂ ଉଦ୍ଭିଦ ପ୍ରଜାତି ରହିଥାନ୍ତି। ଏପରିକି ଆମେ ବ୍ୟବହାର କରୁଥିବା ଆଧୁନିକ ଔଷଧର ପ୍ରାୟ 25%ରୁ ଅଧିକ ଉପାଦାନ ଏହି ବର୍ଷାବଣରୁ ସଂଗୃହୀତ ହୋଇଥାଏ। କର୍କଟ ଭଳି ମାରାତ୍ମକ ରୋଗର ଚିକିତ୍ସା ପାଇଁ ଆବଶ୍ୟକୀୟ ଉଦ୍ଭିଦ ମଧ୍ୟ ଏହି ଜଙ୍ଗଲଗୁଡ଼ିକରେ ଉପଲବ୍ଧ ହୋଇଥାଏ, ତେଣୁ ଏହାକୁ ପ୍ରାକୃତିକ ଔଷଧାଳୟ ବୋଲି କୁହାଯାଇଥାଏ। ବର୍ଷାବଣଗୁଡ଼ିକ ବିଶ୍ୱର ଜଳଚକ୍ରକୁ ନିୟନ୍ତ୍ରଣ କରିଥାନ୍ତି। ସେଠାରେ ଥିବା ବୃକ୍ଷରାଜିଗୁଡ଼ିକର ଅଙ୍ଗାରକାମ୍ଳ ଗ୍ରହଣ ଏବଂ ଅମ୍ଳଜାନ ଛାଡ଼ିବା ଏହି ପ୍ରକ୍ରିୟା ମଧ୍ୟରେ ମେଘ ସୃଷ୍ଟି ପାଇଁ ମଧ୍ୟ ପରିସ୍ଥିତି ଉପୁଜିଥାଏ, ଫଳରେ ଦୂରଦୂରାନ୍ତ ଅଞ୍ଚଳରେ ଏହାର ପ୍ରଭାବରେ ବୃଷ୍ଟିପାତ ହୋଇଥାଏ। ତେଣୁ ଜଳଚକ୍ର ନିୟନ୍ତ୍ରଣ ଏବଂ ଜଳବାୟୁ ସ୍ଥିରତା କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୁଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ମନୁଷ୍ୟ ସହିତ ପ୍ରକୃତି ଏବଂ ବର୍ଷାବଣର ନିବିଡ଼ ସମ୍ପର୍କକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି, କାରଣ ଆମେ ଗ୍ରହଣ କରୁଥିବା ଅମ୍ଳଜାନ, ପିଉଥିବା ପାଣି, ଖାଦ୍ୟ ଏବଂ ଆମ ସଂସ୍କୃତି ସହ ଏହି ପ୍ରକୃତିଗତ ଜଙ୍ଗଲ ଓତପ୍ରୋତ ଭାବରେ ଜଡ଼ିତ। ତେଣୁ ଅନ୍ୟ ପ୍ରକାରେ କହିଲେ ଏହି ଜଙ୍ଗଲର ଉପାଦାନ ଆମ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଂଶ। ଭାରତରେ ବର୍ଷାବନର ବ୍ୟାପକତା ଏତେ ଅଧିକ ନଥିଲେ ମଧ୍ୟ 3 ପ୍ରମୁଖ ଅଞ୍ଚଳରେ ଏହାର ସ୍ଥିତି ରହିଛି। ସେଗୁଡ଼ିକ ହେଉଛି ପଶ୍ଚିମଘାଟ ପର୍ବତମାଳା, ଉତ୍ତର ପୂର୍ବ ଭାରତ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ଏହି କ୍ରାନ୍ତୀୟ ଚିରହରିତ ବର୍ଷାବନଗୁଡ଼ିକ ଭାରତରେ ଜଳବାୟୁ କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଇଥାନ୍ତି, ତେଣୁ ଏହି ଅଞ୍ଚଳଗୁଡ଼ିକର ସୁରକ୍ଷା ତଥା ଦେଶରେ ଅନ୍ୟାନ୍ୟ ଜଙ୍ଗଲ ସୁରକ୍ଷା ଓ ସୃଷ୍ଟି ପାଇଁ ସରକାର ବହୁବିଧ ପଦକ୍ଷେପ ହାତକୁ ନେଇଛନ୍ତି। ସେଗୁଡ଼ିକ ମଧ୍ୟରେ କାମ୍ପା, ଗ୍ରୀନ୍ ଇଣ୍ଡିଆ ମିଶନ, ଜାତୀୟ ବାଉଁଶ ମିଶନ, ମିୟାୱାକି ପଦ୍ଧତି ଏବଂ ଏକ ପେଡ଼ ମା କେ ନାମ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। କାମ୍ପା ପାଣ୍ଠି ଉପଯୋଗ ମାଧ୍ୟମରେ ଶିଳ୍ପାୟନ ପାଇଁ ନଷ୍ଟ ହେଉଯାଉଥିବା ଜଙ୍ଗଲ ବଦଳରେ ବ୍ୟାପକ ବୃକ୍ଷରୋପଣ ଏବଂ ପ୍ରାକୃତିକ ଜଙ୍ଗଲ ପୁନରୁଦ୍ଧାରକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଏହା ମାଧ୍ୟମରେ ବର୍ଷାବନ ଅଞ୍ଚଳଗୁଡ଼ିକରେ ସ୍ଥାୟୀ ଚିରହରିତ ପ୍ରଜାତିର ଚାରାରୋପଣ କରାଯାଉଛି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଦିଗରେ ଗ୍ରୀନ୍ ଇଣ୍ଡିଆ ମିଶନ ଜାତୀୟ କାର୍ଯ୍ୟ ଯୋଜନାର ଏକ ପ୍ରମୁଖ ଅଂଶ ପାଲଟିଛି। ଏହା ମାଧ୍ୟମରେ ଦେଶରେ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ପରିସୀମା ବୃଦ୍ଧି ଏବଂ ଅବକ୍ଷୟମୁଖୀ ଜଙ୍ଗଲ ପୁନରୁଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ବର୍ଷାବଣ ଏବଂ ଏହା ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବାଉଁଶ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜାତୀୟ ବାଉଁଶ ମିଶନ କାର୍ଯ୍ୟକାରୀ ହେଉଛି, ଫଳରେ ମୃତ୍ତିକା କ୍ଷୟକୁ ରୋକାଯିବା ସହ ସ୍ଥାନୀୟ ଜୈବ ବିବିଧତା ବଜାୟ ରଖିବାରେ ଏହା ସହାୟକ ହେଉଛି। ସେହିଭଳି ମିୟାୱାକି ପଦ୍ଧତି ଏବଂ ଏକ ପେଡ଼ ମା କେ ନାମ ଅଧୀନରେ କୃତ୍ରିମ ଭାବେ ବର୍ଷାବଣ ତଥା ଚାରାରୋପଣକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ପରିଶେଷରେ ଏତିକି କୁହାଯାଇପାରିବ ଯେ ବର୍ଷାବନ ସୁରକ୍ଷିତ ରହିଲେ ପୃଥିବୀର ପ୍ରତିଟି ଜୀବ ସୁରକ୍ଷିତ ରହିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ପୃଥିବୀର ସବୁଜ ପ୍ରାଣକେନ୍ଦ୍ର ବର୍ଷାବଣ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ରାଜ୍ୟ କାମ କରୁଥିବାର ଓକିଲମାନଙ୍କର ସାହାଯ୍ୟ ଲାଗି କାର୍ଯ୍ୟକାରୀ ହେଉଥିବାର କଲ୍ୟାଣ ପାଣ୍ଠିରୁ ମିଳୁଥିବା ଟଙ୍କାକେ 40% ବଢ଼ାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇ ବାବଦ ପ୍ରସ୍ତାବକେ ମଞ୍ଜୁରୀ ଦେଇଛନ୍। ବଢ଼ିଥିବା ଟଙ୍କା ଆଧାରିତ 5 ବର୍ଷ କି ତାନୁ କମ୍ ସମୟ ଲାଗି କାମ କରିଥିବା ଓକିଲମାନଙ୍କର ପରଲୋକ କ୍ଷେତ୍ରଟି ତାଙ୍କର ପରିବାର ଲୋକକୁ 1,05,000 ଟଙ୍କା ସାହାଯ୍ୟ ମିଳିବା। ତାର ଉତ୍ତରୁ ଫି ବଛରର ଅଭିଜ୍ଞତା ଆଧାରିତ ସାହାଯ୍ୟ ଟଙ୍କାର ପରିମାଣ ଭି ମିଳିବା। 30 ବର୍ଷ କାମ କରିଥିବାର ଓକିଲମାନଙ୍କୁ ଅବସର କି ପରଲୋକ କ୍ଷେତ୍ରଟି ସବୁନୁ ଅତକା 6,30,000 ଟଙ୍କା ସାହାଯ୍ୟ ଦେବାର ବ୍ୟବସ୍ଥା ରହିଛି। 2021 ଏହି ସାହାଯ୍ୟ ଟଙ୍କାକେ ବଢ଼ାଯାଇଥିଲା। କେନ୍ଦ୍ର ସରକାରଙ୍କର ସ୍ୱଚ୍ଛ ଆଉ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ SHVR 2025-26 ଓଡ଼ିଶାର 10 ବିଦ୍ୟାଳୟ ଜାତୀୟ ପୁରସ୍କାର ଲାଗି ମନୋନୀତ ହୋଇଛନ୍। ରାଇଜୁ ମୋଟ 20 ବିଦ୍ୟାଳୟକେ ଜାତୀୟ ସ୍ତରୀୟ ମୂଲ୍ୟାଙ୍କନ ଲାଗି ମନୋନୀତ କରାଯାଇଥିଲା। ସେଥିର୍ ଭିତରୁ 10 ବିଦ୍ୟାଳୟ ଇ ମାନ୍ୟତା ପାଇଛନ୍। SHVR ପରିମଳ, ସଫା ପିଇବାର ପାଏନ, ସବୁଜିମା, ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ବାଗିର୍ ଭିନ୍ ଭିନ୍ ମାନଦଣ୍ଡ ଥି ବିଦ୍ୟାଳୟମାନଙ୍କୁ ମୂଲ୍ୟାଙ୍କନ କରାଯାଏସି। ଦେଶର 29 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ 191 ସ୍କୁଲ୍କେ ଇ ପୁରସ୍କାର ଲାଗି ବଛାଯାଇଛି। ବିଜେତା ବିଦ୍ୟାଳୟକେ 1,00,000 ଟଙ୍କା ନଗଦ ପୁରସ୍କାର, ପ୍ରମାଣପତ୍ର ଆଉ 3-ଦିନିଆ ଏକ୍ସପୋଜର ପରିଦର୍ଶନର ସୁଯୋଗ ମିଳିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 2026-27 ଶିକ୍ଷାବର୍ଷ ଲାଗି ସ୍ନାତକ ପାଠ୍ୟକ୍ରମ ଥି ନାଁ ଲେଖାର ପହିଲା ମେଧା ତାଲିକା ଆଜି ବାହାରିଛି। ଏଥି ରାଜ୍ୟର 1,78,782 ଜନ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍। ରାଇଜେ ମୋଟ 2,87,327 ସ୍ନାତକ ସିଟ୍ ଲାଗି 2,37,200 ଜନ ଆବେଦନ କରିଥିଲେ। ଫ୍ରିଜ୍ ବିକଳ୍ପ ବାଛିଥିବାର ଛାତ୍ରଛାତ୍ରୀ ଆଇବାକାଲ୍ଠାନୁ 25 ଭିତରେ ନାଁ ଲେଖା ସାରବେ। ସ୍ଲାଇଡ୍ କି ଫ୍ଲୋଟ୍ ବାଛିଥିବାର ଛାତ୍ରଛାତ୍ରୀ ଫିସ୍ ଦେଇକରି 2 ତାଲିକାକେ ଅପେକ୍ଷା କରିବେ। ନୂଆ ଅଲ୍ଟର ବିକଳ୍ପଟି OTP ଜରିଏ ପସନ୍ଦ ବଦଳେଇ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ କୁହାଯାଇଛି। ନିଟ୍ UG 2026 ପୁନଃ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବାବଦ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ୍ ଥି ପ୍ରସାରିତ ଖବରକେ ଜାତୀୟ ପରୀକ୍ଷଣ ସଂସ୍ଥା NTA ଖଣ୍ଡନ କରିଛି। ପରୀକ୍ଷା ଆଗନୁ ଟେଲିଗ୍ରାମ୍ ଥି ଏନ୍ତା ଖବର ପ୍ରସାରଣ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟ ଥି NTA କହିଛି ବ୍ୟାପକ ସୁରକ୍ଷା ଆଉ ସୁବ୍ୟବସ୍ଥିତ ପରିଚାଳନା ଜରିଏ ସଫଳତାର ସହିତ ପରୀକ୍ଷା କରାଯାଇଛି। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଆଉ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାମାନେ ମିଶିକରି ଏନ୍ତା ଖବର ପ୍ରସାରଣ କରିଥିବା ଲୋକର ବିରୋଧୀ କାର୍ଯ୍ୟାନୁଷ୍ଠାନ ନେଇକରି ପଦକ୍ଷେପ ନିଆଯାଇଥିବାର ବାବଦେ NTA ତରଫ କୁହାଯାଇଛି। ପରୀକ୍ଷା ବାବଦ ସବୁ ତଥ୍ୟ NTA ୱେବ୍ସାଇଟ୍ ନ ମିଳୁଛି ବୋଲି ଛାତ୍ରଛାତ୍ରୀ ଆଉ ଅଭିଭାବକମାନଙ୍କୁ NTA ସୂଚନା ଦେଇଛି। UGC ନେଟ୍ 2026 ପରୀକ୍ଷା ଆଜିଠାନୁ ମୂଲ ହୋଇଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ତରଫ ହେଉଥିବାର କମ୍ପ୍ୟୁଟର ଆଧାରିତ CBT ମୋଡ୍ ପରୀକ୍ଷା ଆଇବା 30 ତକ ଚାଲବା। ଫି ଦିନ 2 ସିଫ୍ଟ ଥି ପରୀକ୍ଷା କରାଯିବା। କନିଷ୍ଠ ଗବେଷକ, ଫେଲୋସିପ, GRF ଆଉ ଆସିଷ୍ଟାଣ୍ଟ ପ୍ରଫେସର ଆଉ PhD ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ଏ ପରୀକ୍ଷା ହେବା। NTA ୱେବ୍ସାଇଟ୍ ଥି ପରୀକ୍ଷାର ଆଡମିଟ୍ କାର୍ଡ ମିଳୁଛି। ଶ୍ରୀକ୍ଷେତ୍ର ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଆଇବାକାଲି ପୁରୀ ଟାଉନ୍ ହଲ୍ ସମ୍ମିଳନୀ କକ୍ଷନ ସକାଳର 11 2 ସମନ୍ୱୟ ବୈଠକ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ଅଧ୍ୟକ୍ଷତାତି ହେବା। ବୈଠକଟି ରଥଯାତ୍ରା ବେଲ୍କେ ମହାପ୍ରଭୁମାନଙ୍କର ନୀତିକାନ୍ତି, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ଆଲୋକୀକରଣ, ରାସ୍ତାଘାଟ ମରାମତି, ପିଇବାର ପାଇଁ ଯୋଗାଣ, ଯାଆସ ସୁବିଧା, ସୁରକ୍ଷା ଆଉ ଟ୍ରାଫିକ୍ ନିୟନ୍ତ୍ରଣ ବାବଦେ ଆଲୋଚନା କରାଯିବା। ରଥଯାତ୍ରା ଆଗନୁ ରାଜ୍ୟ ସରକାରଙ୍କର ସବୁ ବିଭାଗର କାମର ଅଗ୍ରଗତି ବାବଦେ ଆଇନ ମନ୍ତ୍ରୀ ସମୀକ୍ଷା କରିବେ। ଭିନ୍ ଭିନ୍ ବିଭାଗର ଅଧିକାରୀ, ସେବାୟତ ଆଉ ବୁଦ୍ଧିଜୀବୀମାନେ ବୈଠକଟି ଉପସ୍ଥିତ ରହିବେ ବୋଲି ଆମର ସମ୍ଭାଦଦାତା ଜଣାଇଛନ୍। ଜଙ୍ଗଲ ବାଗିର ପ୍ରାକୃତିକ ସମ୍ପଦର ସୁରକ୍ଷା, ପୁନରୁଦ୍ଧାର ଆଉ ଇତାର ଲାଗି ଜନସଚେତନତା ବଢ଼ାଇବା ଲକ୍ଷ୍ୟଟି ଆଜି ବିଶ୍ୱ ବର୍ଷା ବଣ ଦିବସ ପାଳନ କରାଯାଉଛି। ଜଙ୍ଗଲମାନଙ୍କର ଭିତରେ ସବୁନୁ ଜୀବନ୍ତ ଆଉ ଉପାଦେୟ ରହିବାର ଜାଗା ଭାବେ ବର୍ଷା ବଣକେ ଗ୍ରହଣ କରାଯାଇଛି। ଇଟା ଏନ୍ତା ଗୋଟେ ଶାଗୁଆ ବଳେ ଯେନ ବରଷ ସାରା ବହୁତ ବର୍ଷା ହେସି। ଇ ଜଙ୍ଗଲ ବାୟୁମଣ୍ଡଳନୁ ଅଙ୍ଗାରକାମ୍ଳ ଶୁଷିକରି ପ୍ରଚୁର ପରିମାଣଟି ଅମ୍ଳଜାନ ଯୋଗାସି। ହେଥିର୍ଲାଗି ବର୍ଷା ବଣକେ ପୃଥିର ଫୁସ୍ଫୁସ୍ ବୋଲି କୁହାଯାଏସି। ଆମର ଭିତରେ ଜଙ୍ଗଲ ବାର୍ତ୍ତା ନେଇକରି ଆଜି ଇ ଦିବସ ପାଳନ କରାଯାଉଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନଶୁଣାଣି ଶିବିର ଆଜି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ବ୍ଲକ କାର୍ଯ୍ୟାଳୟନ ହୋଇଥିବା ଶୁଣାଣି ଶିବିର ଥି 99 ଅଭିଯୋଗ ଆସିଥିଲା। 2 25,000 ଟଙ୍କା ଲେଖାନ୍ ସାହାଯ୍ୟ ଆଉ ରେଡ୍କ୍ରସ୍ ତରଫ 45,000 ଟଙ୍କା ସାହାଯ୍ୟ ଦିଆଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟନ ହୋଇଥିବା ଶୁଣାଣି ଶିବିର 65 ଅଭିଯୋଗ ଆସିଥିଲା। ସେଥିର୍ ଭିତରୁ 30 ଅଭିଯୋଗର ତୁର୍ତ୍ତି

ସମାଧାନ ହୋଇଛି। ବରଗଡ଼ ଜିଲ୍ଲା ବରପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ହୋଇଥିବା ଶିବିରଟି 180ଟା ଅଭିଯୋଗ ଆସିଥିଲା, ସେଥିଭିତରୁ 13ଟା ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଖେମାଲୋୟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ହୋଇଥିବା ଶୁଣାଣି ଶିବିରଟି 71ଟା ଅଭିଯୋଗ ଆସିଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ପରିସରରେ ହୋଇଥିବା ଶିବିରଟି 106ଟା ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକିରି ତୁର୍ତ୍ତି ସମାଧାନ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ପାଣିପାଗ ଉତ୍ତର ବଙ୍ଗୋପସାଗରନ ଆଇବା 15 ଦିନ ଭିତରେ ଗୋଟିଏ ଲଘୁଚାପ ହୋଇପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇଜ ବଲାଙ୍ଗୀର ଆର୍ ସୁନ୍ଦରଗଡ଼ ଦେଇକରି ଆଗ୍କେ ବଢ଼ୁଛି। ଆଇବା ଦିନେ ମୌସୁମୀ ପ୍ରଭାବଟି ରାଇଜେ ବର୍ଷାର ପରିମାଣ ବଢ଼୍ବା। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଇ ସମୟ ଭିତରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଆଇବା କାଲି ତକ୍ ସମୁଦ୍ର ଭିତରକେ ନାଇଯିବା ଲାଗି ପରାମର୍ଶ ଦିଆଯାଇଛି। ନୂଆଦିଲ୍ଲୀନ ଆଇବା କାଲି 2 ନମ୍ବର ଖେପ୍ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି।

ଯାଏ ଯେ ବର୍ଷାର ପରିମାଣ ବଢ଼ବା। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଇ ସମୟ ଭିତରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଆଇବା କାଲି ତକ ସମୁଦ୍ର ଭିତରକେ ନାଇଁ ଯିବା ଲାଗି ପରାମର୍ଶ ଦିଆଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ନୂଆଦିଲ୍ଲୀ ନ ଆଇବା କାଲି 2 ନମ୍ବର ଖେପ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାଟି ଓଡ଼ିଆ ଶ୍ରମିକଙ୍କର ସଂଖ୍ୟା ବଢ଼ିଲା 5 କେ। ତିରୁବଲୁରନ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି 3 ଜଣ ବରିଷ୍ଠ ଅଧିକାରୀ। ଓକିଲମାନଙ୍କର କଲ୍ୟାଣ ପାଣ୍ଠିନୁ ମିଳୁଥିବା ସାହସ ଟଙ୍କାକେ 40% ବଢ଼ାଲେ ରାଜ୍ୟ ସରକାର। ଆଉର 2026 ଶିକ୍ଷାବର୍ଷ ଲାଗି ସ୍ନାତକ ପାଠ୍ୟକ୍ରମଟି ନାଁ ଲେଖାର ବାହାରିଲା ପହିଲା ମେଧା ତାଲିକା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ
1: ସବୁବେଳେ। ଚନ୍ଦନ ଘୋଷ, ମୁଖ୍ୟ ସମ୍ବାଦ। ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି, କହିଲେ ପ୍ରଧାନମନ୍ତ୍ରୀ। ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଲା ନୂଆଦିଲ୍ଲୀରେ। ଉତ୍ତରପ୍ରଦେଶର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ 14 ଶିକ୍ଷାର୍ଥୀଙ୍କର ମୃତ୍ୟୁ। ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଲେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ, ଏବଂ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ। ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କର ଏକ ଲେଖାକୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେୟାର କରି ଶ୍ରୀ ମୋଦି କହିଛନ୍ତି, ଗତ 12 ବର୍ଷ ଧରି କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଶାସନ ଓ ପ୍ରଶାସନ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଅଧିକ ସୁଦୃଢ଼ ହୋଇପାରିଛି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ମାଧ୍ୟମରେ ଲକ୍ଷ ଲକ୍ଷ ନାଗରିକଙ୍କର ଜୀବନ ଅଧିକ ସୁଗମ, ସୁରକ୍ଷିତ ତଥା ସମ୍ମାନଜନକ ସ୍ଥିତିରେ ପହଞ୍ଚି ପାରିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ଧରି ଦେଶର ଜନସାଧାରଣ, ବିଶେଷ କରି ଗରିବ ବର୍ଗ ଲୋକଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସରକାରଙ୍କ ସଫଳତା, ସୁଶାସନ ତଥା

0: ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଶ୍ରୀ ମୋଦି ଘୋଷଣା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଉଲାନବାତାରଠାରେ ତାଙ୍କର ମଙ୍ଗୋଲିଆ ପ୍ରତିପକ୍ଷ ବତ୍ସେତ୍ ଶେଗ୍ ବାଟମୁଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ ତଥା ପ୍ରତିଜ୍ଞାବଦ୍ଧ କରିବା ଦିଗରେ ତାଙ୍କର ଏହି ଆଲୋଚନା ସହାୟକ ହେବ। ଏହି ଅବସରରେ ଉଭୟ ନେତା କ୍ଷମତା ନିର୍ମାଣ, ସଂସ୍କୃତି, ଶିକ୍ଷା, ସୁରକ୍ଷା, ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କ୍ଷେତ୍ରରେ ଦ୍ୱିପକ୍ଷ ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏତଦ୍ବ୍ୟତୀତ ଖଣି ଖନନ, ସ୍ୱଚ୍ଛ ଶକ୍ତି ଏବଂ କୃଷିଭିତ୍ତିକ ପ୍ରକ୍ରିୟାକରଣ ଭଳି କେତେକ ପ୍ରସଙ୍ଗ ଉପରେ ମଧ୍ୟ ଉଭୟ ବୈଦେଶିକ ମନ୍ତ୍ରୀ ମତ ବିନିମୟ କରିଛନ୍ତି। ଡକ୍ଟର ଜୟଶଙ୍କର ମଙ୍ଗୋଲିଆ ଗସ୍ତ ଶେଷ କରି ଦକ୍ଷିଣ କୋରିଆ ଯିବେ। ସେଠାରେ ସେ ଜେଜୁଠାରେ ଆସନ୍ତା ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିବା ଶାନ୍ତି ଓ ସମୃଦ୍ଧି ଲାଗି ସମ୍ମିଳନୀରେ ନିଜର ଅଭିଭାଷଣ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କରିବେ। ନିଲାମ ପ୍ରକ୍ରିୟାକୁ ଅଧିକ ସଶକ୍ତ ଏବଂ ସ୍ୱଚ୍ଛ ତଥା ଏଥିରେ ପାରଦର୍ଶିତା ଆଣିବାରେ ଏହି ପୋର୍ଟାଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷକରି କୃଷକ, ସଦସ୍ୟ ସଂଗଠନ ତଥା ଅଂଶୀଦାରମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଡିଜିଟାଲ ପ୍ଲାଟଫର୍ମ ନିଲାମ ସମ୍ପର୍କିତ କାର୍ଯ୍ୟକଳାପ ତଥା ନାଫେଡ୍ର ସାମଗ୍ରିକ କାର୍ଯ୍ୟଶୈଳୀକୁ ସୁସଂହତ କରିପାରିବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରଚାର କରାଯିବ। ଆଜିର ବିଷୟବସ୍ତୁ ରହିଛି ଯୁବପିଢ଼ି ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା, କର୍ମଚାରୀ ଭବିଷ୍ୟନୀତି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଏବଂ ଆଞ୍ଚଳିକ କମିଶନର ପ୍ରନୀତ ଯୋଶୀ ଏହି ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନଙ୍କୁ 011-2371-7117, 233-1444, 233-10481 ଏବଂ 237-1710-6 ନମ୍ବରକୁ ଡାଏଲ କରିବାକୁ ହେବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏଥିସହିତ ସେ ଲେବର ପାର୍ଟିର ନେତା ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି କହିଛନ୍ତି। ନିଜର ଇସ୍ତଫା ପ୍ରଦାନ ସମ୍ପର୍କିତ ବିବୃତ୍ତି ଜାରି କରିବା ପୂର୍ବରୁ ଷ୍ଟାର୍ମର୍ ଦମ୍ପତି 10 ଡାଉନିଂ ଷ୍ଟ୍ରିଟ୍ରେ ଥିବା ନିଜର ସରକାରୀ ବାସଭବନରୁ ବିଦାୟ ନେଇଥିବା ଜଣାଯାଇଛି। ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି, କହିଲେ ପ୍ରଧାନମନ୍ତ୍ରୀ। ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଲା ନୂଆଦିଲ୍ଲୀରେ। ଉତ୍ତରପ୍ରଦେଶର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ 14 ଶିକ୍ଷାର୍ଥୀଙ୍କର ମୃତ୍ୟୁ। ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଲେ ଉଭୟ ଦେଶ ବୈଦେଶିକ ମନ୍ତ୍ରୀ ଏବଂ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଭଦ୍ରକ ଶହୀଦ ସ୍କୃତିଭବନ ଟାଉନ୍ହଲ୍ରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା ପ୍ରଦର୍ଶନୀ ଓ ସୁଶାସନ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ। ସେ ପ୍ରଦର୍ଶନୀର ବିଭିନ୍ନ ମଣ୍ଡପ ପରିଦର୍ଶନ କରି ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାର ସଫଳତା ଉପରେ ଆଲୋକପାତ କରିଥିଲେ।
3: ଓଡ଼ିଶା ସରକାରର 2 ବର୍ଷର ପୂର୍ତ୍ତି, ମୋଦି ସରକାରଙ୍କର 12 ବର୍ଷର ପୂର୍ତ୍ତିରେ ଭଦ୍ରକ ଜିଲ୍ଲା ମିଡିଆ ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା ଏବଂ ପରାମର୍ଶ ପାଇଁ ଆସିଛି। ଇଏ ଓଡ଼ିଶାର ବିକାଶ ଡବଲ ଇଞ୍ଜିନ୍ର ସାହାଯ୍ୟରେ ଯେଉଁଭଳି ଦ୍ରୁତ ଗତିରେ ବିକାଶ ହେଉଛି, ସେ ବିକାଶ ଓଡ଼ିଶାର ସାଧାରଣ ଲୋକଙ୍କ ପାଖେ ଏବଂ ଭଦ୍ରକବାସୀଙ୍କ ପାଖେ ଘରେ ଘରେ ପହଞ୍ଚୁ, ତା ପାଇଁ ଆମେ ବିକାଶର ଧାରା ଓଡ଼ିଶା ସାରା ବୋଲି କରିଛେ। ଆମେ ମହିଳା ସଶକ୍ତିକରଣ, ଗରିବ କଲ୍ୟାଣ, କୃଷକ ସଶକ୍ତିକରଣ ଏବଂ ଯୁବକମାନଙ୍କର ନିଯୁକ୍ତି ଏବଂ ବିକାଶ ପ୍ରାଥମିକତା ଦେଉଛେ। ଶିଳ୍ପାନୟନ ସହିତ କୃଷି

0: ଟୀକାକରଣକୁ ବି ଆମେ ଧ୍ୟାନ ଦେଉଛେ ଏବଂ ଆମେ ସାମଗ୍ରିକ ଭାବେ ଏକ ବିକଶିତ ଓଡ଼ିଶା 2036ରେ ଆମ ରାଜ୍ୟର ଅର୍ଥନୀତିକୁ $500 ବିଲିୟନ୍ରେ ପହଞ୍ଚାଇବାକୁ ଏ ସରକାର ଲଗାତାର ଭାବେ ପ୍ରୟାସ ଜାରି ରଖିଛି ଏବଂ ଦେଶର ପ୍ରଧାନମନ୍ତ୍ରୀ ଯେଉଁ ଐତିହାସିକ ରେକର୍ଡର ଅଧିକାରୀ ହେଲେ 4404 ଦିନର ଲଗାତାର ଲଙ୍ଗେଷ୍ଟ ଇଲେକ୍ଟେଡ୍ ପ୍ରାଇମ୍ ମିନିଷ୍ଟର ହେବାର ସୌଭାଗ୍ୟ ପାଇଲେ ଆମେ ସମସ୍ତେ ଜନକଲ୍ୟାଣ ଜନବିଶ୍ୱାସ ଏବଂ ଜନଭାଗିଦାରୀର ଏ 12 ବର୍ଷ ସହିତ ଏ 2 ବର୍ଷକୁ ମିଶାଇ ସାଧାରଣ ଜନତାଙ୍କର ଜୀବନ ସହଜ ସରଳ ସୁଖଦ କରିବା ପାଇଁ ପ୍ରୟାସ କରିବା।
1: ଭଦ୍ରକ ସଂସ୍କୃତି ଭବନରେ ପିଏମ୍ କିଷାନ ଉତ୍ସବ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର 34 ଲକ୍ଷରୁ ଅଧିକ ଚାଷୀଙ୍କୁ 693 କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଭଦ୍ରକ ଜିଲ୍ଲାର 1,69,317 ଜଣ ଚାଷୀଙ୍କ ଖାତାକୁ 31,86,00,000 ଟଙ୍କା ଜମା ହୋଇଥିବା ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ସୂଚନା ଦେଇଛନ୍ତି। ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନ୍ତର୍ଗତ ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରରେ ପ୍ରାକୃତିକ ଓ ଜୈବିକ କୃଷି ବିଷୟରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ସାଂସଦ ଅଭିମନ୍ୟୁ ସେଠୀ ଓ ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ଯୋଗଦେଇ କୃଷକଙ୍କ ଆୟ ବୃଦ୍ଧି ମୃତ୍ତିକା ସୁରକ୍ଷା ଓ ପରିବେଶ ଅନୁକୂଳ କୃଷି ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସରକାରଙ୍କ 12 ବର୍ଷର ବିକାଶ ଯାତ୍ରା ଉପରେ ଭଦ୍ରକରେ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ଉପରେ ମତ ପ୍ରକାଶ କରିଥିଲେ। ଭଦ୍ରକରେ ଆୟୋଜିତ ଅନ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କେନ୍ଦ୍ର ସରକାରଙ୍କ 12 ବର୍ଷ ଏବଂ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ସେମାନେ ଭଦ୍ରକରେ ଶୀଘ୍ର ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ ହେବ ବୋଲି ସୂଚନା ଦେଇଥିଲେ। ଶୀତଳଷଷ୍ଠୀ ଉପଲକ୍ଷେ ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶିବ ବିବାହ ଉତ୍ସବ ଧୁମ୍ଧାମ୍ରେ ପାଳିତ ହେଉଛି। ବୈଦିକ ରୀତିନୀତି ଅନୁସାରେ ହରଗୌରୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବା ବେଳେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଭଦ୍ରକ ଶହୀଦ ସ୍ମୃତି ଭବନରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସୂଚନା ଦେଇଛନ୍ତି, ଜିଲ୍ଲାର 11,25,000ରୁ ଅଧିକ ହିତାଧିକାରୀଙ୍କୁ ମୁଣ୍ଡ ପିଛା 10 କିଲୋଗ୍ରାମ ଚାଉଳ ମାଗଣାରେ ଯୋଗାଇ ଦିଆଯିବ। ଭଦ୍ରକ ନେହେରୁ ଷ୍ଟାଡିୟମର ଉନ୍ନତିକରଣ ପାଇଁ 23,50,00,000 ଟଙ୍କା ବ୍ୟୟରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଧାମନଗର ନିର୍ବାଚନ ମଣ୍ଡଳୀର ସୋହଡ଼ା ପଞ୍ଚାୟତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 78 ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ପ୍ରାୟ 2,50,00,000 ଟଙ୍କା ବ୍ୟୟରେ ରାସ୍ତା, ସ୍ୱାସ୍ଥ୍ୟକେନ୍ଦ୍ର, ଗ୍ରନ୍ଥାଗାର, ମାର୍କେଟ କମ୍ପ୍ଲେକ୍ସ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଧାମନଗର ବ୍ଲକ କୋଠାରଠାରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ସେ ଜନସାଧାରଣଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ କଟକ ସମ୍ବଲପୁର କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ କିଛି ବିଜ୍ଞାପନ ପରେ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ନୂଆ ନୂଆ ଗାନ କୌଶଳ କଥା ଟିକେ ନେଇ ଶୁଣିଲେ ଆମର ଚାଷ କାମତି କେନ୍ତା କରି ଲାଭ ହବା?
1: ଆମର ବୈଠକ ନେତା ଆମେ ସବୁବେଳେ ନାନାଦି ପ୍ରକାର କଥାବାର୍ତ୍ତା ହଉଛୁ, ମାତ୍ର ଆଜି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆମେ ଆଲୋଚନା କର୍ମା, ଯେନ୍ଟାକି କପା ଧଳା ସୁନା ବୋଲିକରି ଆମେ ତାହାକେ କହୁଛୁ। ଆମର ଅଞ୍ଚଳରେ ତ ପ୍ରାୟ ଆମର ଚାଷୀଦାମାନେ ଇ କପା ଚାଷ କରୁଛନ୍, ମାତ୍ର ଜ୍ଞାନକୁଶଳ ଗୋଟେ ରହିଲା ମୁଖ୍ୟ ଜିନିଷ। ପ୍ରତ୍ୟେକ ଚାଷରେ ଏଇଟା ଆବଶ୍ୟକ ହେଉଛି। ଠିକ୍ ଭାବେ ଆମେ ଯଦି ଜ୍ଞାନକୁଶଳ ନେଇ ପାଇମା ବୋଲେ ଆମର ଚାଷବାସରେ ଆମେ ଠୁକର।

0: ହେମା। ତ ହେତିର୍କାଜେ ବୋଲିକରି ଆଜି ଆମର ବୈଠକ ନାମେ ଆଲୋଚନା କର୍ମା ଯେ ଏଇ କପା ଫସଲନୁ ଅଧିକ ଅମଲ ପାଇବା କାଜେ ବୋଲିକରି ଉନ୍ନତ ଜ୍ଞାନ କୁଶଲ ସେଟା ଆମେ ଆଜି ଆଲୋଚନା କର୍ମା। ଆମର ବୈଠକନେ ଜଣେ ବିଶେଷଜ୍ଞ ଆଜ୍ଞା ଅଛନ୍, ଆଜ୍ଞା ହେଲେ ଡକ୍ଟର ଭବାନୀ ଶଙ୍କର ନାୟକ, କ୍ଷେତ୍ର ବିଜ୍ଞାନୀ ଓ ଭାରପ୍ରାପ୍ତ ଅଧିକାରୀ, ସର୍ବଭାରତୀୟ ସଂଯୋଜିତ କପା ଗବେଷଣା କେନ୍ଦ୍ର ଭବାନୀପାଟନା। ଆଜ୍ଞା ଜୁହାର।
1: ଜୁହାର ଜୁହାର
0: ଆଜ୍ଞା। ପ୍ରଥମ କରି ଆପଣଙ୍କୁ ମୁଇଁ ପଚାରିବି ଆଜ୍ଞା, ଯେହେତୁ ଆମର ଅଞ୍ଚଳର ଅନେକ ଚାଷୀ ଦ୍ୱାରା ଆଜି କପା ଚାଷ କରୁଛନ୍, ଆଉ କଳାହାଣ୍ଡିର ଆର୍ଥିକ ସ୍ଥିତି ଗଲା କପା ବଦଳେଇ ଦେଇଛି ଆଜ୍ଞା, ତ ଏଇ କପା ଚାଷରେ ଆମର ଯେନ୍ ଅମଲ କମ୍ବାର ଆଜ୍ଞା, ତାର କାରଣଟା କାଣ ଅଛି ଆଜ୍ଞା?
1: କପା ଯେହେତୁ ଆମର କଳାହାଣ୍ଡି ଜିଲ୍ଲା ପାଇଁ ଗୋଟିଏ ଅଧିକ ଅମଳକ୍ଷମ ଏବଂ ଧଳାସୁନା ବୋଲି ତାକୁ ଆମେ କହୁଛେ, ଏବଂ ଏଇଟା ଏକ ଅର୍ଥକାରୀ ଫସଲ ବୋଲି କହୁଛୁ, ତେଣୁ ସେଥିରେ ଚାଷୀ ଭାଇମାନେ ଯଦି ଭଲ ଭାବରେ ଉନ୍ନତ ଜ୍ଞାନକୌଶଳର ପ୍ରୟୋଗ କରି ଚାଷ କରିବେ ତାହେଲେ ଅଧିକ ଦୁଇ ପଇସା ପାଇବାର ସମ୍ଭାବନା ଅଛି। ଏବଂ ଆମର କଳାହାଣ୍ଡି ଜିଲ୍ଲାରେ ଯଦି ଆପଣ ଦେଖିବେ ତାହେଲେ ଆମର ସର୍ବଭାରତୀୟ ସ୍ତରରେ ଯେତିକି କପାରୁ ଅମଳ ମିଳୁଛି ଏକର ପିଛା ବା ହେକ୍ଟର ପିଛା କଳାହାଣ୍ଡି ଜିଲ୍ଲାରେ ସେତିକି ଅମଳ ଆମେ ପାଇପାରୁନୁ, ଏବଂ ତାର ବହୁତ ଗୁଡ଼ାଏ ଯେଉଁ କାରଣ ଆପଣ ପଚାରିଲେ କେଉଁଥିପାଇଁ ଆମର ଅମଳ କମ୍ ଅଛି, ସେଥିରୁ ଗୋଟେ କଥା ମୁଁ କହିବି ଯେ ଆମର କଳାହାଣ୍ଡି ଜିଲ୍ଲାରେ ଯେଉଁ କପା ଚାଷ କରାହେଉଛି କେବଳ ବର୍ଷା ଜଳ ଉପରେ ନିର୍ଭର କରି କରାଯାଉଛି, କାରଣ ଜଳସେଚନର ସେମିତି ବ୍ୟବସ୍ଥା ଆମର କପା ଚାଷ ପାଇଁ ଏପର୍ଯ୍ୟନ୍ତ କରାଯାଇ ନାହିଁ। ଆଉ ଗୋଟେ କଥା ହେଲା ଯେଉଁ ବିହନ, ବିହନ ଚାଷୀ ଭାଇମାନେ ଯେଉଁ ବ୍ୟବହାର କରୁଛନ୍ତି ସେଇଟା ଆମର ରାଜ୍ୟରେ ତାର ବିହନ ଉତ୍ପାଦନ ହେଉନାହିଁ, ତେଣୁ ଅଲଗା ରାଜ୍ୟ ବା ବିଭିନ୍ନ କମ୍ପାନୀମାନଙ୍କ ଉପରେ ଆମର ରାଜ୍ୟର ଚାଷୀମାନେ ନିର୍ଭର କରିଥାନ୍ତି। ସେଥିପାଇଁ ସବୁ ସମୟରେ ଭଲ ମାନର ଏବଂ ଅଧିକ ଅମଳ ଦେଇପାରୁଥିବା ଭଳି ବିହନ ଚାଷୀ ଭାଇମାନେ ପାଇପାରନ୍ତି ନାହିଁ। ଆଉ ଗୋଟେ କଥା ହେଲା ଆମର ଯେଉଁ ଜ୍ଞାନକୌଶଳ କଥା ମୁଁ କହିବି, ଚାଷୀ ଭାଇମାନଙ୍କ ପାଖରେ ଠିକ୍ ସମୟରେ ଏବଂ ସଠିକ୍ ଭାବରେ ଆଧୁନିକ ଜ୍ଞାନକୌଶଳ ଯେଉଁ ପହଞ୍ଚାଇବା କଥା ସେଇଟା ଚାଷୀ ଭାଇମାନେ ପ୍ରାୟ ବହୁତ ସମୟରେ ପାଇପାରନ୍ତି ନାହିଁ, ତେଣୁ ଚାଷ ପଦ୍ଧତିରେ ସେମାନଙ୍କର କିଛିଟା କମି ରହିଯାଇଥାଏ, ସେଥିପାଇଁ ଆମର ଅମଳ ମଧ୍ୟ କମ୍ ରହିଥାଏ। ଆହୁରି ବହୁତ ସମୟରେ ଆପଣ ଦେଖିବେ ଯେଉଁ ଜ୍ଞାନକୌଶଳ କଥା ମୁଁ କହିଲି, ବିହନ ଠିକ୍ ସମୟରେ ଲଗାଇବା, ବିହନ ଯେଉଁ ଲଗାଇବା ଧାଡ଼ିକୁ ଧାଡ଼ି ବା ଗଛକୁ ଗଛ ଯେଉଁ ଦୂରତା ଦେବା କଥା ସେଇଟା, ଏବଂ ଠିକ୍ ସମୟରେ ଏବଂ ଅନୁମୋଦିତ ହାରରେ ସାରର ପ୍ରୟୋଗ କରିବା, କୀଟନାଶକର ପ୍ରୟୋଗ କରିବା, ହରମୋନର ପ୍ରୟୋଗ କରିବା, ଚାଷୀ ଭାଇମାନେ ବହୁତ ସମୟରେ ଠିକ୍ ସମୟରେ କରିପାରନ୍ତି ନାହିଁ ବା ଠିକ୍ ପଦ୍ଧତିରେ କରିପାରନ୍ତି ନାହିଁ, ତେଣୁ ଏଇସବୁ ହେଲା ଆମର ଯେଉଁ ଅମଳ କମ୍ ହେଉଛି ତାର କାରଣ।
0: ଏବେ ଯେନ୍ ଜ୍ଞାନକୌଶଳ କଥା ଆମେ କଥାବାର୍ତ୍ତା ହେଉଛୁ ଆଜ୍ଞା, ତ କପାର ଯେନ୍ ଅମଳ ବୃଦ୍ଧି କରିବା କାଜେ ଉନ୍ନତ ଜ୍ଞାନକୌଶଳ ଗୋଟେ ଏଇଟା ବୋଇଲେ କ'ଣ ବୁଝମା ଆଜ୍ଞା?
1: ଦେଖନ୍ତୁ, ଆମର ଖାଲି କପା ଚାଷ ନୁହେଁ, ଆପଣଙ୍କର ଯେକୌଣସି ଫସଲ ହେଉ, ଧାନ ବା ମୁଗ ବିରି ହେଉ ବା ତୈଳବୀଜ ଫସଲ ହେଉ ବା ମକା ହେଉ, ଯେକୌଣସି ଫସଲ ତା ବିଷୟରେ ସବୁବେଳେ ଆମର ଗବେଷଣା ଚାଲିଛି। ଆମର ଭବାନୀପାଟନାରେ ଯେଉଁ ଆଞ୍ଚଳିକ କୃଷି ଗବେଷଣା ଏବଂ ସମ୍ପ୍ରସାରଣ କେନ୍ଦ୍ର ଅଛି ତାର ମାଧ୍ୟମରେ ଚାଲିଛି, ଯେଉଁ କୃଷି ବିଜ୍ଞାନ କେନ୍ଦ୍ର ଅଛି ଭବାନୀପାଟନାରେ ତା ମାଧ୍ୟମରେ ମଧ୍ୟ ଗବେଷଣା ଚାଲିଛି, ଏବଂ ଆମ ରାଜ୍ୟରେ ବିଭିନ୍ନ ଆଞ୍ଚଳିକ ଭିତ୍ତିରେ ବା ଅଞ୍ଚଳ ଅନୁସାରେ ବିଭିନ୍ନ ଫସଲ ପାଇଁ ଆମର ଗବେଷଣା କରାଯାଉଛି। ଯେମିତିକି ଆପଣ ମୁଁ କହୁଥିଲି, ଠିକ୍ ସମୟରେ ସାର କେମିତି ଦିଆଯିବ, ଠିକ୍ ସମୟରେ ରୋଗ ପୋକର ନିୟନ୍ତ୍ରଣ କେମିତି କରାଯାଇପାରିବ, କେଉଁ ରୋଗ ପାଇଁ କେଉଁ ପ୍ରକାରର ଔଷଧ ଆମେ ବ୍ୟବହାର କରିବା, ଜଳସେଚନର ବ୍ୟବସ୍ଥା ଆମେ କେମିତି କରିବା, ଏଗୁଡ଼ା ହେଉଛି ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ।
0: ତ ଆର୍ ଗୋଟେ ସବୁଠାରୁ ବଡ଼ ଜିନିଷ ହେଲା ଆଜ୍ଞା, ଯେ ଜଳବାୟୁ ଅର୍ ମାଟ ଇ ଦୁଇଟା ଯଦି ଯେତେବେଳେ ଚାଷୀକେ ନେଇ ହେଉଛି ତାକୁ ଯଦି ସେମାନେ ଟିକେ ସପୋର୍ଟ ନେଇ କଲେ ବୋଲେ ପ୍ରାୟତଃ ଚାଷ ଠିକ୍ ନେଇ ହେଇପାରେ ଆଜ୍ଞା?
1: ବଢ଼ିଆ ପ୍ରଶ୍ନ ଆପଣ ପଚାରିଲେ। ଆପଣ ଦେଖନ୍ତୁ, କପା ଯେହେତୁ ଗୋଟେ ଦୀର୍ଘ ମିଆଦୀ ଫସଲ, ପାଖାପାଖି 6 ମାସ ଆମର କ୍ଷେତ୍ରରେ ରହୁଛି କପା ଫସଲ, ସେ ପାଇଁ ଆମର ପଟୁ ମଟାଳ ବା ଦୋରସା ମାଟି ବା କୃଷ୍ଣ କର୍ପାସ ମାଟିର ଆବଶ୍ୟକତା ପଡ଼ିଥାଏ
0: ଆଜ୍ଞା ଆଜ୍ଞା।
1: କିନ୍ତୁ ବହୁତ ସମୟରେ ଦେଖିବେ ଆମର କଳାହାଣ୍ଡି ଜିଲ୍ଲାରେ ସବୁ ମାଟି ତ କଳା ମାଟି ନୁହେଁ ବା ମଟାଳ ମାଟି ନୁହେଁ, ଚାଷୀ ଭାଇମାନେ ବହୁତ ସମୟରେ ଆମର ଅନୁର୍ବର ବା ଅନୁନ୍ନତ ମାଟିରେ ମଧ୍ୟ କପା ଚାଷ ବା କପା ଫସଲ କରିଥାନ୍ତି, ଯେହେତୁ ଏଇଟା ଅର୍ଥକାରୀ ଫସଲ, ଅଧିକ ଲାଭ ପାଇବା ପାଇଁ ସେମାନେ ନିମ୍ନମାନର ଜମିରେ ମଧ୍ୟ କପା ଫସଲ କରିଥାନ୍ତି। ତେଣୁ ଏଥିରେ ମୁଁ ଚାଷୀ ଭାଇମାନଙ୍କୁ ଗୋଟେ କଥା କହିବାକୁ ଚାହିଁବି, ଯେଉଁ ମାଟି ବହୁତ ଦିନ ପର୍ଯ୍ୟନ୍ତ ଜଳ ସଂରକ୍ଷଣ କରିପାରିବ ବା କୃଷ୍ଣ କର୍ପାସ ମାଟି ବା ମୋଟାଳ ମାଟି, ସେଭଳି ମାଟିରେ ଆପଣଙ୍କର କପା ଚାଷ କରିବା ଭଲ
0: ଆଜ୍ଞା।
1: ଏବଂ ଜଳବାୟୁ କଥା ଯେଉଁ ଆପଣ କହିଲେ, ଆମର କଳାହାଣ୍ଡି ଜିଲ୍ଲାରେ ଯେତିକି ବର୍ଷା ହେଉଛି ପାଖାପାଖି 1300 ବା 1350 ମିଲିମିଟର ବର୍ଷା ଆମେ ବର୍ଷକୁ ପାଇଥାଉ, ତେଣୁ ସେତିକି ବର୍ଷା ଆମର କପା ଚାଷ ପାଇଁ ସେତିକି ଯଥେଷ୍ଟ। ଗୋଟେ କଥା ଆମେ ଲକ୍ଷ୍ୟ କରୁଛୁ, ବର୍ଷା ଜଳର ଯେଉଁ ପରିମାଣ ମାସକୁ ଯେତିକି ପରିମାଣରେ ହେବା କଥା, ଯେଉଁ ମାସରେ ଯେତିକି ପରିମାଣରେ ବର୍ଷା ହେବା କଥା, ବିଗତ କିଛି ବର୍ଷ ହେଲା ସେଇଟା ସେହି ଅନୁପାତରେ ହେଉନାହିଁ
0: ଆଜ୍ଞା।
1: ତେଣୁ ଚାଷୀ ଭାଇମାନେ ବହୁତ ସମୟରେ ଅସୁବିଧା, ବିହନ ଲଗାଇବା ବା କୁଡ଼ା ଖସା କରିବା, ଘାସ ନିୟନ୍ତ୍ରଣ କରିବା, ଫସଲରେ ଔଷଧ ସିଞ୍ଚନ କରିବା ପାଇଁ ସେମାନେ ବହୁତ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଜଳବାୟୁ ବା ମୃତ୍ତିକା ମୋଟାମୋଟି ଭାବରେ ଦେଖିବାକୁ ଗଲେ ଆମର କଳାହାଣ୍ଡି ଜିଲ୍ଲା ପାଇଁ କପା ଚାଷ ପାଇଁ ଉତ୍କୃଷ୍ଟ ଅଟେ, ଏବଂ ଚାଷୀ ଭାଇମାନେ ଯଦି ସାବଧାନତା ଅବଲମ୍ବନ କରନ୍ତି, ଠିକ୍ ଜମିରେ କପା ଚାଷ କରନ୍ତି, ତାହେଲେ ଅଧିକ ଲାଭ ପାଇବାର ସମ୍ଭାବନା ଅଛି।
0: ତ ଆଉ ଗୋଟେ କଥା ରହିଲା ଆଜ୍ଞା, ଯେତେବେଳେ ଭଲ ମଞ୍ଜି ଗୋଟେ ନେଇ ହୁଏ କିସମ ଯେନ୍ଟାକେ ଆମେ କହୁଛୁ, ଭଲ ଗଛ ନାଇଁ ହୁଏ, ଭଲ ଗଛ ନାଇଁ ହେଲେ ଆଜ୍ଞା ଫଲ ଭଲ ନାଇଁ ହୁଏ, ଯାହାଦ୍ୱାରା କି ଚାଷୀ ତାର ଅମଲ ନେ ଠୁକର ଖାଏ।

0: ଆଜ୍ଞା, ତ ସେଥିର୍ କାଜେ ବୋଲିକରି ଏହାର ଉନ୍ନତ କିସମ କାଣ ସବୁ ଅଛି?
1: ନିଶ୍ଚିତ ଭାବରେ ଆପଣଙ୍କର ଯେକୌଣସି ଫସଲ ଅଧିକ ଅମଳ ପାଇବା ପାଇଁ ହେଲେ ପ୍ରଥମ ତାର ଉପାଦାନ ହେଉଛି ମଞ୍ଜି। ତେଣୁ ମଞ୍ଜି ଯଦି ଆମେ ଭଲ ବ୍ୟବହାର କରିପାରିବା, ତାପରେ ଆମେ ବୈଜ୍ଞାନିକ ଜ୍ଞାନକୌଶଳ ଯେତେ ଆମେ ଦେଇପାରିବା ସେତେ ଅଧିକ ଅମଳ ଆମେ ପାଇପାରିବା। କିନ୍ତୁ ମୁଁ ଯେମିତି ପ୍ରଥମରେ ଆପଣଙ୍କୁ କହୁଥିଲି, ଯେହେତୁ ଆମ ରାଜ୍ୟରେ କପା ଫସଲର ବିହନ ଉତ୍ପାଦନ ହେଉନାହିଁ, ତେଣୁ ଶଙ୍କର କିସମ ବିହନ ଚାଷୀମାନେ ବ୍ୟବହାର କରୁଛନ୍ତି। ତେଣୁ ବିଭିନ୍ନ ବାହାର ରାଜ୍ୟ ଏବଂ ଅଲଗା କମ୍ପାନୀମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ। କିନ୍ତୁ ଆପଣମାନଙ୍କୁ ଗୋଟେ ଖବର ଦେବାକୁ ଚାହୁଁଛି, ଚାଷୀମାନଙ୍କୁ ଗୋଟେ ସୂଚନା ଦେବାକୁ ଚାହୁଁଛି। ଆମର ଯେଉଁ ସର୍ବଭାରତୀୟ ସଂଯୋଜିତ କପା ଗବେଷଣା କେନ୍ଦ୍ର ଅଛି ଭବାନୀପାଟଣାଠାରେ, ଏବଂ ଏହା ଦୀର୍ଘ 20 ବର୍ଷ ହେଲାଣି ଏଥିରେ ଏହି ଜିଲ୍ଲାରେ ଆମେ ସେଥିରେ କାର୍ଯ୍ୟ କରୁଛୁ। ଏବଂ ଚାଷୀ ଭାଇମାନଙ୍କ ପାଇଁ ମୁଁ କହିବାକୁ ଚାହିଁବି, ଆମର କପାର 2 କିସମ ଯେମିତିକି BS279 ଏବଂ BS30, ଏଇଭଳି 2 କିସମ ଆମର ଏଇ କପା ଗବେଷଣା କେନ୍ଦ୍ରରୁ ଆମେ ତାକୁ ବାହାର କରିବାକୁ ସକ୍ଷମ ହୋଇଛୁ। ଏବଂ ଏଇ କପା ଯେଉଁ କିସମ 2 ବାହାରିଛି ସେଇଟା ଆମର ଯେହେତୁ ଆମର ଅଞ୍ଚଳକୁ ନେଇକି ଆମେ ତାକୁ ଉଦ୍ଭାବନ କରାଯାଇଛି, ତେଣୁ ଚାଷୀମାନେ ତାକୁ ବ୍ୟବହାର କରିପାରିବେ। କିନ୍ତୁ ସେଥିରେ ଆମେ ଦେଖୁଛୁ ଆମର ଶଙ୍କର କିସମ ଯେତେ ସବୁ ଚାଷୀମାନେ କରୁଛନ୍ତି ତା ଭଳି ଏଇ ଅମଳ ଏଥିରେ ଦେଉଛି ଏବଂ ତା'ର ରୋଗ ପୋକ ସହନ ଶକ୍ତି ମଧ୍ୟ ଅଛି। ତେଣୁ ଆମର ବିହନ କିଛି ମାତ୍ରାରେ ଆମେ ଉତ୍ପାଦନ କରିଛୁ, ଯେଉଁ ଚାଷୀମାନେ ତାକୁ ପରୀକ୍ଷା କରିବାକୁ ଚାହୁଁଛନ୍ତି ଆମଠୁ ମଧ୍ୟ ବିହନ ସେମାନେ ସଂଗ୍ରହ କରିପାରିବେ।
0: ଆଜ୍ଞା, ଆର୍ ଗୋଟେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଲା ଆଜ୍ଞା, ଯେକୌଣସି ଚାଷ ଆମେ ଯେତେବେଳେ କର୍ମା ସବୁ ଚାଷ ଗୋଟେ ସମୟ ଥିସି ଆଜ୍ଞା, ହଡ଼ବଡ଼ି କରି ଇ ସମୟ ଆଗେ ସେ ସମୟ କରିଦେଲେ ନେଇ ହୁଏ, ତ କପା ତାର ଠିକ୍ ସମୟ କେନ୍ଟା ଆଜ୍ଞା?
1: ଦେଖନ୍ତୁ, ଆମର ଗବେଷଣାରୁ ଆମେ ଦେଖୁଛୁ ଯେ ଜୁନ୍ ମାସ 2 ବେଳକୁ ବା ମୌସୁମୀ ବର୍ଷା ଆରମ୍ଭ ହେଲା ପରେ ପରେ ଯଦି ଆମେ କପା ଲଗାଇବା ଏବଂ ଜୁଲାଇ ମାସ 1 ଭିତରେ ଆମେ ମଞ୍ଜି ଲଗାଇବା କାମ ସାରିବା, ତାହେଲେ ଆମର କପା ଉତ୍ପାଦନ ଭଲ ହୋଇଥାଏ। ଗଛ ଯେଉଁ ସମୟରେ ଫୁଲ ଦେବା କଥା, ଯେଉଁ ସମୟରେ ଫଳ ଧରିବା କଥା, ଯେଉଁ ସମୟରେ ଆମର ଫଳ ଅମଳ ସମୟ ହେବା କଥା, ତାହା ଠିକ୍ ସମୟରେ ଆମେ କରିପାରିଥାଉ। ତେଣୁ ଜୁନ୍ ମାସ 2 ଠାରୁ ଜୁଲାଇ ମାସ 1 ହେଉଛି କପା ମଞ୍ଜି ଲଗାଇବାର ପ୍ରକୃଷ୍ଟ ସମୟ।
0: ଆଜ୍ଞା, ଆର୍ ଗୋଟେ ପ୍ରଶ୍ନ ଆମର ଚାଷୀ ଦାମଙ୍କର ମନେ ଆସୁଥିବେ ଆଜ୍ଞା, ଆମେ ତ ବିହନର କଥା ହେଲୁ, ତାର ସମୟ କଥା ହେଲୁ, ତାପରେ ଜମି ପ୍ରସ୍ତୁତି ଗୋଟେ ଆଜ୍ଞା ସବୁଠାରୁ ବଡ଼ ଜିନିଷ ଆଜ୍ଞା, ତାର ବିଷୟରେ କିଛି?
1: ଦେଖନ୍ତୁ, ଆମର ଅଲଗା ଯେକୌଣସି ଫସଲ ଠାରୁ କପା ଚାଷର ପଦ୍ଧତି ଟିକେ ଅଲଗା, କାହିଁକିନା ମୁଁ ଯେମିତି ପ୍ରଥମେ ଆପଣଙ୍କୁ କହୁଥିଲି କପା ଫସଲ ଗୋଟେ ଦୀର୍ଘମିଆଦୀ ଫସଲ, ବହୁତ ସମୟ ପର୍ଯ୍ୟନ୍ତ ପାଖାପାଖି 6 ଜମିରେ ରହିଥାଏ। ତେଣୁ ମାଟିକୁ ଆମେ ଭଲ ଭାବରେ ଯଦି ପ୍ରସ୍ତୁତ କରିବା, କପା ଗଛର ଚେର ଭିତରକୁ ସେମିତି ଯାଇପାରିବ, ଯେମିତି ଆମେ କହୁଥିଲୁ ଯେ କେବଳ ବର୍ଷା ପାଣି ଉପରେ ନିର୍ଭର କରି ଆମେ ଫସଲ କରିଥାଉ। ଆପଣ ଜାଣନ୍ତି ଯେ ସେପ୍ଟେମ୍ବର ମାସ ଶେଷ ବେଳକୁ ବର୍ଷା ଛାଡ଼ିଯାଏ ଆମର ମୌସୁମୀ ବର୍ଷା, ତା'ପରଠୁ ପାଖାପାଖି 2-3 ପର୍ଯ୍ୟନ୍ତ ଫସଲ ଆମର ଜମିରେ ରହିଥାଏ। ତେଣୁ ଆମେ ଯଦି ଭଲ ଉପାୟରେ ଜମି ପ୍ରସ୍ତୁତି ନ କରିବା, ତାହେଲେ କପା ଫସଲର ଚେର ମାଟି ଭିତରକୁ ପଶିପାରିବ ନାହିଁ। ତେଣୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆମେ ଭଲ ଭାବରେ ତାକୁ ହଳ କରିବା। ଆମେ ସାଧାରଣତଃ ମୋଲ୍ଡ ବୋଲ୍ଡ ପ୍ଲାଓ, ଯେଉଁଟିକି 2 ଲଙ୍ଗଳ ଯେଉଁ ଅଛି, ଯେଉଁଟାକି ଆମର ପାଖାପାଖି 1 ଫୁଟ ପର୍ଯ୍ୟନ୍ତ ମାଟିର ଗଭୀରତା ପର୍ଯ୍ୟନ୍ତ ତାକୁ ଚାଷ କରିପାରିବ, ସେହିଭଳି ଲଙ୍ଗଳ ବ୍ୟବହାର କରିବା ଦରକାର। ଏବଂ ଯେହେତୁ ଆମେ କୃଷ୍ଣକାର୍ପାସ ମୃତ୍ତିକା ବା ମୋଟାଳ ଦୋରସା ମାଟିରେ ଆମେ କପା ଚାଷ କରିଥାଉ, ସେଥିପାଇଁ ତାକୁ ଭଲ ଭାବରେ ହଳ କରିବା ଦରକାର। ଯେତେବେଳେ ଆମେ ବିହନ ଲଗାଇବା ସେ ସମୟରେ ମଧ୍ୟ ଗୁଣ୍ଡ ଚାଷ କରିବା ଦରକାର। ତେଣୁ ମୋଟାମୋଟି ଭାବରେ ଆମକୁ 2-3 ଚାଷ କରିବା ଦରକାର, ଯେମିତି ଖରାଦିନିଆ ଯେଉଁ ବର୍ଷା ଆମେ ପାଉଛୁ ସେଥିରେ ଖରାଦିନିଆ ବର୍ଷାକୁ ଉପଯୋଗ କରି ଆମେ ମାଟି ପ୍ରସ୍ତୁତ କରିବା, ଜମି ପ୍ରସ୍ତୁତ କରିବା, ଗଭୀର ଚାଷ କରିବା, ଏବଂ ଯେତେବେଳେ ଆମେ କପା ଲଗାଇବା ସେତେବେଳେ ଆମେ ଟ୍ରାକ୍ଟର ସାହାଯ୍ୟରେ ବା ଆମର ଯେଉଁ 9 ଅଛି ବା ଟିଲର୍ସ ଅଛି ତାକୁ ଆମେ ବ୍ୟବହାର କରିପାରିବା।
0: ଆଜ୍ଞା, ଚାଷୀର ଆଉ ଗୋଟେ ସବୁଠାରୁ ବଡ଼ ଶତ୍ରୁ ଥିସି ଆଜ୍ଞା, ସେଇଟା ହେଉଛି ଉଇ। ତ କପା ଗଛ ଏମିତି ଉଇ ଲାଗିଲେ କ'ଣ ସବୁ କରିବାକୁ ପଡ଼ିବ ଆଜ୍ଞା?
1: ଦେଖନ୍ତୁ, ଆମର ଚାଷୀମାନଙ୍କର ବହୁତ ବଡ଼ ସମସ୍ୟା ଏଇଟା ଥାଏ, ଆମମାନଙ୍କୁ ମଧ୍ୟ ସେମାନେ ବହୁତ ସମୟରେ ପଚାରିଥାନ୍ତି। ତେଣୁ ଦେଖିବେ ଯେଉଁ ଉଇ କଥା ଆପଣ କହୁଛନ୍ତି, ଏଇଟା ସାଧାରଣତଃ ଆମ ନାଲିକି ସମୟରେ ମାଟିରେ ବେଶୀ ଲାଗିଥାଏ। ତେଣୁ ଚାଷୀମାନେ ଯଦି ଜାଣୁଛନ୍ତି ଯେ ତାଙ୍କର ଜମିରେ ଉଇର ସମସ୍ୟା ରହୁଛି, ତାହେଲେ ସେମାନେ ଯେଉଁ ଖରାଟେ ଚାଷ କରୁଛନ୍ତି ବା ଯେତେବେଳେ ଶେଷଥର ପାଇଁ ସେମାନେ ହଳ କରୁଛନ୍ତି, ଜମି ପ୍ରସ୍ତୁତ କରୁଛନ୍ତି, ସେ ସମୟରେ ସେମାନେ କ୍ଲୋରୋପାଇରିଫସ୍ ଗୁଣ୍ଡ ଏକରକୁ 10 ହିସାବରେ ସେମାନେ ବ୍ୟବହାର କରିପାରିବେ, ଯଦ୍ୱାରା କି ଆପଣଙ୍କର ଉଇର ଯେଉଁ ଅଣ୍ଡା ବା ବିଭିନ୍ନ ପ୍ରକାର ଜିନିଷ ସେଥିରେ ଥିବ ସେ ନଷ୍ଟ ହୋଇଯିବ, ଉଇ ପୋକ ମଧ୍ୟ ନଷ୍ଟ ହୋଇଯିବ।
0: ଆଜ୍ଞା, ଆର୍ ଗୋଟେ କଥା ଆମର ଚାଷୀ ଦାମାନେ କହିସନ୍ ଆଜ୍ଞା, ଯେତେବେଳେ ବି ଆପଣଙ୍କ ଭଳି ଆମର ବିଶେଷଜ୍ଞ ଆଜ୍ଞା ସାଙ୍ଗେ ଯେତେବେଳେ ଆମେ କଥାବାର୍ତ୍ତା ହେଉଛୁ, ଯେ ପ୍ରତ୍ୟେକ ଚାଷର ଧାଡ଼ି ଏତିକି ଏତିକି ରହିବା, ଏହାର ଗଛକୁ ଗଛ ଏତିକି ରହିବା, ତ ଇଏ ଆମର କପା ଯେନ୍ ଲଗାମ ଆଜ୍ଞା, ତା ପ୍ରଣାଳୀଟା କ'ଣ?
1: କପା ଫସଲରେ ମଧ୍ୟ ସେମିତି ଆମେ ଧାଡ଼ିକୁ ଧାଡ଼ି ଏବଂ ଗଛକୁ ଗଛ କେତେ ଦୂରତା ଦିଆଯିବା କଥା, ତା ବିଷୟରେ ମଧ୍ୟ ଆମର ପରୀକ୍ଷା ନିରୀକ୍ଷା କରାଯାଇଛି। ଆମେ ଦେଖୁଛୁ ଆମେ ଯଦି କପାର କିସମ ଆମେ ବ୍ୟବହାର କରିବା, ତାହେଲେ ଧାଡ଼ିକୁ ଧାଡ଼ି 90 ଏବଂ ଗଛକୁ ଗଛ ଆମେ 30-45 କରିପାରିବା। ଯଦି ଆମେ ଶଙ୍କର କିସମ ଲଗାଉଛୁ, ତାହେଲେ ଧାଡ଼ିକୁ ଧାଡ଼ି ସେମିତି 90 ଏବଂ ଗଛକୁ ଗଛ

0: 45 ରୁ 60 ସେଣ୍ଟିମିଟର ଭିତରେ ଆମେ ବ୍ୟବଧାନ ରଖିପାରିବା।
1: ଆଜ୍ଞା, ଆଉ ଗୋଟେ ଯେନ୍ ରହିଲା ଆଜ୍ଞା ସମନ୍ୱିତ ଖାଦ୍ୟ ସାର ପରିଚାଳନା, ଏହାର ବିଷୟରେ କିଛି କୁହନ୍ତୁ।
0: ସବୁ ଫସଲ ପାଇଁ ଯେମିତି ଖାଦ୍ୟ ସାର ପରିଚାଳନାର ଆବଶ୍ୟକତା ରହିଛି, କପା ଫସଲର ମଧ୍ୟ ସେମିତି ଆବଶ୍ୟକତା ରହିଛି। ସମନ୍ୱିତ କଥା ଯଦି ଆମେ କହିବା, ତାହେଲେ ଆମେ କେବଳ ରାସାୟନିକ ସାର ଉପରେ ନିର୍ଭର କରିକିରି, ଆଉ ଯେତେ ପ୍ରକାରର ଆମର ଉତ୍ସ ଅଛି ଉପାଦାନର, ଯେମିତି ଆପଣଙ୍କର ଗୋବର ଖତ, ଆଉ ଆପଣଙ୍କର ସବୁଜ ଖତ, ଯେମିତି ପିଡ଼ିଆ ବା ବିଭିନ୍ନ ପ୍ରକାରର ଜୀବାଣୁ ସାର, ଏଗୁଡ଼ାକୁ ଯଦି ଆମେ ଉତ୍ସ ହିସାବରେ ବ୍ୟବହାର କରିବା, ତାହେଲେ ଆମ ରାସାୟନିକ ସାର ଯେଉଁ ଆମେ DAP ପଟାସ୍ ବା ଗ୍ରୋମୋର ୟୁରିଆ ଏସବୁ ସାର ରାସାୟନିକ ସାର ବ୍ୟବହାର କରୁଛୁ, ସେ ସାରର ପରିମାଣକୁ ଆମେ କମାଇ ପାରିବା ଏବଂ ସବୁଜ ଖତ, ଗୋବର ଖତ, ଜିଆ ଖତ ବା ଜୈବିକ ପଦ୍ଧତିରେ ଯେଉଁ ଜୈବିକ ଉତ୍ସ ଯେଉଁ ଅଛି ତାକୁ ଯଦି ଆମେ ମିଶାଇକରି ବ୍ୟବହାର କରିବା, ତାହେଲେ ତାକୁ ବା ସମନ୍ୱିତ ଖାଦ୍ୟ ସାର ପରିଚାଳନା ବୋଲି କୁହାଯାଉଛି। ଏବଂ କପା ଫସଲରେ ବହୁତ ଭଲ ଭାବରେ ଆମେ ତାକୁ କରିପାରିବା, ଯେମିତିକି ଆପଣଙ୍କର ଆମେ ଗୋବର ଖତ ବ୍ୟବହାର କରିବା, ଏକରକୁ 4-5 ଟ୍ରାକ୍ଟର ଲୋଡ଼ ଗୋବର ଖତ ବ୍ୟବହାର କରିବା, ଏବଂ ଆମେ ଛଣି ମଞ୍ଜିକୁ ସବୁଜ ଖତ ହିସାବରେ ବ୍ୟବହାର କରିବା, କପା ଲଗାଇବା ସମୟରେ ଯଦି ଆମେ ଛଣି ମଞ୍ଜି ତାକୁ ବୁଣିବା ଏବଂ 30 ଦିନ ପରେ ସେ ଛଣି ଯେଉଁ ଗଛକୁ ଆମେ ମାଟିରେ ଭର୍ତ୍ତି କରିବା, ତାହେଲେ ମଧ୍ୟ ବହୁତ ପରିମାଣରେ ଜୈବିକ ଖତ ଆମ ଜମିକୁ ମିଶିପାରିବ। ସେମିତି ଆପଣଙ୍କର ଜୀବାଣୁ ସାର ଯେଉଁ କହିବି, ଆଜୋଟିବାକ୍ଟର, ଆଜୋସ୍ପିରିଲମ ବା ଫୋସ୍ଫୋକଲଚର, କପା ଲଗାଇବାର 12-15 ଦିନ ପରେ ଯଦି ଆମେ ଉପଯୁକ୍ତ ମାତ୍ରାରେ ଆମେ ବ୍ୟବହାର କରିବା, ତାହେଲେ ଆମେ ରାସାୟନିକ ସାର ଉପରେ ଆମର ଯେଉଁ ଆମେ ବେଶୀ ଚାଷୀ ନିର୍ଭର କରୁଛନ୍ତି, ରାସାୟନିକ ସାରର ଉପରେ ଆମ ନିର୍ଭରତା କମିଯିବ ଏବଂ ଆମର ଜମିର ସ୍ୱାସ୍ଥ୍ୟ ଭଲ ରହିବ, ଗଛ ହୃଷ୍ଟପୃଷ୍ଟ ଭାବରେ ବଢ଼ିପାରିବ ଏବଂ ଚାଷୀ ରାସାୟନିକ ସାର ବ୍ୟବହାର କରି ଯେଉଁ ଖର୍ଚ୍ଚାନ୍ତ ହେଉଛନ୍ତି, ଅଧିକ ଖର୍ଚ୍ଚ ହେଉଛି, ତାକୁ ମଧ୍ୟ ଆମେ କମାଇ ପାରିବା।
1: ସମୟ ଦେଇଥିବା ହେତୁ ଆକାଶବାଣୀ ତରଫରୁ ଆର ଆମର ବୈଠକରୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
0: ଜୁହାର ଜୁହାର।
2: ହଁ
1: ଆଜ୍ଞା, ଗଲା ଧନ୍ୟବାଦ ଗୁଡ଼େ ଦଉଁ
2: ଦଉଁ।
1: ତାର ପଛେ ଦେଖ ଏ ଶେଷ ଅଧିଆ।
2: ହଁ ଯେ ଦାଦା ଶୁନ,
1: ହଁ
2: ମୁଇଁ ଗୋଟେ ଚାଷୀ ଦାଦାର ସାଙ୍ଗେ କଥା ହଉଛେ ନା,
1: ହଇ ହଇ ହଇ
2: ତୁଇ ବସି କରି ଶୁନ।
1: ହଁ
2: ଜୁହାର ଆଜ୍ଞା।
3: ଜୁହାର ଜୁହାର। ସୁରେଶ ରଣା ଆଜ୍ଞା।
2: କେନ୍ ଗାଁ ଆପଣଙ୍କର?
3: ଭଙ୍ଗାବାରୀ।
2: ଭଙ୍ଗାବାରୀ। ଆପଣ କାଣା କାଣା ଚାଷ କରସନ୍?
3: ଧାନ ଚାଷ, ମୁଗ ଚାଷ।
2: ଏବେ କାଣା କାଣା ଚାଷ କରିଛନ୍?
3: ଏବେ ଧାନ କରିଛେ।
2: ଧାନ ଚାଷ କରସନ୍ ଆର ମୁଗ ଚାଷ? ମୁଗ ଚାଷ ନେଇ କରବା?
3: ନାଇଁ, ମୁଗ ସରଲାନ। ଆମେ
2: ମୁଗ ସରଲାନ। ଆ କେତେ ବଗିର କରିଥିଲେ ଆପଣ ମୁଗ? କେତେ ଲାଭ ହେଇଛେ କି କେନ୍ତା?
3: ନାଇଁ, ମୁଗ କରିଥିଲେ ତ ଏଇ ବର୍ଷ କେନେ ହେଲା ମ୍ୟାଡମ, ଆଉ ଦେଢ଼ ଏକର ଖଣ୍ଡେ କରିଥିଲି ମୁଗ।
2: ଦେଢ଼ ଏକର ବଗିର କରିଥିଲେ?
3: ପାଣି ଟିକେ ସୁବିଧା ନେଇ ହେଲା କି
2: ପାଣି ସୁବିଧା ନାଇଁ ହେଲା କି ଖରାପ ହେଇଗଲା? ଆପଣ ମୁଗ ଚାଷରୁ କ୍ଷତି ହେଲା କି ବର୍ଷ?
3: ହଁ ହଁ କ୍ଷତି ହେଲା ମ୍ୟାଡମ।
2: ଆପଣ କେତେ ବାଗିର ଭାବିଥିଲେ ଆସବା ବୋଲି କରି ନେଇ ଆସିଲା?
3: ମୁଁ ଭାବିଥିଲି 2 କ୍ୱିଣ୍ଟାଲ ପାଖାପାଖି ଆବା କଥା, 2 କ୍ୱିଣ୍ଟାଲ ଆସିକରି 15-20 କିଲୋ ଖଣ୍ଡେ ହେଲା।
2: ଓ 2 କ୍ୱିଣ୍ଟାଲ ଭାବିଥିଲେ ଆପଣ ଆର 15-20 କିଲୋ ବାଗିର ହେଲା ବୋଲେ ବହୁତ କ୍ଷତି ହେଲା ଆପଣଙ୍କେ, ଠିକ ହେପାସେ ପାଣି ନେଇ ହେଲା ବୋଲି। ଆଉ ଏବେ କାଣ ଚାଷ କରିଛନ୍?
3: ଏବେ ଧାନ ଚାଷ କରିଛନ୍।
2: ଧାନ ଚାଷ, ଡାଲୁଆ ଚାଷ କରିଛନ୍? କେ
3: ଡାଲୁଆ?
2: ଡାଲୁଆ ଚାଷ କେନ୍ତା କରି କରି ଆରମ୍ଭ କଲେ?
3: ଧାନ
2: କାଟି ଦେଇ କରି ତଲି ପକାଲେ?
3: ହଁ, ତଲି ପକାସୁଁ। ତଲି ନିକେ କୁଛ ବାଇ ଦିନ କଲା ପରେ ତାପରେ ତାକେ ପାଣି ମୋଡ଼ କରି କାଦୁ କରି ରୁଖସୁଁ।
2: ତ ଏଇ ଡାଲୁଆ ଚାଷ କେତେ ଜାଗାରେ ଆପଣ କରିଛନ୍?
3: ଏବେ ତ ମୁଇଁ 4 ଏକର ପାଖାପାଖି କରିଛେ।
2: 4 ଏକର ପାଖାପାଖି କରିଛନ୍? ଆର ପ୍ରତି ବର୍ଷ କରସନ୍ କି ବର୍ଷ କରିଛନ୍?
3: ପ୍ରତ୍ୟେକ ବର୍ଷ।
2: କେତେ ବାଗି ଆପଣ ଧାନ ମିଳୁଛେ ଡାଲୁଆ ଚାଷ ନୁ?
3: 40-50 କ୍ୱିଣ୍ଟାଲ ବୋଲି ଆସୁଛି।
2: ବିକ୍ରି ଭଟା କରବା ଲାଗି ସୁବିଧା ଅଛେ କି ନିଜେ?
3: ଅଛେ, ମଣ୍ଡି ଅଛେ, ଆମର
2: ରିସ୍କା ମଣ୍ଡି ତେ ବିକ୍ରି କରୁଛନ୍। ଆପଣ ଯେନ୍ ଡାଲୁଆ ଚାଷ କରୁଛନ୍, କାଣା କାଣା ସାର ସୁରି ଦଉଛନ୍?
3: ସାର ଆମେ ୟୁରିଆ, DAP, ପଟାସ, ତାପରେ ଜିଙ୍କ ହେଲା, ଆମର ଭିଟାମିନ ବି ଦିଆଯାଉଛି।
2: ମଝି ମଝିରେ ଯେନ୍ ବର୍ଷା ହେଇଯାଉଛି ଡାଲୁଆ ଚାଷ କେ, ଏବେ ତ ବୋଲେ ଧାନ କାଟବାର ସମୟ ଆସିଗଲା ନା, ତ ଇ ଯେନ୍ ମଝି ମଝିରେ ବର୍ଷା ହେଇ ଯାଉଛେ, ହେନେ ଧାନ ଧୁନି ଝଡି ଯାଉଛେ କି କେନ୍ତି ଆପଣଙ୍କର ହଉଛେ?
3: ଧାନ ଝଡି ବି ଯିବା, ଆଉ ସେ ଯେନ୍ ଧାନଟା ପାଣି ଯଦି ଅଛେ ବୋଲେ ସେଟା ପଡି ଯିବା ତଲେ।
2: ଯେନ୍ ମେସିନ୍ ନେ କାଟୁଛନ୍, ଯେତିକି ପଇସା ଖର୍ଚ୍ଚା ବାର୍ଚ୍ଚା ହଉଛେ ଆର ଲୋକ ଲଗେଇଲେ ଯେତିକି ଖର୍ଚ୍ଚା ବାର୍ଚ୍ଚା ହଉଛେ, ବୋଇଲେ କେନ୍ଟା ଅଧିକ ଖର୍ଚ୍ଚା ବାର୍ଚ୍ଚା ହଉଛେ? ମେସିନ୍ ଟା ଟିକେ କମ୍ ହଉଛେ, ବାକି ସବୁ ଜାଗାକେ ତ ଇ ମେସିନ୍ ନେଇ ଯାଇ ପାରୁଥିବା। ତ ଆପଣ ଯେନ୍ ଚାଷ କରିଛନ୍ ସେନେ ପୁରା ମେସିନ୍ ରେ ଏକା କାଟୁଛନ୍? ତ ଆର ଇ ଡାଲୁଆ ଧାନ ଚାଷ ସରିଲା ପରେ ଆପଣ କାଇଁ ଚାଷ କରୁଛନ୍? ବୋଇଲେ ବଛର ଯାକ ଆପଣ ଚାଷ କରୁଛନ୍ ନା, ଧାନ ଚାଷ କରୁଛନ୍ ନା? ଖାଇବା କାଜ ଅଲଗା କରସନ୍ ଆର ବିକ୍ରି ଭଟା କାଜ ଅଲଗା କରସନ୍? ତ ଆପଣ ଯେନ୍ ଖାଇବା କାଜ ଯେନ୍ କରୁଛନ୍, ଚାଷ କରୁଛନ୍, ହେନେ କାଇଁ କାଇଁ ସାର ଦେସନ୍? ସମାନ ଏକା ଦଉଛନ୍? ମଣ୍ଡିଥି ବିକୁଛନ୍ କି ବାହାରେ ବି ବିକୁଛନ୍? মন্ডিতে বিকবাকে আপনকে কিছু অসুবিধা নেই হবার?
3: নাই নাই নাই হবার।

0: ମିଲସ୍ ଟିକେ ଯଦି ମିଷ୍ଟେକ୍ କଲେ କି କାଣା କଲେ ବୋଲେ ସେଟା ଟିକେ ଆମକୁ ଅସୁବିଧା ହେସି, ଗାଡ଼ି ନି ପଠାଇଲେ କି କେନେ କାଣା ଯଦି ଅସୁବିଧା ହେଲା ବୋଲେ ସେଥିରେ ଆମକୁ ଟିକେ ସେନେ ଟିକେ ମେହନତ କରବା ପଡ଼ୁଛି।
1: ଆପଣ ଯେନ୍ ମଣ୍ଡିତି ବିକ୍ରି କରୁଛନ୍ ତାର ଆଗରୁ ଅନଲାଇନ୍ ବୁକିଂ କରବାକେ ପଡୁଛେ, ତ ହେଟା ଆପଣ କେନ୍ତା କରି କରି କରୁଛନ୍?
0: ଡେଟ୍ କିଛି ସେ ଡେଟ୍ ରେ ଯାଇକରି ଆମେ ଅନଲାଇନ୍ କରୁଛୁଁ ମ୍ୟାଡମ।
1: ଆପଣ ଯାଇକରି ହେନେ ଅନଲାଇନ୍ କରୁଛନ୍ କି ଜେନେ ବି କରୁଛନ୍?
0: ନାଇଁ ନାଇଁ ସେନେ ହେ ଯାଇକରି ଅନଲାଇନ୍ କରୁଛନ୍।
1: ଆଉ କେନ୍ତା କରି କରି କରୁଛନ୍, ହେନେ ଯାଇକି କାଣା କରବାକେ ପଡୁଛେ ଆପଣକେ?
0: ସେନେ ମ୍ୟାଡମ ଏଇଟା ଆମର ଯେତେ ଜମି ପଟା ଥିବା କି ମାଲଗୁଜାରି ଥିବା ଆମର ଆଇକର୍ଟ ଯେନ୍ତା ଇଲେକ୍ଟ୍ରିକ ଆଇକର୍ଟ ଥିବା ସେନ ବିଲ୍ ଦିଆଯିବା, ଇଲେକ୍ଟ୍ରିକ ବିଲ୍ ବି ଦିଆଯିବା,
1: ତ ହେଟା ମାନେ ନି କରି ଯାଉଛନ୍ ଆଉ ହେନେ ବୁକିଂ କରୁଛନ୍? ତାପରେ କାଣ କରୁଛନ୍? ବୁକିଂ ହେଲା ପରେ
0: ଆମକୁ ଟୋକନ ଦଉଛନ୍, ଟୋକନ ଦେଲେ ଆମେ ଧାନ ନେଇ କରି ଯିବୁ
1: ବୋଇଲେ ଯେନ୍ ତାରିଖରେ ଟୋକନ ଦେଇଥିବେ ସେ ତାରିଖରେ ଆପଣ ଧାନ ନେଇ କରି ଯିବେ,
0: ସେଟା ନେଇ କରି ଯିବୁ ଆମେ।
1: ଆର୍ ଧାନ ନେଇକି ଗଲା ପରେ କେତେ ସମୟ ଜଗବାକେ ପଡୁଛେ କି କାଣା? ସିରିଏଲ ନମ୍ବର ଆସିଲା ପରେ ଆପଣଙ୍କ ଧାନ ଦବାକେ ପଡୁଛେ। ଆଜ୍ଞା, ଆପଣ ତ ଜଣେ ବଡ଼ଭାଗୀ ଚାଷୀ, ବିଭିନ୍ନ ପ୍ରକାର ଚାଷ କରୁଛନ୍, ଆପଣଙ୍କ ପରିବାର ଆପଣଙ୍କ ସହଯୋଗ କରୁଛନ୍?
0: ସହଯୋଗ କରୁଛନ୍ ମ୍ୟାଡମ।
1: ଖାଲି ଧାନ ଆର୍ ବିରି ମୁଗ ଏନ୍ତା ଚାଷ କରୁଛନ୍?
0: ଧାନ ବିରି କି ମୁଗ କି କାଣା ବୋଲେ ଗହମ ବି ହେବା।
1: ଆଉ ଆଗକେ କାଣା ଆଶା ରଖିଛନ୍ କରବାକେ? ଏବେ ଯେତିକି ଚାଷ କରୁଛନ୍ ଲିଜ୍ ନେଇ କରି କରୁଛନ୍ କି ନିଜ ଚାଷ ଜମି ଅଛି? ନିଜ ଜମିରେ ଚାଷ କରୁଛନ୍?
0: ଲିଜ୍ରେ ନାହିଁ।
1: ତ ଆପଣଙ୍କ ସାର ସୁରା ଏସବୁ ଜିନିଷ ମିଳିବାରେ କିଛି ଅସୁବିଧା ହଉଛେ କେ?
0: ଅସୁବିଧା ହେସି ମ୍ୟାଡମ, ଯେନ୍ତା କି ଆମର ଯେନ୍ ଟାଇମରେ ୟୁରିଆ ଦରକାର ପଡୁଛି ସେ ଟାଇମରେ ୟୁରିଆ ନେଇ ମିଳେ, ବାହାରେ ଯଦି ଆଣିବୁ ବୋଲେ ଅଧିକ ରେଟ୍ ଦେଇକରି ଆଣିବୁ, ଯେନ୍ତା କି 300 ଟଙ୍କା କି 270 ଦେଇକରି ଆଣିବା କଥା ନାହିଁ, ସେଟା 500-700 କି 1000 ବି ଦେଇକରି ଆଣିବା ପଡୁଛି।
1: ସୁବିଧା ନେଇ ହେଇପାରବାର ସାର?
0: ସୁବିଧା ନେଇ ହେଇପାରବାର,
1: ତ ଯେତିକି ହିପାସେ ମିଳିବାର କଥା ଏତିକି ହିପାସେ ମିଳି ନେଇ ପାରବାର? ଆପଣ ଏତେ ସମୟ ଧରି ଆସିଲେ ଆକାଶବାଣୀ କେ, ଆର୍ ଆପଣଙ୍କର ଚାଷ ସମ୍ବନ୍ଧରେ ଏତିକି ସବୁ କିଛି କହିଲେ, ଏଥିକାଜି ଆକାଶବାଣୀ ପରିବାର ତରଫରୁ ଆପଣଙ୍କୁ ଧନ୍ୟବାଦ। ଆଜ୍ଞା
0: ନମସ୍କାର।
2: ଶୁଣିଲି ରେ ବାନ, ଏଇଟା ସେ ଅନୁଭବୀ ହିଁ କହିପାରେ ଅନୁଭବର କଥା ବୋଲସନ୍,
1: ଆର୍ କାଁ ସେ
2: ଯେନ୍ ତିଆରି କରି କହିଦେଲି ଦଦାର ଭଲି, ଆମେ ବି ଯଦି ଅଣ୍ଟା ଫିଡ଼ିଲେ ଆମକେ ଗଲା ଅଣ୍ଟା ନୁ ପଇସା ନେଇ ଛାଡ଼େ,
1: ଚାଷ କାମତି ଲାଭ ବି ହବା, ଆର୍ କାଁଟା ଲକ୍ଷ୍ମୀ ଠନ୍ ଠନ୍ ପାକେ ଆଇବା।
2: ହଇ ଶୁନୁ, ହେଦେ କଥାବାର୍ତ୍ତା ହେଲା ଭିତରେ ସମୟ ଘୁଚ ଘୁଚ ଚାଲ ଚାଲ ବୋଲୁଛି।
1: ହଁ, ଆଜିର କାର୍ଯ୍ୟକ୍ରମ କେ ଇନେ ରଖମା ନା?
2: ହଏ ହଏ ହଏ, ତ ବୈଠକ ଛାଡ଼ିକରି ଗଲା ହେଲା ବେଲକେ ଆମର ଏ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଦଦା କକା ବାବା ମା ବହିନ ମାନକେ ମୋ ଗାର ଦଦା
1: ଆ ଲକ୍ଷ୍ମୀ ନାନୀ
2: ଜୁହାର।

ଶୁଣୁଥିଲେ ଚାଷବାସ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ପ୍ରଚାର କରୁଛୁ ଗୀତ ଓ ଗଜଲ କ୍ରମରେ କିଛି ଗଜଲ। ପ୍ରଥମ ଗଜଲଟିକୁ ରଚନା କରିଛନ୍ତି ମଜରୁ ସୁଲତାନପୁରୀ, କଣ୍ଠଦାନ କରିଛନ୍ତି ଜଗଜିତ ସିଂ, ସଙ୍ଗୀତ ବାସୁ ଚକ୍ରବର୍ତ୍ତୀ।

ଗୀତ ଗଜଲ କ୍ରମରେ ଶୁଣୁଥିଲେ ଜଗଜିତ ସିଂ, ଗୁଲାମ ଅଲି ଓ ତଲତ ଅଜିଜଙ୍କ କଣ୍ଠରେ କିଛି ଗଜଲ। ଆକାଶବାଣୀ ହିଁ ଭବାନୀପାଟଣା ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରୁଛୁ ସମ୍ବଲପୁରୀ ଗୀତ। ପ୍ରଥମ ଗୀତରେ କଣ୍ଠଦାନ କରିଛନ୍ତି ବିଭୂତିଭୂଷଣ ପଟ୍ଟନାୟକ, ଗୀତ ରଚନା ଯୁଧିଷ୍ଠିର ମେହେର।

ଉଡ଼ିଗଲା ଭାଲି ଉଡ଼ିଗଲା ଗର୍ଭତୀରେ କଜଲ ପାତି ଏ ଅଛାଡ଼ ଜାନି କାନ୍ଦିଲା ଅଛାଡ଼ ଜାନି କାନ୍ଦିଲା ଛଇଲି ଛକା କହିଲୁ କଥା ସତେ ଛାତି ମୋର ଧକଲା।

ଆଞ୍ଚଳିକ ଗୀତ କ୍ରମରେ ଶୁଣୁଥିଲେ ସମ୍ବଲପୁରୀ ଗୀତ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆଉ ମୁଁ ସହିପାରୁନି, ମୁଁ ସହିପାରୁନି। ଆଲ୍ଲା, ବର୍ଷ ବର୍ଷ ବିତିଗଲା, ହେଲେ କ୍ଷତ ମୋର ଶୁଖିଲା ନାହିଁ। ମୁଁ ଆଉ ବଞ୍ଚିବାକୁ ଚାହେଁନି ଆଲ୍ଲା, ମୋତେ ମୃତ୍ୟୁ ଦିଅ, ମୋତେ ମୃତ୍ୟୁ ଦିଅ, ମୋତେ ଏଠୁ ନେଇଯାଅ।
1: କେହି ତ ନାହାନ୍ତି, କାହା ସାଙ୍ଗରେ କଥା ହଉଛୁ?
0: ଆରେ ଗୋପାଳ, ତୁ ଆସିଛୁ ଭାଇ? ମୁଁ ଆଉ ଏ କଷ୍ଟ ସହିପାରୁନି ଗୋପାଳ।
1: କଲାକର୍ମ ଭୋଗିବାକୁ ହବ ସାଲବେଗ, ତୋ ବାପା ଲାଲବେଗ ସିନା ନିଷ୍ଠୁର ଥିଲେ, ହେଲେ
0: ମୁଁ ମଧ୍ୟ ନିଷ୍ଠୁର ହେଇଯାଇଛି। ତା ନହେଲେ ମାଙ୍କ କଥା ନ ମାନି ମୁଁ କ'ଣ ଆଫଗାନ ବିଦ୍ରୋହ ଦମନ କରିବାକୁ ଯାଇଥାନ୍ତି?
1: ମାଙ୍କ କଥା ନ ମାନିବାର ଫଳ ଜାଣିଲୁ ତ? ମୋଗଲ ସମ୍ରାଟ ଜାହାଙ୍ଗୀର ରହିଲେ ଦିଲ୍ଲୀରେ, ଆଉ ତାଙ୍କ ଆଦର୍ଶରେ ଶହ ଶହ ନିରୀହ ଲୋକଙ୍କୁ ହତ୍ୟା କଲୁ, କିନ୍ତୁ ଆଜି ତମରେ କଷ୍ଟ ଦେଖିବାକୁ ସେ ତ କାହିଁକି ଆସୁନାହାନ୍ତି?
0: ତୁ ଆଉ ତାଙ୍କ କଥା କହନା ରେ ଗୋପାଳ, ଭାରି ଶୋଷ, ଟିକେ ପାଣି ଦେଲୁ ଭାଇ।
1: ପାଟି ଖୋଲ, ମୁଁ ପାଣି ଦଉଛି। ହଁ, ଏବେ ଶୋଇପଡ଼, ମୁଁ ତ ମାଙ୍କ ପାଖରେ ଅଛି।

0: ma soji sabu se yalla roicha sabu se yalla roicha
1: सबु चेष्टा कला परे भी सालव को मोर भल हेलानी गोपाल इबे कौन करिबी कह ई दुखिनी ललितार एकमात्र साहबरसा जगन्नाथ महाप्रभु भी मो पे आज पत्थर हे गले पुओ
2: के कहला मौसी से पत्थर से सबु देखु चंती सबु जानु चंती से परा अनाथर नाथ जगन्नाथ
1: ହଁ ବାପ ସିଏ ସବୁ ଦେଖୁଛି ସବୁ ଜାଣୁଛି ତା ନ ହେଇଥିଲେ କ'ଣ ବିଧବା ହିନ୍ଦୁ ଝିଅ ଲଳିତା ଆଜି ସାଜିଥାନ୍ତା ଚବନ ଲାଲ ବେଗର ବେଗମ
2: ଛି ମାଉସୀ ସେ ପଛ କଥାକୁ ଆଉ ଭାବୁଛ କାହିଁକି ବରଂ ତୁମ ଏକୋଇର ବଳା ଶାଲ ବେଗ କେମିତି ଭଲ ହବ ସେ କଥା ଚିନ୍ତା କର
1: ତାର ସେ ଦୁଃଖ ଯନ୍ତ୍ରଣା ମୁଁ ଆଉ ଦେଖିପାରୁନି ପୁଅ ଏତେ କଷ୍ଟ ସାତ ଶତ୍ରୁକୁ ନ ହଉରେ ପୁଅ
2: ମୋ ମନ କିନ୍ତୁ କହୁଛି ଶାଲ ବେଗ ନିଶ୍ଚୟ ଭଲ ହେଇଯିବ
1: ଯେତେ ତାକୁ କହିଲି ପ୍ରଭୁ ଚକାଡଳାଙ୍କର ଶରଣ ନି ସେ କ'ଣ ଶୁଣିଲା
2: ସେ ଶୁଣିବ ମାଉସୀ ତା ବେଳ ଆସିଲେ ସେ ଠିକ୍ ଶୁଣିବ ତମେ ଆଉ ଥରେ ଚେଷ୍ଟା କର ନା ମାଉସୀ ମୁଁ ଏବେ ଆସୁଛି
1: ସବୁଦିନ ଏମିତି ଆସୁଥିବୁ ରେ ପୁଅ ତତେ ଦେଖିଲେ ମୋର ଦୁଃଖ କଷ୍ଟ ମୁଁ ସବୁ ଭୁଲିଯାଏ
2: ମୁଁ ନିଶ୍ଚୟ ଆସିବି ମାଉସୀ ତମକୁ ଆଉ ଶାଲବେଗ ଭାଇକୁ ନ ଦେଖିଲେ ମୋତେ କ'ଣ ଭଲ ଲାଗିବ ମୁଁ ଆସୁଛି

0: ତତେ ନିଶ୍ଚୟ ଧରିବି। ଘର ଦୁଆର ସବୁ ବନ୍ଦ ହେଇଛି, ଧରା ନଦୀ ତୁ ଯିବୁ କୁଆଡ଼େ?
1: ମୁଁ କଣ ଏତେ ସହଜରେ କାହାକୁ ଧରା ଦିଏ?
0: ମୁଁ ଆଉ ପାରୁନି ପ୍ରଭୁ, ମୋର ଦୋଷ ମାର୍ଜନା କରି ମୋତେ ଦୟା କର। ହେ ଦୟାମୟ, ଥରେ ମାତ୍ର ପ୍ରଭୁ, ଥରେ ମାତ୍ର ତମର ସେ କୋମଳ ପରସ ଦିଅ ମହାବହୁ, ଥରେ ମାତ୍ର ଥରା ଦିଅ ପ୍ରଭୁ, ଥରା ଦିଅ, ଥରା ଦିଅ ପ୍ରଭୁ, ଥରା ଦିଅ, ଥରା ଦିଅ ପ୍ରଭୁ, ଥରା ଦିଅ।
1: ଏ କଣ ସାଲ ବେଗ, ମୋର ସ୍ୱରୂପ ଦେଖି ତୁ ମୋହମୁଗ୍ଧ ହେଇଯାଇଛୁ। ଯା ହଉ, ବିଳମ୍ବରେ ହେଲେ ବି ନିଜର ଆତ୍ମାଭିମାନ ଅହମ୍ଭାବ ତ୍ୟାଗ କରି ତୁ ମୋର ଶରଣାପନ୍ନ ହେଲୁ, ସେଇଥିପାଇଁ ଆଜି ମୁଁ ତୋର ଅତି ନିକଟରେ। ମୋର ସ୍ପର୍ଶରେ ତୋର ଅସାଧ୍ୟ ରୋଗ ଆଉ କ୍ଷତ ଏହି ମୁହୂର୍ତ୍ତରେ ଆରୋଗ୍ୟ ଲାଭ କରୁ।
2: କଣ ହେଲା ସାଲ ବେଗ, ତୁ ଏମିତି ଚିତ୍କାର କରି ଉଠିଲୁ ଯେ?
0: ଦେଖ ମା, ଦେଖ ମୁଁ ପୁରାପୁରି ଭଲ ହେଇଯାଇଛି, ମୋ ଦେହରେ ଥିବା କ୍ଷତର ଚିହ୍ନ ବର୍ଣ୍ଣ ନାହିଁ ମା।
1: ହେ ପ୍ରଭୁ ଚକାଡ଼ଳା, ଅନାଥର ନାଥ ଜଗନ୍ନାଥ, ମୋ ପୁଅର ତାହେଲେ ଡାକ ତମେ ଶୁଣିଛ ପ୍ରଭୁ?
0: ହଁ ମା, ସେ ମୋ କାଥର ଡାକ ଶୁଣିଛନ୍ତି, ମୋ ଦୁଃଖ ସେ ଦୂର କରିଛନ୍ତି ମା।
1: ମୋ ପ୍ରଭୁଙ୍କର ମହିମା ଏବେ ଜାଣିଲି ତ ସାଲ ବେଗ?
0: ହଁ ମା, ମହିମା ତାଙ୍କର ଅତୁଳନୀୟ, ତମେ ଜାଣିଛ ମା, ତମେ ଜାଣିଛ, ସେ କାଲି ରାତିରେ ମୋ ପାଖକୁ ଆସିଥିଲେ।
1: ସତରେ?
0: ହଁ ମା।
1: ସତରେ ତୁ ତାଙ୍କର ଦର୍ଶନ ପାଇପାରିଛୁ ସାଲ ବେଗ?
0: ହଁ ମା, କି କମନୀୟ ସେ ମୂର୍ତ୍ତି, ହାତରେ ବଂଶୀ, ଶିରରେ ମୟୂର ଚନ୍ଦ୍ରିକା, କି ସୁନ୍ଦର ରୂପ, ମୁହଁଟି ସତେ ଯେମିତି ଆମ ଗୋପାଳ ମୁହଁ ପରି।
1: କି ଶାନ୍ତି, କି ଶାନ୍ତି ଆଜି ମୁଁ ପାଇଲି। ତୁ ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ ଲାଭ କରି ଜୀବନକୁ ଧନ୍ୟ କରିଛୁ ପୁଅ, ତୁ ତାଙ୍କର ପରମ ଭକ୍ତ ହେଇପାରିଛୁ ସାଲ ବେଗ।
0: ତାଙ୍କରି ପରସରେ ମୁଁ ଆଜି ନୂଆ ମଣିଷ ହେଇଛି ମା, ମୋର ଭ୍ରମ ଧାରଣା ଦୂର ହେଇଯାଇଛି। ଜଗନ୍ନାଥ ମହାପ୍ରଭୁ କେବଳ ଉତ୍କଳର ନୁହନ୍ତି, ସମଗ୍ର ବିଶ୍ୱର ପ୍ରଭୁ ସେ, ସମସ୍ତ ପତିତ ଜନର ଉଦ୍ଧାରକର୍ତ୍ତା ବୋଲି ସେ ପତିତ ପାବନ।
1: ହଁ ବାପା, ସେ ସମସ୍ତଙ୍କର, ଯିଏ ତାଙ୍କୁ ଭକ୍ତିରେ ଡାକିବ ସେ ନିଶ୍ଚୟ ଆସି ତା ପାଖରେ ପହଞ୍ଚିବେ, ସିଏ ପରା ଭକ୍ତ ବତ୍ସଳ।
3: ଆଜି କ'ଣ ସକାଳୁ ସକାଳୁ ମା ପୁଅଙ୍କର ଗପ ଆରମ୍ଭ ହେଇଯାଇଛି?
1: ତୁ ଆସିଛୁ ଗୋପାଳ, ଦେଖ ଦେଖ ବାପା, ମୋ ସାଲ ବେଗକୁ ଠାକୁର ଭଲ କରି ଦେଇଛନ୍ତି।
3: ଠାକୁରେ?
0: ଠାକୁର ଆଉ କିଏ, ନୀଳାଚଳ ନାଥ ଜଗନ୍ନାଥ ମୋତେ ସାହା ହେଲେ ଗୋପାଳ, ମୁଁ ପୁରାପୁରି ଭଲ ହେଇଯାଇଛି।
3: ମୁଁ କହିନଥିଲି ଭଲ ବେଳ ଆସିଲେ ତୁ ଭଲ ହେଇଯିବୁ?
0: କାଲି ରାତିରେ ପରା ସେ ମୋ ପାଖକୁ ଆସିଥିଲେ, ଠିକ ତୋରି ମୁହଁ ପରି ସୁନ୍ଦର ମୁହଁ, ଢଳ ଢଳ ଆଖି।
3: ମୋ ମୁହଁ ପରି କାହିଁକି ହବ, ମୁଁ ଗୋପାଳ, ସିଏ ଜଗନ୍ନାଥ।
0: ନା ରେ, ମୋର କିନ୍ତୁ ମନେ ହେଲା ସତେ ଯେମିତି ଶ୍ରୀକୃଷ୍ଣଙ୍କର ରୂପରେ ତୁ ମୋ ପାଖକୁ ଆସିଥିଲୁ।
3: ହଉ ହେଲା ବାବା, ମୁଁ ଆସିଥିଲି, ଆଉ କିଛି କହିବୁ?
1: ସିଏ କ'ଣ କହିବ, ମୁଁ କହୁଛି ଆଫଗାନ ଯୁଦ୍ଧରେ ସେ ଆହତ ହେଇ ଚିତ୍କାର କଲାବେଳେ ତୁ ତାକୁ ଉଦ୍ଧାର କରି ମୋ ପାଖକୁ ଆଣିଥିଲୁ, ତା ପରଠାରୁ ତ ଛାଇ ପରି ତୁ ତାକୁ ଜଗି ରହିଛୁ।
3: ସବୁ ସେଇ ଚକାଡୋଳାର ଇଚ୍ଛା ମାଉସୀ, କଥାରେ ନାହିଁ, କରି କରାଉ ଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ।
0: ହଁ

0: ସେଇ ଚକାଡୋଳାଙ୍କ ଦୟାରୁ ମୁଁ ଆଜି ଜୀବନ ପାଇଛି। କେତେ ନିନ୍ଦା ମୁଁ ତାଙ୍କୁ କରିଛି, କେତେ ପରିହାସ କରିଛି, ହେଲେ ଶେଷରେ ତାଙ୍କରି ଦୟା, ତାଙ୍କରି ଦୟାରୁ ମୁଁ ଆଜି ପୁନର୍ଜନ୍ମ ପାଇଛି।
1: ନେ ବାପା, ପ୍ରଭୁ ଜଗନ୍ନାଥଙ୍କର ତୁଳସୀ ଜଳ ଟିକେ ପାଇଦେ।
0: ଦିଅ ମା।
1: ହେ ପ୍ରଭୁ ଚକାଡୋଳା, ତୁଇ ମୋ ଧନର ସା ଭରସା ପ୍ରଭୁ। ତୋ ପଦସେବାରୁ ତାକୁ ଯେମିତି ବଞ୍ଚିତ ନ କରୁ ପ୍ରଭୁ।
2: ସେ ଭୟ କର ନା ମାଉସୀ, ସାଲ ବେଗ ଯେ ଜଗନ୍ନାଥଙ୍କର ପରମ ଭକ୍ତ, ସିଏ କ'ଣ କେବେ ତାଙ୍କ ପଦସେବାରୁ ବଞ୍ଚିତ ହେଇପାରେ।
0: ଭାଇ ଗୋପାଳ, ମୋତେ ଯଦି ସାହାଯ୍ୟ କରନ୍ତୁ, ତତେ ସାଥୀ କରି ମୁଁ ଟିକିଏ ଶ୍ରୀକ୍ଷେତ୍ର ଯାଇ ପ୍ରଭୁକୁ ଦର୍ଶନ କରନ୍ତି।
2: ଏଇ କଥା ତ, ଶ୍ରୀକ୍ଷେତ୍ରକୁ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବୁ, ଏହାଠାରୁ ଆନନ୍ଦର କଥା ଆଉ କ'ଣ ଅଛି।
0: ହେଲେ ଗୋପାଳ, ମୋ ପ୍ରତି ଉତ୍କଳର ରାଜା ପ୍ରଜା ଆଉ ପ୍ରଭୁଙ୍କ ସେବକମାନଙ୍କର ଯେଉଁ ମନୋଭାବ ଅଛି, ମୁଁ ଶ୍ରୀକ୍ଷେତ୍ରକୁ ଯାଇପାରିବି ତ?
2: ଆରେ, ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ପରା ସମସ୍ତଙ୍କ ପାଇଁ, ସାରା ବିଶ୍ୱବାସୀ ପରା ସେଇ ବଡ଼ଦାଣ୍ଡରେ ଠୁଳ ହୁଅନ୍ତି, ତତେ ପୁଣି ବାଧା ଦେବ କିଏ?
0: ମା, ମା, ମୁଁ ତାହେଲେ ଯିବି। ମା,
1: ଯା ଧନ, ମୁଁ ଆଶୀର୍ବାଦ କରୁଛି, ପ୍ରଭୁ ଚକାଡୋଳା ତୋ ବିପଦ ଆପଦରେ ତତେ ସାହା ହୋଇଥାନ୍ତୁ।
2: ଚାଲ ଭାଇ, ଆମେ ଆଗ ବୃନ୍ଦାବନ ଯାଇ ବୃନ୍ଦାବନ ବିହାରୀ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରି ତାପରେ ଶ୍ରୀକ୍ଷେତ୍ର ଯାତ୍ରା କରିବା।
0: ଆଗ ବୃନ୍ଦାବନ ଯିବା?
2: ହଁ, ଶୁଣିଲି ଯବନମାନଙ୍କ ଆକ୍ରମଣ ଭୟରେ ଜଗନ୍ନାଥଙ୍କୁ ପଣ୍ଡାମାନେ ଶ୍ରୀକ୍ଷେତ୍ରରୁ ଅନ୍ୟ କେଉଁ ଅଜଣା ସ୍ଥାନକୁ ନେଇଯାଇଛନ୍ତି।
0: ନା ନା ଗୋପାଳ, ଏହା କେବେ ହେଇନପାରେ। ମୋ ପ୍ରଭୁଙ୍କ ପାଇଁ ମୁଁ ପୁଣି ଥରେ ଅସ୍ତ ଧରିବି। ଗୋପାଳ,
1: ତୁ ଚିନ୍ତା କରନା ସାଲ ବେଗ, ଜଗତର ନାଥ ଜଗନ୍ନାଥଙ୍କର ପୁଣି କିଏ କ୍ଷତି କରିବ।
2: ଆଉ କିଛି ନ ଭାବି ବେଗେ ବାହାରି ପଡ଼, ବୃନ୍ଦାବନରେ ଗୋପୀନାଥଙ୍କ ଦର୍ଶନ ସାରି ସେଠୁ ସିଧା ଶ୍ରୀକ୍ଷେତ୍ରକୁ ଯାତ୍ରା କରିବା।
0: ହେ ପ୍ରଭୁ ଚକାଟୋଳା, ହେ ହତଭାଗ୍ୟ ସାଲ ବେଗର, ତମେ ହିଁ ସାହା ଭରସା ପ୍ରଭୁ, ତମେ ହିଁ ସାହା ଭରସା।

0: ଦଶମୀ ତିଥି, ଆଉ ମାତ୍ର ସାତ ଦିନ ରହିଲା ରଥଯାତ୍ରା। ପ୍ରଭୁ ଜଗନ୍ନାଥ, ବଳଭଦ୍ର ଆଉ ଭଉଣୀ ସୁଭଦ୍ରା ରଥ ଉପରେ ବିଜେ କରିବେ। ସାରା ବିଶ୍ୱର ଲକ୍ଷ ଲକ୍ଷ ନରନାରୀ ନନ୍ଦୀ ଘୋଷରେ ଚକାଡୋଳାଙ୍କ ଦର୍ଶନ ଲାଭ କରି ଧନ୍ୟ ହେବେ।
1: ପ୍ରଭୁ ମୋର ରଥରେ ବିଜେ ହେବେ, ମୁଁ ଯିବି, ମୁଁ ଯିବି ଗୋପାଳ, ମୁଁ ଚକାଡୋଳାଙ୍କୁ ଦର୍ଶନ କରି ମୋ ଜନ୍ମକୁ ସାର୍ଥକ କରିବି।
0: ଯିବା ତ ନିଶ୍ଚୟ, ହେଲେ ଏ ବର୍ଷ ଆମେ କ'ଣ ରଥଯାତ୍ରା ଦେଖିପାରିବା? ବୃନ୍ଦାବନରୁ ପୁରସ୍ତମ ପ୍ରାୟ 750 କୋଶ ବାଟ ହବ, ଏଇ 7 ଦିନ ଭିତରେ ଆମେ କ'ଣ ଯାଇ ପହଞ୍ଚି ପାରିବା?
1: ନା, ତୁ ମୋତେ ମନା କରନା ଗୋପାଳ, ମୁଁ ନିଶ୍ଚୟ ଯିବି। ମୋ ପ୍ରଭୁଙ୍କୁ ମୁଁ ନନ୍ଦୀଘୋଷ ଉପରେ ଦେଖି ମୁକ୍ତି ଲାଭ କରିବି।
0: ତୋ ଆଗ୍ରହରେ ମୁଁ ବାଧା ଦେବି କାହିଁକି? ଯଦି ପ୍ରକୃତରେ ତୁ ତାଙ୍କ ଭକ୍ତ ହେଇଥିବୁ, ସେ ନିଶ୍ଚୟ ତତେ ଦର୍ଶନ ଦେବେ।
1: ହେ ପ୍ରଭୁ ମହାବାହୁ, ଅନାଥର ନାଥ ଜଗନ୍ନାଥ, ସତରେ ଯଦି ତମେ ଭକ୍ତା ଥିନ, ଏ ଦିନ ଅକିଞ୍ଚନକୁ ଦର୍ଶନ ଦେବ ଦୟାମୟ। ମୁଁ ଶ୍ରୀକ୍ଷେତ୍ରରେ ନ ପହଞ୍ଚିଲା ଯାଏ ତମେ ନନ୍ଦୀଘୋଷରେ ମୋତେ ଅପେକ୍ଷା କରିବ। ପ୍ରଭୁ ଅପେକ୍ଷା କରିବ।
2: ଇଏ କ'ଣ ହେଲା ପଢ଼ିହାରୀ? ଦିନେ କାଳେ ଯାହା ଶୁଣା ନଥିଲା କି ଦେଖା ନଥିଲା, ଆଖି ପୁଣି ଏଇଆ ଦେଖିଲା।
3: ମୁଁ ତ କିଛି ଭାବି ପାରୁନି ହେ ପୂଜା ପଣ୍ଡେ, 3 ଦିନ ଆସି ହେଇଗଲା, ତଥାପି ନନ୍ଦୀଘୋଷ ହାତେ ବି ଘୁଞ୍ଚିଲାନି। ସେସବୁ 16 ଜଣା ହାତୀ ମଧ୍ୟ ରଥ ଟାଣି ପାରିଲେନି, କାଳେ ଆର କ'ଣ ଇଚ୍ଛା ଅଛି ସେ କଥା କିଏ ବା କହିବ।
2: ଠାକୁରାଜ ତ 2 ଦିନ ହେଲା ଅକ୍ଷୟ ପିଆ ମହାପ୍ରଭୁଙ୍କ ପାଖରେ ଅଧିଆ ପଡ଼ିଛନ୍ତି, ଦେଖାଯାଉ କ'ଣ ସ୍ୱପ୍ନାଶ ହେଉଛି।
3: ହେ ପୂଜା ପଣ୍ଡାଏ, ଏ ମୁଁ ଭାବୁଛି ପୂଜା ପରେ କିଛି ଆଉ ଅନ୍ୟାୟ ଅନୀତି ହେଲା କିଏ,
2: ନହେଲେ କୋଉ ଭକ୍ତ ପାଇଁ ହୁଏତ କାଳିଆ ଅପେକ୍ଷା କରିଛି।
3: କ'ଣ ହେଇଛି ରାଜଗୁରୁ ଆପଣ? ଏ ମହାରାଜା କ'ଣ ଚାଲି ଚାଲି ବଡ଼ଦାଣ୍ଡରେ ଆସୁଛନ୍ତି ରାଜଗୁରୁ ଆପଣ?
4: ଆଶ୍ଚର୍ଯ୍ୟ ସମ୍ବାଦ,
3: ଆଶ୍ଚର୍ଯ୍ୟ ସମ୍ବାଦ,
4: ହଁ ଆଶ୍ଚର୍ଯ୍ୟ ସମ୍ବାଦ ପାଇବ ପଡ଼ିହାରି। ହେ ମହାରାଜାଙ୍କୁ ପ୍ରଭୁଙ୍କର ସ୍ୱପ୍ନାଦେଶ ହେଇଛି।
3: ସ୍ୱପ୍ନାଦେଶ? ଏଇ ତ ମହାମନ୍ତ୍ରୀଙ୍କ ସହିତ ମହାରାଜ ଆସିଲେଣି। ଜୟ ମହାରାଜ ନରସିଂହଦେବଙ୍କୁ
5: ଜୟ ହେଉ। ମୋ ଜୟଗାନର କ୍ଷାନ୍ତ ହୁଅ ପୂଜା ପଣ୍ଡେ, ଅପେକ୍ଷା କର ଆଉ ଦେଖ ଏବେ କ'ଣ ହେବାକୁ ଯାଉଛି। ହେ ପ୍ରଭୁ ଭକ୍ତବତ୍ସଳ ଜଗନ୍ନାଥ, ତୁମର ଇଚ୍ଛା ପୂର୍ଣ୍ଣ ହେଉ ପ୍ରଭୁ, ଭକ୍ତବତ୍ସଳ ନାମ ତୁମର ସାର୍ଥକ ହେଉ।
2: ପ୍ରଭୁଙ୍କର କି ଆଦେଶ ହେଲା ଛାମୁ?
5: ତାଙ୍କର ପରମ ଭକ୍ତ ସାଲବେଗ ବୃନ୍ଦାବନରୁ ଚାଲି ଚାଲି ଆସୁଛନ୍ତି ନନ୍ଦୀଘୋଷ ଉପରେ ପ୍ରଭୁଙ୍କ ଦର୍ଶନ ପାଇଁ, ଆଉ ଭକ୍ତର ଇଚ୍ଛାରେ ପ୍ରଭୁ ଏଇ ବଳଗଣ୍ଡିରେ ଆଜିକୁ 3 ଦିନ ହେଲା ଅଟକି ରହିଛନ୍ତି।
3: ଭକ୍ତ ସାଲବେଗ?
2: ଯବନ ସେନାପତି ସାଲବେଗ?
3: ଲାଲବେଗ ପୁଅ ସାଲବେଗ?
5: ହଁ, ସେଇ ଯବନ ସାଲବେଗ ହେଉଛନ୍ତି ପ୍ରଭୁଙ୍କର ପରମ ଭକ୍ତ। ପ୍ରଭୁଙ୍କ ଆଦେଶରେ 18 ନଳା ଠାରୁ ତାଙ୍କୁ ପାଛୋଟି ଆଣିବାକୁ ହେବ।
4: ଏଇ ଦେଖନ୍ତୁ ମହାରାଜ, ପାଗଳ ଭଳି କିଏ ଜଣେ ଏଇ ଆଡ଼କୁ ଛୁଟି ଆସୁଛି, ସାଙ୍ଗରେ ତାର ଗୋଟିଏ ଦିବ୍ୟ କାନ୍ତି ବାଳକ।
2: ହଁ ମହାରାଜ, ଗେରୁଆ ବସ୍ତ୍ର ସାଙ୍ଗକୁ ଗଳାରେ ରୁଦ୍ରାକ୍ଷ ମାଳା, ଲଲାଟ ବକ୍ଷଦେଶ ଆଉ ହାତରେ ଚନ୍ଦନ ଚିତା, ଇଏ ଭକ୍ତ ସାଲବେଗଙ୍କ ବ୍ୟତୀତ ଆଉ କେହି ନୁହନ୍ତି ମହାରାଜ।
1: କାହାନ୍ତି କାହାନ୍ତି ମୋର ଭକ୍ତ ବତ୍ସଳ ପ୍ରଭୁ ଜଗନ୍ନାଥ, କି ସୁନ୍ଦର କି କମନୀୟ ମୋ ପ୍ରଭୁଙ୍କର ରୂପ। ହେ ପ୍ରଭୁ ଦୟାମୟ, ଅନାଥର ନାଥ ଜଗନ୍ନାଥ, ତମ ପାଦପଦ୍ମ ଦର୍ଶନ କରି ମୋ ଜନ୍ମ ସାର୍ଥକ ହେଇଛି ପ୍ରଭୁ। ସତରେ କ'ଣ ତମେ ଏ ଅକିଞ୍ଚନ ସାଲବେଗ ପାଇଁ 3 ଦିନ ହେଲା ଏ ବଡ଼ଦାଣ୍ଡରେ ପଡ଼ି ରହିଥିଲ?
5: ହଁ ଭକ୍ତ ଶିରୋମଣି, ଏହା ନିରାଟ ସତ୍ୟ।
1: ମହାରାଜ, ଆପଣ ମୋର ପ୍ରଣାମ ଘେନା କରନ୍ତୁ, ମହାଭାଗ ମୋର ଦୋଷ ମାର୍ଜନା କରନ୍ତୁ।
5: ତମେ ଏ କ'ଣ କରୁଛ ସାଲବେଗ? ତୁମେ ଯେ ପ୍ରଭୁ ଚକାଡୋଳାଙ୍କର ପରମ ଭକ୍ତ, ସମସ୍ତଙ୍କର ନମସ୍ୟ।
6: ଜୟ ଭକ୍ତ ଶ୍ରେଷ୍ଠ ସାଲବେଗଙ୍କ ଜୟ, ଜୟ ମହାରାଜ ନରସିଂହଦେବଙ୍କ ଜୟ।
1: ନା ନା ନା, କୁହ କୁହ ଭକ୍ତବୃନ୍ଦ, ଭକ୍ତ ବତ୍ସଳ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଜୟ।

ଶୁଣୁଥିଲେ ନାଟକ ଭକ୍ତବତ୍ସଳ ଜଗନ୍ନାଥ। ନାଟକଟିକୁ ରଚନା କରିଥିଲେ ନାରାୟଣ ଚନ୍ଦ୍ର ରାୟ ମହାପାତ୍ର, ପରିଚାଳନା କରିଥିଲେ ରବୀନ୍ଦ୍ର କୁମାର ଦାସ। ନାଟକରେ ଅଂଶଗ୍ରହଣ କରିଥିବା କଳାକାରମାନେ ହେଲେ ସାଲବେଗ, ରବୀନ୍ଦ୍ର କୁମାର ଦାସ, ଗୋପାଳ, ପୁଷ୍ପିତା ମନ୍ତ୍ରୀ, ପୂଜା ପଣ୍ଡା, ବାବାଜୀ ଚରଣ ମହାରଣା, ପଢ଼ିହାରୀ, ଗିରିଶ ଚନ୍ଦ୍ର ନାୟକ, ରାଜଗୁରୁ, ମାଣିକ ଚାନ୍ଦ ମିତ୍ର, ନରସିଂହ ଦେବ, ସରୋଜ କୁମାର ବେହେରା ଏବଂ ଲଳିତା ଗୀତା ରାଓ। ଆକାଶବାଣୀ ଭବାନୀପାଟଣା। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ପଣ୍ଡିତ ସିଆରାମ ତିୱାରୀଙ୍କ ଶାସ୍ତ୍ରୀୟ ଗାୟନ। ଶୁଣିପାରିବେ ଏହି ବିଜ୍ଞାପନ ପରେ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ପଣ୍ଡିତ ସିଆରାମ ତିୱାରୀଙ୍କ ଶାସ୍ତ୍ରୀୟ ଗାୟନ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣୁଥିଲେ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା।

ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିର ସମୟ ରାତି 11:12। ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମର ସୂଚନା। ଆସନ୍ତାକାଲି ସକାଳ 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଚେତନା ଚିନ୍ତନ। ସକାଳ 6:30 6:35 ପ୍ରଚାର କରିବୁ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସକାଳ 7:25 ଓଡ଼ିଆରେ ଆଲୋଚନା କଳାହାଣ୍ଡିର ପ୍ରବଳ ପ୍ରତାପୀ ରାଜା ଆଲୋଚକ ଉମାଶଙ୍କର କର। ଚାଷର କଥା ସକାଳ 7:40। ସକାଳ 7:45 ସଙ୍ଗୀତ ଲହରୀରେ ଶୁଣିବେ କେତୋଟି ଆଧୁନିକ ଗୀତ। ସକାଳ 8:30 ଗୀତ ଗୀତାଞ୍ଜଳିରେ ଶୁଣିବେ କେତୋଟି ଭକ୍ତି ଗୀତ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ସକାଳ 9:00 ହିନ୍ଦୀ କଥାଚିତ୍ର ଗୀତ ଏବଂ 9:30 ଓଡ଼ିଆ କଥାଚିତ୍ର ଗୀତ। ଦିନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ।